ଆକାଶବାଣୀ ଭବାନୀପାଟଣା, ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ 19 ଦିନ 2026 ମସିହା ଜୁନ 8 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ତଥା ଅଭିନନ୍ଦନ ଏବଂ ଶ୍ରୀ ବିଶ୍ୱନିୟନ୍ତା ପରମବ୍ରହ୍ମ ପରମେଶ୍ୱରଙ୍କ ପାଦ ପଦ୍ମରେ ସଫଳ ମଙ୍ଗଳ କାମନାର ପ୍ରାର୍ଥନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 248 ମିଟର ତଥା 1206 କିଲୋହର୍ଜ, 7.3 ମେଗାହର୍ଜ ଏବଂ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58 ମିନିଟ୍ 30 ସେକେଣ୍ଡ।

ଦେଖନ୍ତି ଶଙ୍ଖଚକ୍ର ଗଦାଧର ମୂରତି। ଏହି ରଚନାରୁ କଣ ପ୍ରଦାନ କରିଛନ୍ତି ଶିଳ୍ପୀ ଶାନ୍ତିଲତା ଛୋଟରାୟ।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଭବାନୀପାଟଣା କେନ୍ଦ୍ରରୁ ପରବର୍ତ୍ତୀ କଣ୍ଠଶିଳ୍ପୀ ଶେଖର ଚନ୍ଦ୍ର ଘୋଷ ଗାଇଛନ୍ତି ପୁରୁଣା ରଚନାରୁ ଜଗବନ୍ଧୁ ତୁମ୍ଭର ନାମ ପଡ଼ୁଅଛି।

ଶୁଣିବା ଶିଳ୍ପୀ ତୃପ୍ତି ଦାସଙ୍କ ପରିବେଷିତ ଭକ୍ତି ଗୀତଟି ରଚନା ସୁଭାଷ ଦେଇଛ ବାପ ପାଇଁ ପୁଣ୍ୟରେ ଅନଳ ଶିଖା ଜାରି ଅଛ କେ ଚାହିଁ ଚଳିବା ପାଇଁ।

ଡକାଚକ୍ରମ ବନ୍ଦନା ଏତିକିରେ ଶେଷ ହେଲା ଆକାଶବାଣୀ ଭବାନୀପାଟଣା ଚିନ୍ତନ ଉପସ୍ଥାପନ କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ମାଆର କୋଳ, ମାଆର ପଣତ କାନି, ମାଆର ଆଶ୍ରୟ ଆମ ସମସ୍ତଙ୍କ ପାଇଁ ଖୁବ୍ ଅଭୟପ୍ରଦ। କେବଳ ମଣିଷ କାହିଁକି, ପ୍ରାଣୀ ମାତ୍ରକେ ମାଆ କୋଳକୁ ଏକ ନିର୍ଭୟ ସ୍ଥାନ ଭାବରେ ବିଚାର କରନ୍ତି। ପିଲାଦିନେ କୁକୁର ଛୁଆଟିଏ, ବିଲେଇ ଛୁଆଟିଏ, କୁକୁଡ଼ା ଶାବକଟିଏ, ଏପରିକି ସିଂହ ଛୁଆଟିଏ ଯେତେବେଳେ ମାଆର ପାଖେପାଖେ ଥାଏ, ସେତେବେଳେ କିଏ ସେ ପାଖ ଦେଇ ଚାଲିଗଲେ ମାଆ ତା ଆଡ଼କୁ ମାଡ଼ି ଆସେ। ଛୁଆଟି ଦେଖେ ମାଆ ହେଉଛି ତାର ରକ୍ଷା କବଚ। ମାଆ ପାଖରେ ଥିଲେ ତାର ଆଉ ଭୟ ନାହିଁ, ଚିନ୍ତା ନାହିଁ, ଦକ ନାହିଁ, ସେ ବେଶ୍ ଆରାମରେ ରହିବ। ଆମେ ମଣିଷମାନେ ସେମିତି ପିଲାବେଳେ କେଡ଼େ ସୁଖରେ ଆରାମରେ ଥାଉ ମାଆ କୋଳରେ। ଆମକୁ ଲାଗେ ମାଆ କୋଳରେ ସଂସାର ଯାକର ସୁଖ ଜମା ହୋଇଛି। ଛାତି ଉପରେ ଶୁଆଇ ମାଆ ଯେତେବେଳେ ପିଠି ଥାପୁଡ଼େଇ ଦିଏ, ମନ ହୁଏ ସବୁଠାରୁ ସୁଖକର ନିଦ ଆସୁଛି। କେତେ କୋମଳ ଲାଗେ ସେ ସ୍ପର୍ଶ, କେତେ ନିଶ୍ଚିନ୍ତ ଲାଗେ ସେ ସ୍ଥାନ। ପିଲାର ପ୍ରାଣ ତାର ନିଜ ପ୍ରାଣଠାରୁ ଅଧିକ ବୋଲି ବିଚାର କରେ ମାଆ। ଏଭଳି ଭାବରେ ମାଆ କହିଲେ ଏକ ନିର୍ଭୟ ଆରାମଦାୟକ ସ୍ଥାନ, ଏବଂ ମାଆ ଥିଲେ ଆଉ କିଛି ଚିନ୍ତା ନାହିଁ ବୋଲି ଗୋଟିଏ ଭାବନା ଥାଏ ମନରେ ଆମ ସମସ୍ତଙ୍କର। କିନ୍ତୁ ଧୀରେ ଧୀରେ ଆମର ବୟସ ବଢ଼ିବା ସହିତ ଏ ପ୍ରକାର ଭାବନା ଦୂର ହୋଇଯାଏ। ମାଆ କୋଳରୁ ଆମେ ଦୂରେଇ ଯାଉ, ସଂସାର ଭିତରେ ଆମେ ପଶୁ। ଧୀରେ ଧୀରେ କାମ ଜଞ୍ଜାଳ ବଢ଼େ, ବିଭିନ୍ନ କାରଣରୁ ମନ ଅଶାନ୍ତ ହୁଏ, ଭୟ ଆସେ। ଏତେବେଳକୁ ଆମେ ବୟସ୍କ ହୋଇଯାଇଥାଉ, ମାଆ ବି ବୁଢ଼ୀ ହୋଇଯାଇଥାଏ, ମାଆ କୋଳକୁ ଯିବାର ବୟସ ଆଉ ନଥାଏ। ସବୁ ପ୍ରକାର ଚିନ୍ତା ଏବଂ ଭୟରୁ ଅଚିନ୍ତା ଏବଂ ଅଭୟ ଦେବା ପାଇଁ ମାଆର ବି ଆଉ ବଳ ନଥାଏ। ସେଇ ମାଆ ଥାଏ, କିନ୍ତୁ ସେ ଏଭଳି ଅବସ୍ଥାରେ ଥାଏ ଯେ ଆଉ ସାହାରା ଦେଇପାରେ ନାହିଁ। ଓଲଟି ସେଇ ମାଆ ପୁଅର ଆଶ୍ରୟ ଲୋଡ଼େ। ଯେତେବେଳେ

ମାଆର ଆଶ୍ରୟ ଆମକୁ ମିଳେ ନାହିଁ, ଆମକୁ ନାନା ଚିନ୍ତା ଓ ଭୟ ଗ୍ରାସ କରେ। ସେତେବେଳେ ମାଆ ଆଡ଼କୁ ଚାହିଁଲେ ଆଶ୍ରୟ ଦେବା ପାଇଁ ମାଆର ସାମର୍ଥ୍ୟ ନଥାଏ। ଏହି ସମୟରେ ମଣିଷକୁ ଖୁବ୍ ଅସହାୟ ଲାଗେ, ଚାରିଆଡ଼େ ଆଖି ବୁଲେଇଲେ ଆଉ ଗୋଟିଏ ମାଆ ଦିଶେ, ସେହି ମାଆ ହେଉଛନ୍ତି ବିଶ୍ୱଜନନୀ। ରକ୍ତ ମାଂସ ଦେହଧାରିଣୀ ମାଆ ପାଖରୁ ଯାଇ ଆମେ ଗୋଟିଏ ମାତୃ ଚେତନାର ଆଶ୍ରୟ ନେଉ। ଏହି ଚେତନା ପାଖରେ ଯେତେବେଳେ ଆମେ ପହଞ୍ଚୁ, ଆମର ଅନୁଭବ ହୁଏ ଯେ ଆମକୁ ଜନ୍ମ କରିଥିବା ମା ସିନା ଗୋଟିଏ ନିର୍ଦ୍ଦିଷ୍ଟ ବୟସ ପରେ ଆମକୁ ଆଶ୍ରୟ ଦେବା ପାଇଁ ଅସମର୍ଥ ହେଉଛି, କିନ୍ତୁ ଏଭଳି ଗୋଟିଏ ଚେତନା ଅଛି ଯାହାକୁ ମା ଜ୍ଞାନ କରି ତା ପାଖରେ ପହଞ୍ଚିଲେ ସିଏ ଏକ ପରମ ଆଶ୍ରୟ ଦେଇପାରିବ। ଆମର ସକଳ ଚିନ୍ତା ଆଉ ଭୟ ଦୂର ହୋଇଯିବ। ପିଲାଦିନେ ମା କୋଳରେ ଆମେ ଯେଉଁ ଶାନ୍ତି ଆରାମ ପାଉଥିଲେ, ସେହିଭଳି ଏକ ଶାନ୍ତି ଜୀବନସାରା ଲାଭ କରିପାରିବା ଏହି ବିଶ୍ୱଜନନୀ କୋଳରେ ଆଶ୍ରୟ ନେଇ। ସେଇଥିପାଇଁ ଆମେ ନିଜକୁ ପିଲା ଅବୋଧ ଶିଶୁ ଜ୍ଞାନ କରିବାକୁ ହେବ। ଯେତେ ବୁଦ୍ଧି ଜ୍ଞାନ ସାମର୍ଥ୍ୟ ଥିଲେ ମଧ୍ୟ ଛୋଟ ଶିଶୁ ଭଳି ସେ ଚେତନାର କୋଳକୁ ଯିବାକୁ ହେବ। ତାହେଲେ ଆମକୁ ଜନ୍ମ କରିଥିବା ମାଆଟି ବୁଢ଼ି ହୋଇ ହୁଏତ ମରିଯାଇଥିବ, କିନ୍ତୁ ଆମ ପାଖରେ ସବୁବେଳେ ଆଉ ଗୋଟିଏ ମାଆ ଥିବ, ଏବଂ ସେହି ମାଆଟି ହେଉଛି ଗୋଟିଏ ଚେତନା। ସେହି ଚେତନାକୁ

ବିଶ୍ୱଜନନୀ କୋଳରେ ଆଶ୍ରୟ ନେଇ ସେଇଥିପାଇଁ ଆମେ ନିଜକୁ ପିଲା ଅବୋଧ ଶିଶୁ ଜ୍ଞାନ କରିବାକୁ ହେବ। ଯେତେ ବୁଦ୍ଧି ଜ୍ଞାନ ସାମର୍ଥ୍ୟ ଥିଲେ ମଧ୍ୟ ଛୋଟ ଶିଶୁ ଭଳି ସେ ଚେତନାର କୋଳକୁ ଯିବାକୁ ହେବ। ତାହେଲେ ଆମକୁ ଜନ୍ମ କରିଥିବା ମାଆଟି ବୁଢ଼ୀ ହୋଇ ହୁଏତ ମରିଯାଇଥିବ, କିନ୍ତୁ ଆମ ପାଖରେ ସବୁବେଳେ ଆଉ ଗୋଟିଏ ମା ଥିବ, ଏବଂ ସେଇ ମାଆଟି ହେଉଛି ଗୋଟିଏ ଚେତନା। ସେଇ ଚେତନାକୁ ଚିହ୍ନି ତା ପାଖରେ ପହଞ୍ଚିଗଲେ ଆମେ ସବୁଦିନ ପାଇଁ ଅନୁଭବ କରିବା ମା କୋଳର ସୁଖ ଆଉ ମାଆର ଅଭୟ ଆଶ୍ରୟ ଏବଂ ଏକ ଚିନ୍ତାମୁକ୍ତ ଅନୁଭବ। ମାଆକୁ ନେଇ ଯେତେ ପୂଜା ପାର୍ବଣ ଆବାହନ ସଂସ୍ଥାପନର ଯେତେ ପର୍ବ, ସେ ସବୁର ଭିତରିଆ ଅର୍ଥ ହେଉଛି ଏହି ମାତୃଚେତନା ସହିତ ନିଜକୁ ଯୋଡ଼ିବା। କାରଣ ହେଉଛି ଜନ୍ମ କରିଥିବାର ମାଆର କୋଳ ସବୁକାଳେ ମିଳିବ ନାହିଁ, ମା ବି ରହିବ ନାହିଁ, ଅଥଚ ଆମକୁ ଅଧିକ କାଳ ରହିବାକୁ ହେବ। ତେବେ କାହା ଆଶ୍ରୟରେ ରହିବା? ତେଣୁ ଲୌକିକ ମାଆଟି ଚାଲିଗଲା ପରେ କିମ୍ବା ଅସମର୍ଥ ହୋଇଗଲା ପରେ ଏହି ମାତୃଚେତନାର ଆଶ୍ରୟ ନେଇଗଲେ ଜୀବନସାରା ଆମର ଅନୁଭବ ହେବ ଯେ ଆମର ମାଆ ଅଛି ଏବଂ ସେ ଆମକୁ ସକଳ ବିପଦ ଆପଦରୁ ରକ୍ଷା କରିବାକୁ ଚାହିଁଛି। ଏଇଥିପାଇଁ ଆବଶ୍ୟକ ହେଉଛି ମାଆ ଠାରୁ ମାତୃଚେତନା ଆଡ଼କୁ ଧୀରେ ଧୀରେ ଗତି କରିବା।

ଉପସ୍ଥାପନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ସଂଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ଯାଦବଗଣ ଏକ ପକ୍ଷରେ ଯେମିତି ଦ୍ୱାରକା ଛାଡ଼ିବା ଦୁଃଖରେ ମ୍ରିୟମାଣ, ସେମିତି ପ୍ରଭାସ ତୀର୍ଥକୁ ଯିବାକୁ ବି ଉଦ୍ୟୋଗ ଚଞ୍ଚଳ। ଏହି କୋଳାହଳପୂର୍ଣ୍ଣ କର୍ମମୁଖର ରଙ୍ଗଭୂମିର ଗୋଟିଏ ପାଖରେ ଶ୍ରୀକୃଷ୍ଣ ଓ ତାଙ୍କ ନିତ୍ୟ ସହଚର ଉଦ୍ଧବ ମୁହାଁମୁହିଁ ଛିଡ଼ା ହୋଇଛନ୍ତି। ଉଦ୍ଧବ ପ୍ରଭୁଙ୍କର ନିତ୍ୟ ଦାସ, ସେ ବିଷ୍ଣୁମାୟାକୁ ଜୟ କରିବେ ନିଶ୍ଚୟ। ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ସଂସାର ବୈରାଗ୍ୟ ଓ ଆତ୍ମଜ୍ଞାନ ଉପଦେଶ ଦେଇଛନ୍ତି।

ଉଠିଲେ। ସବିରଚିତ ଶ୍ରୀମଦ୍ ଭାଗବତ କରିଥିଲି ମହାନ୍ତି ପ୍ରଯୋଜନା ସୁହାସ ମହାନ୍ତି ପାଣିପାଟଣା। ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁର କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ, ପରେ ପରେ ଦିଲ୍ଲୀ କେନ୍ଦ୍ରରୁ ସଂସ୍କୃତରେ ସମ୍ବାଦ କରୁଛୁ, ଶୁଣିପାରିବେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରତି ମିଶ୍ର। ରାଜ୍ୟ ଜାତୀୟ ଶିକ୍ଷାନୀତି 2020 କେ ବିଦ୍ୟାଳୟ ସ୍ତରନ ଲାଗୁ କରାଯାଇଛି ଆଉ ଇତାର ଅନୁସାରେ ପାଠ୍ୟକ୍ରମର ରୂପରେଖ କେଭିଲ ବଦଳାଯାଇଛି। ଗୋଟିଏ ଶିକ୍ଷା ବଚ୍ଛନ୍ନ 230 ଦିନ ସ୍କୁଲ ଖୋଲାଯିବ, ସେନୁ 20 ଦିନ ଭିନ୍ ଭିନ୍ ଗଠନମୂଳକ ମାନ ନିର୍ଦ୍ଧାରଣ, ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ ବାଗିର ଅଲଗା କାମକେ ଦିଆଯିବ। ଇତାର ସହିତ ବଛରକ 10 ଦିନ ଛାତ୍ରଛାତ୍ରୀମାନେ ବିନା ବ୍ୟାଗ୍ ଥି ସ୍କୁଲକେ ଯିବେ। ଇ ସବୁକେ ବାଦ ଦେବାର ଉତ୍ରୁ ଗୋଟେ ଶିକ୍ଷା ବଚ୍ଛରେ 190 ଦିନ ପାଠ ପଢ଼ାଯିବା। ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ତିଆରି ହୋଇଥିବା ଏହି ନୂଆ ସମୟ ସାରଣୀ ବାବଦେ ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଜରିଆରେ ଜଣାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର 2 ନମ୍ବର କ୍ଷେପେ ରାଜ୍ୟର 61 ସହରାଞ୍ଚଳ 5,343 ଘର ତିଆର ହେବା। ଏଥିଲାଗି ରାଜ୍ୟସ୍ତରୀୟ ମଞ୍ଜୁରୀ ଆଉ ତଦାରଖ କମିଟି ବୈଠକ ଅନୁମୋଦନ ମିଳିଛି।

ଇଥି 61ଟା ସହରନ ମୋଟ 65ଟା ପ୍ରକଳ୍ପ ହେବାର୍କେ ଥିବାରବେଲେ ଇଥିର୍ଲାଗି 347 କୋଟିନୁ ଅଧିକା ଟଙ୍କା ଖର୍ଚ୍ଚ ହେବା। କେନ୍ଦ୍ର ସରକାର 80 କୋଟି 145 ଲକ୍ଷ ଟଙ୍କା ଦେବାର୍କେ ଥିବାରବେଲେ ରାଜ୍ୟ ସରକାର 53 କୋଟି 43 ଲକ୍ଷ ଟଙ୍କା ଦେବେ। ନଗର ଉନ୍ନୟନ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ଇ ଘର ବଣ୍ଟାଯିବା। ରାଜ୍ୟ ଥିବା ଅଙ୍ଗନୱାଡ଼ିମାନଙ୍କର ଭିତ୍ତିଭୂମିକେ ବଦଲାଯିବା। ସବୁ ପ୍ରକାର ମୌଳିକ ସୁବିଧା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଏ ଛୁଆମାନଙ୍କୁ ପାଠ ପଢ଼ବାର୍କେ ଯୋଜନା ପ୍ରସ୍ତୁତ କରାଯାଉଛି। ସକ୍ଷମ ଅଙ୍ଗନୱାଡ଼ି ଜରିଏ ସବୁ ଅଙ୍ଗନୱାଡ଼ିନ ଡିଜିଟାଲ ଇଣ୍ଡିଆ ଲାଗୁ କରାଯାଇକରି ଫି କେନ୍ଦ୍ରନ ଟିଭି ଇଣ୍ଟରନେଟ୍ ଆଉ ୱାଇଫାଇ ବ୍ୟବସ୍ଥା କରାଯିବା। ଛୁଆମାନଙ୍କୁ ଭିଜୁଆଲ ଜରିଏ ପାଠ ପଢ଼ାଯିବାର ଉପରେ ଅଧିକା ଜୋର୍ ଦିଆଯିବା ବୋଲି ମହିଳା ଆଉ ଶିଶୁ ବିକାଶ ବିଭାଗ ସଚିବ ମୃଣାଳିନୀ ଦର୍ଶୱାଲ ଗଣମାଧ୍ୟମକେ ସୂଚନା ଦେଇଛନ୍। ସେ ଆହୁରି କହିଛନ୍, ଫି ହପ୍ତାନ ଗଣ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କର ସମୀକ୍ଷା କରାଯିବା। ଭୋଟର ତାଲିକାକେ ନିର୍ଭୁଲ ଓ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନର ଗଲାକାଲି 9 ନମ୍ବର ଦିନ ସରିଛି। ବେଲବୁଡ଼ାର 6 ବଜେ ତକ୍ ରାଜ୍ୟ 2 କୋଟିନୁ ଅଧିକା ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟାଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷା ଲାଗି ରାଜ୍ୟର 200 ଜଣ ଆଶାୟୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାହାଲିଆ କୋଚିଂ ଯୋଗାଇ ଦିଆଯିବା। ଏଥିଲାଗି ଆଇବା 28 ତାରିଖ ଗୋଟିଏ ପ୍ରବେଶିକା ପରୀକ୍ଷା ହେବା। ଇଚ୍ଛୁକ ଆଶାୟୀମାନଙ୍କୁ ଆଜିଠାନୁ ଆଇବା 19 ତାରିଖ ଭିତରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ଜରିଏ ଆବେଦନ କରବାର୍କେ ହେବା। ପ୍ରବେଶିକା ପରୀକ୍ଷାର୍ଥୀ ପାସ୍ କରିଥିବା 200 ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ରେସିଡେନ୍ସିଆଲ କୋଚିଂ ସୁବିଧା ଦିଆଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ବାହାରିଥିବା ବିଜ୍ଞପ୍ତିଥି କୁହାଯାଇଛି। ରାଜ୍ୟ ସରକାର ଚାଷ ଆଉ ଚାଷୀମାନଙ୍କ ଲାଗି ବହୁତ ପଦକ୍ଷେପ ନେଉଛନ୍। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ନୁ ଗଲାକାଲି ଆମ ରପ୍ତାନୀ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଇତାର ଶୁଭାରମ୍ଭ କରିଛନ୍। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଆଉ ବିନକା ବ୍ଲକ୍ନ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। କାର୍ଯ୍ୟକ୍ରମଟି ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଆଉ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା 3ଟା ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। କାର୍ଯ୍ୟକ୍ରମଟି ବୌଦ୍ଧ ବିଧାୟକ ଆଉ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇନ ଜନେଇ ଦିଆଯାଇପାରିଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ଆଭାସୀ ଜରିଏ ରାଜ୍ୟର 204ଟା ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଏକାଥରକେ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ଝାରସୁଗୁଡ଼ା ବିମାନ ବନ୍ଦରନୁ ସମ୍ବଲପୁର ସହରର ଭିନ୍ ଭିନ୍ ଇଲାକାକେ 22ଟା ଆମ ବସ୍ ସେବା ମୂଲ ହୋଇଛି। ରୁଟ୍ ନମ୍ଘର 211 ଏସି ବସ୍ ସେବା ଝାରସୁଗୁଡ଼ାନୁ ସମ୍ବଲପୁର ଚଳାଚଳ କରବା। ଇ ଆମ ବସ୍ ସମ୍ବଲପୁରର ଅଇଁଠାପାଲି ବସ୍ ଟର୍ମିନାଲ୍ରୁ ବାହାରିକରି ସମ୍ବଲପୁର ଆଉ ଝାରସୁଗୁଡ଼ାର ଭିନ୍ ଭିନ୍ ଜାଗା ଦେଇକରି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରନ ପହଞ୍ଚୁଛି। ଯାତ୍ରୀମାନଙ୍କର ଚାହିଦାକେ ନଜରଠି ରଖିକରି ଫି ଦିନ ସମ୍ବଲପୁରନୁ ଝାରସୁଗୁଡ଼ା ବିମାନ ବନ୍ଦର ଆଉ ବିମାନ ବନ୍ଦରନୁ ସମ୍ବଲପୁର ଭିତରେ 22ଟା ଟ୍ରିପ୍ ଚଳାଚଳ କରୁଛି। ଆଜି ହେଉଛି ବିଶ୍ୱ ମହାସାଗର ଦିବସ। ପୃଥିବୀର 70% ଅଧିକା ଇଲାକାଥି ମହାସାଗର ରହିଛି। ମହାସାଗର ଆମର ଗ୍ରହର ଲାଗି 50% ଅମ୍ଳଜାନ ତିଆର କରସି ଆର୍ ମହାସାଗର ଜୈବ ବିବିଧତାର ଭିଲ୍ କୁଞ୍ଜିକାଠି ଆଏ। ପୃଥିବୀର 100 କୋଟିନୁ ଅଧିକା ଲୋକ ଭିନ୍ ଭିନ୍ କ୍ଷେତ୍ରଥି ମହାସାଗର ଉପରେ ନିର୍ଭର କରସନ୍। ମହାସାଗର ହେଉଛି ଆମର ଅର୍ଥନୀତିର ମୂଲ ଆଧାର। ହେଲେ ଭିନ୍ ଭିନ୍ କାରଣରୁ ମହାସାଗରମାନଙ୍କର ନୁକସାନ ହେଉଛି। ସେଥିଲାଗି ମହାସାଗରମାନଙ୍କର ସାଙ୍ଗେ ମନୁଷ୍ୟମାନଙ୍କର ସନ୍ତୁଳନ ବନାବାରକେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ସମ୍ବଲପୁର ଗଙ୍ଗାଧର ମଣ୍ଡପନ ଗଲା 4 ତାରିଖରୁ ମୂଲ ହୋଇଥିବା ସର୍ବଭାରତୀୟ କବାଡ଼ି କପ୍ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଏହି ଜାତୀୟ କବାଡ଼ିର ପହିଲା ସଂସ୍କରଣଟି ଆର୍ସିସି ଭୋପାଳ ଦଲକେ 47-31 ପଏଣ୍ଟଥି ହରେଇକରି ଏସ୍କେଏମ୍ଜି ଜବଲପୁର ଦଲ ଚାମ୍ପିୟନ ହୋଇଛି। ଉଦ୍ଯାପନୀ ସମାରୋହଟି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିଜେତା ଓ ଉପବିଜେତା ଦଳକେ ପୁରସ୍କୃତ କରିଥିଲେ।

0: पश्चिम बंगाल राज्यम 36वां राज्यम भविष्यति। राज्ये एबीपीएम जय इत्यस्य कार्यान्वयनार्थम् अद्य राष्ट्रीय स्वास्थ्य प्राधिकरणं पश्चिम बंगाल सर्वकारश्च सहमतिपत्रे हस्ताक्षरं करिष्यतः। नवदिल्ल्यां केन्द्रीय स्वास्थ्य परिवार कल्याण मन्त्रिणः जेपी नड्डायाः तथा पश्चिम बंगस्य मुख्यमन्त्रिणः शुभेन्दु अधिकारिणः उपस्थितौ एमओयू इत्यस्य हस्ताक्षरं भविष्यति। भारतस्य पूर्वोत्तर राज्यैः सह सहकारं सुदृढं कर्तुं द्विदिवसीय यात्रायै यूरोपीय संघस्य उच्चस्तरीय प्रतिनिधिमण्डलम् अद्य असम राज्यस्य गुवाहाटी नगरम् आगमिष्यति। यूरोपीय संघस्य मतानुसारं चर्चाः तेषु विषयेषु केन्द्रिताः भविष्यन्ति यत्र यूरोप देशस्य तथा पूर्वोत्तरस्य च समानहितानि सन्ति। केन्द्रीय गृहमन्त्री अमितशाहः श्वः नवदिल्ल्यां भूपत्तन प्रबन्धन व्यवस्थायाः उद्घाटनं करिष्यति। गृहमन्त्रालयेन उक्तं यत् एलपीएमएस इत्यस्य आरम्भः भारतस्य आधुनिक तन्त्रज्ञान सक्षम सीमा प्रबन्धन व्यवस्थायाः कृते महत्वपूर्णं सोपानं भविष्यति। भारतीय मल्ल क्रीडकाः ह्यः मंगोलियायाम् ओपन क्रीडायां भारतस्य कृते द्वे स्वर्ण पदके द्वे कांस्य पदके च विजितवन्तः इति वार्ताः।
1: परवर्ती कार्यक्रम प्रचार करिबा पूर्वरु शुणन्तु আজি আম কেন্দ্রৰ প্ৰচাৰিত হ'বাক কাৰ্যক্ৰমৰ সূচনা স্বচ্ছ জীৱন কাৰ্যক্ৰম প্ৰচাৰ কৰিব সকাল 7:25 গোস্বামী তুলসীদাস বিৰচিত শ্ৰী ৰামচৰিত মানস সকাল 7:30 সকাল 7:40 শুণিব চাষৰ কথা পাৰম্পৰিক সংগীতৰ কাৰ্যক্ৰম পুৰাতনী কাৰ্যক্ৰমৰে কেতোটি ওড়িশী গীত শুণিপাৰিবি সকাল 7:45 ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମ ରହିଛି ସକାଳ 8:30 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ପୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରସାର କରିବୁ ସକାଳ 8:45 ହିନ୍ଦୀ କଥାଚିତ୍ରର ଗୀତ ରହିଛି ସକାଳ 9:00 ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ସକାଳ 9:30 ପୂର୍ବାହ୍ନ 10:10 ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ଦିନ 12:00 ଏବଂ ଦିନ 2:45 ଦିନ 12:30 ଶୁଣିବେ କେତୋଟି ସୁଗମ ସଙ୍ଗୀତ ଚାଷର କଥା ଦିନ 1:10 ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଅପରାହ୍ନ 5:00 ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ରକ୍ଷା ଅଳଙ୍କରଣ ସମାରୋହର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଯୁବବାଣୀ କାର୍ଯ୍ୟକ୍ରମରେ ସାହିତ୍ୟାୟନ ଶୁଣିବେ ଅପରାହ୍ନ 5:30 ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଯୁବା ଶକ୍ତି ରାତି 7:25 କୋରାପୁଟ ଜିଲ୍ଲାର ହାଲଚାଲ କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରହିଛି ରାତି 7:30 ରାତି 8:00 ଶୁଣିବେ ଗୀତ ଗାଜାଲ ସମ୍ବଲପୁରୀ ଗୀତ ପ୍ରଚାର କରିବୁ ରାତି 8:15 ସ୍ପୋର୍ଟସ୍ ସ୍କାନ୍ ରାତି 8:30 ସ୍ପଟଲାଇଟ୍ ରାତି 9:15 ପବ୍ଲିକ୍ ସ୍ପିକ୍ ରାତି 9:30 ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ନାଟକ ଭକ୍ତ ବତ୍ସଳ ଜଗନ୍ନାଥ ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ ଡକ୍ଟର ଏମ୍ ବାଲମୁରଲୀ କ୍ରିଷ୍ଣନଙ୍କ ଶାସ୍ତ୍ରୀୟ ଗାୟନ ପ୍ରଚାର କରିବୁ ରାତି 10:30 ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଇଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବି କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ 204 ଗୋଦାବରୀ ସହ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗତକାଲି ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗତକାଲି ଶ୍ରୀ ମାଝି ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତ ଜାନୁଆରୀରେ ବାଣପୁରଠାରେ ଯୋଜନାର ପ୍ରଥମ ପର୍ଯ୍ୟାୟ ଶିଳାନ୍ୟାସ କରାଯାଇଥିଲା। ପ୍ରାୟ 12,000 କୋଟି ଟଙ୍କା ବିନିଯୋଗରେ ଏହି ଯୋଜନା ମାଧ୍ୟମରେ ରାଜ୍ୟବ୍ୟାପୀ 2,200 ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏପର୍ଯ୍ୟନ୍ତ 322 ବିଦ୍ୟାଳୟର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ କାବେରା ଗ୍ରାମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲାରେ ଆୟୋଜିତ ସମାରୋହରେ ବିଧାୟକ ସରୋଜ କୁମାର ପ୍ରଧାନ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦ୍ଦଲା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଦୃଷ୍ଟିରୁ ଆଜି ଜନଶୁଣାଣି ବନ୍ଦ ରଖାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ 2 କଲେଜଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖକୁ ଏହି ସଂକ୍ରାନ୍ତ ମାର୍ଗଦର୍ଶିକା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଇଛି। ସମସ୍ତ ପ୍ରକ୍ରିୟା 18 ସୁଦ୍ଧା ଶେଷ କରିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଆସନ୍ତା 21 ହେବାକୁ ଥିବା ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ତାଲିକା ପ୍ରକାଶ ପାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ତାଲିକା ଅନୁଯାୟୀ 551 ସହର ଏବଂ ବିଦେଶର 14 ସହରରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ସ୍ଥାପନ କରାଯାଇଛି। ପରୀକ୍ଷା ଅପରାହ୍ନ 2:00 to 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ନିୟମାବଳୀ ସମ୍ପର୍କିତ ସୂଚନା ଏନ୍ଟିଏର ୱେବ୍ସାଇଟ୍ neet.nta.nic.in ଉପଲବ୍ଧ ରହିଛି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି 9ମ ଦିନ ଶେଷ ସୁଦ୍ଧା 2,31,77,084 ଜଣ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ପହଞ୍ଚା ଯାଇପାରିଛି। ଏଥିସହ ଏ କ୍ଷେତ୍ରରେ ପ୍ରାୟ 70% ସଫଳତା ମିଳିଛି। ପରିଗଣନା ଫର୍ମ ଯଥାଶୀଘ୍ର ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଖରେ ଦାଖଲ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ 5 ଲାମ୍ପସ୍ ମାଧ୍ୟମରେ 65 ଜଣ ଚାଷୀଙ୍କଠାରୁ 3,608 କ୍ୱିଣ୍ଟାଲ ଧାନ କିଣାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 41,850 କ୍ୱିଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟ ରଖାଯାଇଛି।

0: ନୂଆପଡ଼ା ଏନ୍ଏସି ଅନ୍ତର୍ଗତ ମନ୍ଦିରପଡ଼ା ସ୍ଥିତ ଏକ ଗୋଦାମ ଘରୁ 47 କ୍ୱିଣ୍ଟାଲ 70 କିଲୋଗ୍ରାମ ବେଆଇନ ମହଜୁଦ ରଖାଯାଇଥିବା ଧାନ ଜବତ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏ ସଂକ୍ରାନ୍ତ ଅଭିଯୋଗ ଆଧାରରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଆଇନ ଧାନ ମହଜୁଦ ନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଉଥିବା ଯୋଗାଣ ବିଭାଗ କହିଛି। ମହାସାଗରର ଗୁରୁତ୍ୱ ଏବଂ ଏହାସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିବସକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର 1/2 ସମୁଦ୍ର ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି ବିଶ୍ୱବ୍ୟାପୀ ସମୁଦ୍ର ସହ ନୂତନ ସମ୍ପର୍କ ପୁନଃ ପରିକଳ୍ପନା। ବ୍ରହ୍ମପୁରଠାରେ ଆଜିଠାରୁ 10 ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟ୍ରଫି କବାଡ଼ି ଚମ୍ପିୟନ୍ସିପ୍ 2026ର ସେମିଫାଇନାଲ୍ ଓ ଫାଇନାଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ସୁନ୍ଦରଗଡ଼, ଅନୁଗୁଳ, କଟକ ଓ ଗଞ୍ଜାମ ଜୋନ୍ସ୍ତରୀୟ ବିଜୟୀ ଦଳଗୁଡ଼ିକ ଅଂଶଗ୍ରହଣ କରିବେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରେ ଗତକାଲି ଜୋନ୍ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। 3 ଦିନ ଧରି ଚାଲିଥିବା ଏହି ମ୍ୟାଚ୍ରେ ବାଳକ ବର୍ଗରେ ବାଲେଶ୍ୱର ଏବଂ ବାଳିକା ବର୍ଗରେ ପୁରୀ ବିଜୟୀ ହୋଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ପ୍ରତିଯୋଗିତାରେ ନବରଙ୍ଗପୁର ଉଭୟ ବାଳକ ଏବଂ ବାଳିକା ବର୍ଗରେ ବିଜୟୀ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏଥିପାଇଁ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବର୍ଷା ବଢ଼ିବା ସହ ଗ୍ରୀଷ୍ମ ପ୍ରକୋପରୁ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 41.7°C ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ, ଆଜିର ହେଉଛି ଆଲୋଚନା, ଆଜିର ମହାସଧେ କାଲିର ବିଷ। ଆଲୋଚକ ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: ଆଜିର ଆଲୋଚ୍ୟ ବିଷୟ ହେଉଛି ଆଜିର ମହୌଷଧି କାଲିର ବିଷ। କଥାଟା ଅଡୁଆ ଅଡୁଆ ଲାଗୁଛି, ହିତକାରୀ ଔଷଧଟା ପୁଣି ବିଷ ହେଇଗଲା କେମିତି? ହଁ ଆଜ୍ଞା, ଗବେଷଣା ଆଧାରରେ ଏକଥାର ସତ୍ୟାସତ୍ୟ ଉପଲବ୍ଧି ହେଲାଣି, ଆଉ ସେଇଥିପାଇଁ ଆମ ଜୀବନଶୈଳୀର ପରିବର୍ତ୍ତନର ଆବଶ୍ୟକତା ହି ପଡ଼ିଲାଣି। ଆସନ୍ତୁ କଥାର ଭିତରୀ ରହସ୍ୟଟା ଖୋଜି ଦେଖିବା। ଗୋଟେ ସାଧାରଣ ଔଷଧ ହେଲା ଡାଇକ୍ଲୋଫେନାକ୍। କାହାର ଆଜ୍ଞା ମୁଣ୍ଡ ବିନ୍ଧୁନି, ଅଣ୍ଟା ବଥା କାହାର ହେଉନି, ଦେହ ହାତ ଘୋଳେ ହେଉନି କାହାର। ଆଉ ଏ ବେମାରୀର ସର୍ବନିମ୍ନ ସହଜ ସରଳ ନିରାକରଣ ପାଇଁ ଆମ ଭିତରୁ ଅନେକ ଆମେ ଦୌଡ଼ି ଯାଉଛୁ ପାନ ଦୋକାନ କିମ୍ବା ଔଷଧ ଦୋକାନକୁ, ବଟିକାଟେ କିଣି ତତ୍କ୍ଷଣାତ୍ ଖାଇଦେଉଛୁ, ଭୋଗିବାର ରକ୍ଷା ପାଉଛୁ ଅଥବା ଭବିଷ୍ୟତରେ ଭୋଗିବାର ବାଟ ଫିଟେଇ ଦେଉଛୁ। ଆପଣମାନଙ୍କୁ ଗୋଟେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଆଉ ଭୟ ବି ଲାଗିପାରେ। ପାର୍ସିମାନଙ୍କର ଗୋଟେ ଅଜବ ଧରଣର ଶବ ସତ୍କାର ପରମ୍ପରା ରହିଛି। ସେମାନେ ଶବକୁ ପୋଡ଼ନ୍ତିନି କି ପୋତନ୍ତିନି, ସେମିତି ମୁକ୍ତ ଆକାଶ ତଳେ ମଲା ଦେହଟାକୁ ଫୋପାଡ଼ି ଦିଅନ୍ତି। ଶାଗୁଣାଠୁ ଆରମ୍ଭ କରି କାଉ ଶୃଗାଳ ସମସ୍ତେ ସେ ଶବକୁ ଟାଣି ଓଟାରି ଖାଇ ଖାଇ ଶେଷ କରିଦିଅନ୍ତି। ଏ ପରମ୍ପରା ସେମାନଙ୍କର କେଉଁ କାଳରୁ ରହିଆସିଛି। ଏବେ ଦେଖାଗଲା ସେଠି ଶାଗୁଣା ଜାତିଟା ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ମଲା ମଣିଷ ଗୁଡ଼ାକୁ ଖାଇ ଖାଇ ଧୀରେ ଧୀରେ ସେମାନେ ରୋଗଗ୍ରସ୍ତ ହେଉଛନ୍ତି, ଶେଷରେ ମରିଯାଉଛନ୍ତି। ଉଭୟ ମୃତଦେହ ତଥା ମୃତ ଶାଗୁଣାର ଅବୟବର କିଛି ଅଂଶକୁ ପରୀକ୍ଷା ନିରୀକ୍ଷା କରି ଏବେ ଦେଖାଗଲାଣି ମୃତ ବ୍ୟକ୍ତି ତାଙ୍କ ଜୀବଦଶାରେ ଡାଇକ୍ଲୋଫେନାକ୍ ଔଷଧ ଏକ ବଥା ଔଷଧ ଭାବେ ଦୀର୍ଘଦିନ ଧରି ବ୍ୟବହାର କରୁଥିଲେ, ଆଉ ସେହି ଔଷଧଟା ରୋଗୀର କଷ୍ଟ ଉପଶମ କରୁଥିଲା ସତ, କିନ୍ତୁ ଔଷଧର କିଛି ପରିମାଣ ଶରୀରର ମାଂସପେଶୀରେ ଧୀରେ ଧୀରେ ଗଚ୍ଛିତ ହୋଇ ରହୁଥିଲା। ମଲା ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିଥିଲା, ଆଉ ମଲା ପରେ ଶବଦେହରୁ ଏହି ଗଚ୍ଛିତ ଔଷଧ ଖାଇ ଶାଗୁଣାମାନେ ବହୁତ ଭୋଗିଲେ, ଶେଷରେ ମଲେ। ଦେଖିଲେ ଆଜ୍ଞା କି ସାଙ୍ଘାତିକ କଥା, ଡାଇକ୍ଲୋଫେନାକ୍ ଔଷଧ ବଥାର ନିରାକରଣ ପାଇଁ କାଲି ମହୌଷଧ ଥିଲା, ଆଉ ପରେ ଅନ୍ୟ ପାଇଁ ମାନେ ଏ ଶାଗୁଣା ଜାତିଟା ପାଇଁ ଜହର ହେଇଗଲା। ଯେଉଁଠି ମଲା ମଣିଷଟାକୁ ଫୋପାଡ଼ି ଦିଆଗଲା ସେଇଠି ତା ଦେହରେ ଗଚ୍ଛିତ ଥିବା ରାସାୟନିକ ପଦାର୍ଥ, ଏଠି ଔଷଧ, ମାଟି, ପାଣି, ପବନ ସଂସ୍ପର୍ଶରେ ଆସିଲା, ପରିବେଶକୁ ପ୍ରଦୂଷଣ କଲା। ଆଜି ଶାଗୁଣା ମଲେ, କାଲି ହୁଏତ ବୈଜ୍ଞାନିକମାନେ ବିଶ୍ଳେଷଣ କରି ମଣିଷ ଶରୀର ଉପରେ କେତେକ ଔଷଧର ସୁଦୂର ପ୍ରସାରୀ ପ୍ରଭାବ ଖୋଜି ବାହାର କରିଦେବେ, ଆଉ ଶେଷରେ ସେ ଔଷଧର କୁପ୍ରଭାବ ସାରା ମାନବ ଜାତି ଉପରେ ପଡ଼ିବ। ଏବେ ଆଉ ଗୋଟେ କଥାର ଭୟାବହତା ଦେଖନ୍ତୁ, ଏଇଥିପାଇଁ କେତେଟା ଔଷଧ ଯଥା ନିମେସୁଲାଇଡ୍, ସିସାପ୍ରାଇଡ୍, ପ୍ରକ୍ଟାଲଲ୍, ଫେନାସେଟିନ୍, ଗାଟିଫ୍ଲକ୍ସାସିନ୍ ଆଜି ବିଦେଶରେ ନିଷିଦ୍ଧ ହେଇଗଲାଣି, ଆମେ ବି ନିଷେଧ କରିଦେଲୁଣି। ସର୍ଦ୍ଦି କାଶ, ଥଣ୍ଡା, ମୁଣ୍ଡ ବଥା, ବ୍ଲଡ୍ ପ୍ରେସର, ଟିକେ ଟିକେ କଥାରେ ଆଣ୍ଟିବାୟୋଟିକ୍ ଦୋକାନରେ ଆମେ କିଣି ଖାଇଦେଉଛୁ। ଗାଁ ଗହଳରେ ହାତ ପାହାନ୍ତରେ ଡାକ୍ତରବାବୁ ବା ମିଳୁଛନ୍ତି କୋଉଠି? ଏସବୁ ଔଷଧର କିଛି ଅଂଶ ଆମର ପରିସ୍ରା କିମ୍ବା ଝାଡ଼ା କଫରେ ନିର୍ଗତ ହୋଇ ମାଟି ପାଣି ପବନରେ ମିଶୁଛି।

0: ଧୀରେ ଧୀରେ ଔଷଧର ମାତ୍ରା ପରିବେଶରେ ବୃଦ୍ଧି ପାଉଛି। ଆଉ ଜଣେ ସୁସ୍ଥ ଲୋକ ଦୀର୍ଘମିଆଦୀ ସୂତ୍ରରେ ତାକୁ ଗ୍ରହଣ କରି ପରିଶେଷରେ ରୋଗୀ ପାଲଟୁଛି। ଔଷଧ ଯୋଗୁଁ ଦୂଷିତ ପରିବେଶ ଆଜି ଆମର ଚିନ୍ତାର ବିଷୟ ହେଲାଣି। ଇଂଲିଶରେ ତାକୁ କହୁଛନ୍ତି ଏନଭିରନମେଣ୍ଟାଲ ପଏଜନିଂ। ସେ ବିଷୟରେ ଅଧିକ ଅଧିକ ଗବେଷଣା ବି ହେଲାଣି। ଆଉ କେତେଟା ସାଧାରଣ ସମସ୍ୟା, ଏଇ ଦେଖନ୍ତୁ ନାଳଝାଡ଼ା। ନାଳଝାଡ଼ା ପାଇଁ ଏଣ୍ଟ୍ରୋକୁଇନ୍ଲ ବଟିକା ଆଜି ଆପଣଙ୍କ ବାପା ମା ବୁଢା ବୟସ ଲୋକ ବି କହିପାରିବେ, ସବୁ ଦୋକାନରେ ମିଳୁଛି, ଖାଇଦେଉଛୁ, କିନ୍ତୁ ଏବେ ପରୀକ୍ଷା କରିକି ଦେଖାଗଲାଣି ଶେଷରେ ସେ ଆଖିକୁ ନଷ୍ଟ କରିଦେଉଛି। ସେମିତି ଆନାଲଜିନ୍ ବଟିକାଟେ, ମୁଣ୍ଡବଥା ଔଷଧ, ଖାଲି ପେଟରେ ଖାଇଲେ କେତେବେଳେ ଅନ୍ତନାଳୀ ବି କଣା ହେଇଯାଉଛି, ବହୁ ଦିନ ଧରି ଖାଇଲେ କିଡ଼ନୀଟା ନଷ୍ଟ ହେଇଯାଉଛି। ଏସବୁକୁ ଆଖି ଆଗରେ ରଖି କେତେଟା ଔଷଧ ଆଜି ବିଦେଶରେ ନିଷିଦ୍ଧ କରିଦେଲେଣି। ଟିକିଏ ଡେରିରେ ହେଲେ ମଧ୍ୟ ଆମ ଦେଶରେ ଆମେ ମଧ୍ୟ ସେସବୁକୁ ଆଉ ଖାଉନାହୁଁ। ଆମର ଏ ତର୍ଜମାକୁ ମୋଟାମୋଟି ଭାବରେ ଲକ୍ଷ୍ୟ କଲେ ଗୋଟିଏ କଥା ଆମ ଆଖିକୁ ଜଳ ଜଳ ଦିଶୁଛି। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରିବା କଥା ନୁହେଁ, କାରଣ ସେ ଜାଣିଛନ୍ତି କିଏ କେବେ କଣ କ୍ଷତି ଲାଭ କରିବ। ଆଉ ଡାକ୍ତର ବନ୍ଧୁକୁ ମଧ୍ୟ ବିନମ୍ର ଅନୁରୋଧ, ସେ ରୋଗୀକୁ ପରାମର୍ଶ ଦେଲାବେଳେ ଗୋଟିଏ ଔଷଧର ସୁଦୂର ପ୍ରସାରୀ ଭୟାବହତା ସମ୍ବନ୍ଧରେ ତାକୁ ଚେତେଇ ଦିଅନ୍ତୁ। ଖାଲି ପଦେ କଥା, ଆଜ୍ଞା ଦେଖନ୍ତୁ ଏ ଔଷଧ ଯଦି ଆପଣ ବହୁତ ଦିନ ଧରି ଖାଆନ୍ତି ଏହା ଏହା ଅସୁବିଧା ହେଇପାରେ, ତେଣୁ ଆପଣ ଯାହା ବି କରିବେ ଡାକ୍ତରଙ୍କୁ ପଚାରି ଖାଇବେ। ଏତକ ନ କଲେ ଆଜି ଆଜ୍ଞା ଯାହା ଆପଣଙ୍କୁ ମହୌଷଧି ଭଳି ମନେ ହେଉଛି, କାଲି ସେଇ ଜିନିଷଟା ଆପଣଙ୍କ ପାଇଁ ଯେ ବିଷ ନ ପାଲଟିଯିବ ଏ କଥା କହିହେବନି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଆଜିର ମହୋଷଧି କାଲିର ବିଷ। ଆଲୋଚକ ଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। NTA ପକ୍ଷରୁ ପ୍ରକାଶ ପାଇଲା NET UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଜନସହଯୋଗ, ନବସୃଜନ, ଉଦ୍ୟମିତା ଏବଂ ସାମୂହିକ ସଂକଳ୍ପ ମାଧ୍ୟମରେ ସାକାର ହୋଇପାରିବ। ନୂଆଦିଲ୍ଲୀରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଛନ୍ତି ଭାରତର ବିକଶିତ ରାଷ୍ଟ୍ର ହେବାର ଯାତ୍ରା ସମାବେଶୀ ବିକାଶ, ସାମାଜିକ ଉତ୍ତରଦାୟିତ୍ୱ ଏବଂ ସକ୍ରିୟ ନାଗରିକ ସହଯୋଗ ଦ୍ୱାରା ନିର୍ଦ୍ଦେଶିତ ହେବା ଆବଶ୍ୟକ। ଯୁବକମାନଙ୍କ ଭୂମିକା ସମ୍ପର୍କରେ ଶ୍ରୀ ବିର୍ଲା କହିଛନ୍ତି ଶିକ୍ଷିତ, କୁଶଳୀ ଏବଂ ଉଦ୍ୟୋଗୀ ମନୋବୃତ୍ତି ସମ୍ପନ୍ନ ଯୁବପିଢ଼ି ହେଉଛନ୍ତି 2047 ବିକଶିତ ଭାରତର ଦୃଢ଼ ଶକ୍ତି। ସେ ଯୁବପିଢ଼ିକୁ ନବସୃଜନ, କୃତ୍ରିମ ବୁଦ୍ଧିମତା ଏବଂ ବିକାଶ ଲାଭ କରୁଥିବା ପ୍ରଯୁକ୍ତିବିଦ୍ୟାକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଭାରତର ମହାକାଶ ଅର୍ଥନୀତି ବର୍ତ୍ତମାନ $9 ବିଲିୟନ୍ ନିକଟବର୍ତ୍ତୀ ହେଉଥିବାବେଳେ ଆସନ୍ତା 7-8 ବର୍ଷ ମଧ୍ୟରେ ଏହା $45 ବିଲିୟନ୍ ବୃଦ୍ଧି ପାଇବ। ସେ କହିଛନ୍ତି ଦେଶର ମହାକାଶ ଷ୍ଟାର୍ଟଅପ୍ ଇକୋସିଷ୍ଟମ କିଛି ବର୍ଷ ପୂର୍ବେ ଗୋଟିଏ ମାତ୍ର ଥିବାବେଳେ ଏବେ ଏହା 400କୁ ବୃଦ୍ଧି ପାଇଛି। ଗଣମାଧ୍ୟମ ସହ ମୋଦି ସରକାରଙ୍କ 12 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, ସକାରାତ୍ମକ ଚିନ୍ତାଧାରା ଯୋଗୁଁ ଭାରତର ମହାକାଶ ଅର୍ଥନୀତି ସଫଳତା ଆଡ଼କୁ ଗତି କରୁଛି। ସେ କହିଛନ୍ତି ଦେଶରେ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ବିକାଶ ଏବଂ ସ୍ୱଚ୍ଛ ଢଙ୍ଗରେ ହେଉଥିବା ପ୍ରତିଯୋଗିତା ଯୋଗୁଁ ଛୋଟ ଛୋଟ ସହରଗୁଡ଼ିକରୁ ମଧ୍ୟ ଅନେକ ସଂଖ୍ୟାର ପ୍ରଶାସନିକ ସେବା ଅଧିକାରୀ ଚୟନ ହେଉଛନ୍ତି। NET UG 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTA କାର୍ଯ୍ୟସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। NTA ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡମିଟ୍ କାର୍ଡ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡମିଟ୍ କାର୍ଡ ଉପଲବ୍ଧତା ନେଇ ସମସ୍ତ ସୂଚନା ଏନ୍ଟିଏର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି ଏନ୍ଟିଏ ପକ୍ଷରୁ

କୁହାଯାଇଛି। ସୂଚନାଯୋଗ୍ୟ ଗତ ମାସ ତିନି ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ ବାର ତାରିଖରେ ବାତିଲ କରାଯାଇଥିଲା। ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ରାଜ୍ୟସଭା ନିର୍ବାଚନ ନିମନ୍ତେ ବିଜେପି ପକ୍ଷରୁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ମଧ୍ୟପ୍ରଦେଶରୁ ମହେଶ କେୱାଟ ଏବଂ କର୍ଣ୍ଣାଟକରୁ ଡକ୍ଟର ଏମ୍ ନାଗରାଜଙ୍କୁ ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ କରାଯାଇଥିବା ଘୋଷଣାରେ ଲିଙ୍ଗରାଜ ପାଟିଲ ଏବଂ ରଘୁ କୌଟିଲ୍ୟଙ୍କୁ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ପ୍ରାର୍ଥୀ କରାଯାଇଛି। ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। ଚଳିତ ବର୍ଷ ଏପ୍ରିଲ ଆଠ ତାରିଖରେ ଅସ୍ତ୍ରବିରତି ଘୋଷଣା ହେବା ପରେ ଇରାନ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ଆକ୍ରମଣ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ସୂଚନା ଦେଇଛି। ଇରାନ ଗଣମାଧ୍ୟମ ଏହି ବିଷୟ ସ୍ପଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ଆକ୍ରମଣର ଜବାବରେ କୌଣସି ପ୍ରକାର ପ୍ରତି ଆକ୍ରମଣ ନ କରିବା ଲାଗି ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ କହିବେ। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ କ୍ଷେପଣାସ୍ତ୍ର ମାଡ଼ ବନ୍ଦ କରି ବୁଝାମଣା ପାଇଁ ଆଗେଇ ଆସିବା ଉଚିତ। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇସ୍ରାଏଲର ପ୍ରତିରକ୍ଷା ପ୍ରତିରୋଧୀ ବ୍ୟବସ୍ଥା ଦୁଇଟି କ୍ଷେପଣାସ୍ତ୍ରକୁ ନଷ୍ଟ କରିଛି। ତେବେ କ୍ଷେପଣାସ୍ତ୍ର ମାଡ଼ରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଇରାନ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ୍ ସତର୍କ କରାଇଛନ୍ତି ଆବଶ୍ୟକ ପଡ଼ିଲେ ଇସ୍ରାଏଲରେ ଥିବା ଆମେରିକାର ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯିବ। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କହିଛନ୍ତି ୱାଶିଂଟନ୍ ଅସ୍ତ୍ରବିରତିକୁ ଠିକ୍ ଭାବେ ପାଳନ କରୁନଥିବା ଏବଂ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ଶକ୍ତି ପ୍ରୟୋଗ କରିବା ଏକମାତ୍ର ବିକଳ୍ପ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ପରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଉଭୟ ଦେଶ ମଧ୍ୟରେ ଦୃଢ଼ ସଭ୍ୟତାଗତ ସମ୍ପର୍କ ରହିଛି ଏବଂ ଭାରତ ଇଣ୍ଡୋନେସିଆ ବ୍ୟାପକ ରଣନୈତିକ ସହଯୋଗ ଉଭୟ ଦେଶର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦୃଢ଼ କରିପାରିଛି। ଉଭୟ ନେତା ଅଷ୍ଟମ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଭାରତ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଓ ନିବେଶ, ଔଷଧ ଓ ସ୍ୱାସ୍ଥ୍ୟସେବା, ଡିଜିଟାଲ ଶକ୍ତି, ସଂଯୋଗୀକରଣ, ମହାକାଶ ଓ ଶିକ୍ଷା ଆଦି କ୍ଷେତ୍ରର ବିକାଶ ନେଇ ଆଲୋଚନା ହୋଇଛି। ଗତବର୍ଷ ଜାନୁଆରୀରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ବୈଠକ କରିବା ସହ ଉଭୟ ନେତା ସହଯୋଗ ବୃଦ୍ଧି ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ସ୍ଥାପିତ ହୋଲ୍ଡିଂ ସେଣ୍ଟରରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଛି। ଆହୁରି 836 ଜଣଙ୍କୁ ଖୁବ୍ ଶୀଘ୍ର ବାଂଲାଦେଶ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଅବୈଧ ପ୍ରବାସ ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ତାଙ୍କ ସରକାର ଭାରତ ବାଂଲାଦେଶ ସୀମାରେ 556 କିଲୋମିଟର ଅଞ୍ଚଳରୁ ଏବେ 100 କିଲୋମିଟର ଅଞ୍ଚଳରେ ତାରବାଡ଼ ସ୍ଥାପନ ପାଇଁ ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଯେଉଁମାନେ ଦେଶରେ ରହିବା ଲାଗି ଅଯୋଗ୍ୟ ସେଭଳି ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଉପରେ ତାଙ୍କ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଗୃହ ସର୍ଭେ କାର୍ଯ୍ୟ ଅଗଷ୍ଟ 1-15 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର 50 ଲକ୍ଷ ମହିଳାଙ୍କୁ ସରକାର 3,000 ଟଙ୍କା ଲେଖାଏଁ ପଠାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ସିଦ୍ଧାନ୍ତରେ ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ମୋଦି ସରକାର ଗରିବ, କୃଷକ, ମହିଳା ଏବଂ ଯୁବକମାନଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ପରିବେଶ ସଂରକ୍ଷଣ ଦିଗରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ ପଦକ୍ଷେପ ସମ୍ପର୍କରେ। ଗତ 12 ବର୍ଷରେ ଭାରତ ସମାବେଶୀ ପରିବେଶ ପରିବର୍ତ୍ତନକୁ ସୁଚାରୁରୂପେ କାର୍ଯ୍ୟରେ ପରିଣତ କରିବା ଲାଗି ଅନେକଗୁଡ଼ିଏ ନୀତିଗତ ନିଷ୍ପତ୍ତି ନେଇଥିବା ବେଳେ ସେଗୁଡ଼ିକ

0: ପରିପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି। ଦେଶରେ ଜଙ୍ଗଲ ଜମି ପରିମାଣ ବୃଦ୍ଧି ପାଇଥିବା ବେଳେ ଆର୍ଦ୍ରଭୂମି ସଂରକ୍ଷଣ ଓ ହେନ୍ତାଳ ବନ ପୁନରୁଦ୍ଧାର ସହ ଉପକୂଳ ପରିସଂସ୍ଥାନ ଓ ନଦୀ ପୁନରୁଦ୍ଧାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଗଙ୍ଗା ନଦୀ ସମେତ ଏହାର ଶାଖା ନଦୀଗୁଡ଼ିକରେ ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ 2014ରେ ନମାମି ଗଙ୍ଗେ ଯୋଜନାର ଆରମ୍ଭ କରାଯାଇଥିଲା। ଏହା ଅଧୀନରେ 524 ପ୍ରକଳ୍ପ ମଧ୍ୟରୁ ଗତ ଫେବୃଆରୀ ସୁଦ୍ଧା 355 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗକୁ ସୌରଭ ଗୁପ୍ତା କହିଛନ୍ତି, ନମାମି ଗଙ୍ଗେ ପ୍ରକଳ୍ପ ଦ୍ୱାରା ଗଙ୍ଗା ନଦୀର ସ୍ୱଚ୍ଛତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। 2015 ମସିହାରେ ଆରମ୍ଭ ହୋଇଥିବା ସବୁଜ ଭାରତ ମିଶନରେ ଜଙ୍ଗଲ ପରିବେଶ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4800 ବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ତଥା 1206 kHz, FM ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶୁଣନ୍ତୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ବିଭିନ୍ନ ପର୍ବପର୍ବାଣୀ ସମୟରେ ଆମେ ଆନନ୍ଦ ଉଲ୍ଲାସ ମଧ୍ୟରେ ମସଗୁଲ ରହିବା ସ୍ୱାଭାବିକ ମଧ୍ୟ, କିନ୍ତୁ ଏଥିସହିତ ଆମେ ସତର୍କ ମଧ୍ୟ ରହିବା ବିଧେୟ। ପର୍ବପର୍ବାଣୀର ଅର୍ଥ ନୁହେଁ ଯେ ଆମର ଜୀବନ ପ୍ରତି ବିପଦ ସୃଷ୍ଟି କରିବା। ଦୀପାବଳି ସମୟରେ ଆମେ ବାଣ ତ ଫୁଟାଉଛୁ, ଏହା ଏକ ପରମ୍ପରାରେ ପରିଣତ ହୋଇସାରିଲାଣି, ଏହାକୁ ବନ୍ଦ କରିହେବ ନାହିଁ, କିନ୍ତୁ ସତର୍କ ନିଶ୍ଚିତ ଭାବରେ ରହିହେବ। ବର୍ତ୍ତମାନ ଦେଖାଯାଉଛି ଅତ୍ୟାଧୁନିକ ବାଣ ସବୁ ତିଆରି ହେଉଛି ଏବଂ ବିଭିନ୍ନ କିସମର ବାରୁଦ ଓ ରାସାୟନିକ ପଦାର୍ଥର ବ୍ୟବହାର ମଧ୍ୟ କରାଯାଉଛି। ଫଳସ୍ୱରୂପ ଦେଖିବାକୁ ସୁନ୍ଦର ତ ଦେଖାଯାଉଛି, କିନ୍ତୁ ଶବ୍ଦ ପ୍ରଦୂଷଣ କରିବା ସହିତ ପରିବେଶକୁ ମଧ୍ୟ ପ୍ରଦୂଷିତ କରୁଛି। ତେଣୁ ବାଣ ତିଆରି କମ୍ପାନୀମାନେ ସାବଧାନ ହେଲେ ଏବଂ ସରକାର ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଲେ ପରିସ୍ଥିତି ନିଶ୍ଚିତ ଭାବରେ ସୁଧୁରିପାରିବ। କେଉଁ ବାଣରେ କ'ଣ ବ୍ୟବହାର କରାଯାଇଛି ଲୋକ ତ ଜାଣିପାରିବେ ନାହିଁ, କିଣି ଚାଲିବେ ଲୋକମାନେ, କିନ୍ତୁ ସଂଯମ ରକ୍ଷା କରିପାରିବେ। ପର୍ବପର୍ବାଣୀ ଆନନ୍ଦ ଉଲ୍ଲାସର ଅବସର, ନିଜର କିମ୍ବା ଅନ୍ୟର ଅହିତ କରିବା ପାଇଁ ନୁହେଁ। ବାଣ ଫୁଟାଇବା ସମୟରେ ପିଲାଙ୍କ ପ୍ରତି ମଧ୍ୟ ଦୃଷ୍ଟି ଦେବା ବିଧେୟ। ସେମାନଙ୍କୁ ଏକା ଛାଡ଼ିବା ଉଚିତ ନୁହେଁ, ନହେଲେ ଦୁର୍ଘଟଣାର ସମ୍ଭାବନା ରହିଛି। ପର୍ବପର୍ବାଣୀ ସମୟରେ ଆଉ ଏକ ବିଷୟ ପ୍ରତି ଆମେ ଧ୍ୟାନ ଦେଇନଥାଉ। ପିଲାଙ୍କ ଗୋଟିଏ ଅଭ୍ୟାସ ରହିଛି, ଘରୁ ବାହାରିଲେ ଯେଉଁଠି ଯାହା ଦେଖିବେ ଖାଇବା ପାଇଁ ଇଚ୍ଛା କରିବେ, ଖାଇଲେ କିଛି ଅସୁବିଧା ନାହିଁ, କିନ୍ତୁ ଆମେ ଦେଖିବା କଥା ଯାହା ବି ଖାଉଛୁ ଠିକ୍ ଜିନିଷ ଖାଉଛୁ। ମାଛି ବସା ଏବଂ ଅସନା ଖାଦ୍ୟ ଖାଇବା ଦ୍ୱାରା ଆମର ବିଭିନ୍ନ ରୋଗ ଦ୍ୱାରା ଶିକାର ହେବାର ସମ୍ଭାବନା ରହିଛି। ଆଗରୁ ଏହା କଲେରା ଭଳି ମହାମାରୀର ରୂପ ନେଉଥିଲା, କିନ୍ତୁ ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ଉନ୍ନତି ଆସିବା ଫଳରେ ଏହାକୁ ନିୟନ୍ତ୍ରଣ କରାଯାଇପାରୁଛି। ଠେଲାବାଲା ଏବଂ ଦୋକାନୀମାନେ ମଧ୍ୟ ସତର୍କ ରହିବା ଉଚିତ, ଯେହେତୁ ସେମାନେ ଖାଇବା ଜିନିଷ ବିକ୍ରି କରୁଛନ୍ତି। ସଫାସୁତୁରା ରଖିଲେ ସେମାନଙ୍କ

ବିକ୍ରି ହେବ ଏବଂ ଲୋକ ମଧ୍ୟ ସୁରକ୍ଷିତ ରହିବେ। ତେଣୁ ଆସନ୍ତୁ ପର୍ବପର୍ବାଣି ମନେଇବା, ମୌଜ ମଜଲିସ୍ କରିବା, ତା ସହିତ ଆମର ଜୀବନ ପ୍ରତି ଥିବା ବିପଦରୁ ନିଜକୁ ସୁରକ୍ଷିତ ରଖିବା, ପରିବେଶ ସ୍ୱଚ୍ଛ ରଖିବା, ସ୍ୱଚ୍ଛ ଜୀବନ ଜିଇଁବା।

ଶୁଣିଲେ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ।

0: ଶୁଣିଥିଲି ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସ। କଣ୍ଠଶିଳ୍ପୀ ମାନେ ଥିଲେ ହରିହରନ୍ ଏବଂ ସାଥୀ। ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଶୁଣିବା ଚାଷର କଥା।
1: ହେନ୍ତା ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ମଟର, ବାଇଗନ, କୁନ୍ଦୁରୁ, ଜହ୍ନି ଆରୁ, ଲଇନି। ତ ଏସବୁ ଚାଷ କରବାର ଭିତରେ ଆମର କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍, ଯେନ୍ମାନେ ତାଙ୍କର ସମୟ ବାହାର କରି କରି ଇ ବେବିକର୍ଣ୍ଣ ଚାଷ ବି କରିଥିସନେ। କିଛି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ଇ ବଡ଼ ବଡ଼ ଦାନା ଆରୁ ବଡ଼ ଆକାରର ମକା ଲଗାବାର ବେଲ୍କେ ଆର୍ କିଛି ଚାଷୀ ଦାଦାମାନେ ଇ ଛୋଟ ମକା ଚାଷ ବି କରିଥିସନେ। କିଏ କିଏ ଏଇଟାକେ ବେବିକର୍ଣ୍ଣ ବୋଲିକରି ବି କହୁଛନେ। ପ୍ରତି 100 ଗ୍ରାମ ତାଜା ବେବିକର୍ଣ୍ଣେ ଜଳୀୟ ଅଂଶର ମାତ୍ରା 98.1%, ତାପରେ ସ୍ନେହସାର 0.20%, ପୁଷ୍ଟିସାର 1.9%, ଶ୍ୱେତସାର 8.2%, ଆରୁ ଅଲଗା ପ୍ରକାରର ଧାତବ ଜିନିଷ ଇ ଭିତରେ ଭରି ରହିଛେ। ଇଟା ଗୋଟେ ଟୁଣକେ ସ୍ୱାଦ ଆରୁ ମନକେ ପସନ୍ଦ ଲାଗ୍ଲା ଭଳିଆ ହେଇଥିବାର କାରଣନୁ ଦେଶ ବିଦେଶନେ ବଡ଼ ବଡ଼ ହୋଟେଲ ମନକର୍ତ୍ତି ଏଟାର ଚାହିଦା ବେଶୀ ପରିମାଣରେ ରହିଛେ। ଇ ଭିତରେ କ୍ୟାଲସିୟମ ଆରୁ ଫସ୍ଫରସ ଅଧିକା ପରିମାଣରେ ରହିଥିସି, ତାର ସଙ୍ଗେ ପ୍ରୋଟିନ, କାର୍ବୋହାଇଡ୍ରେଟ ଆରୁ ଭିଟାମିନ ପ୍ରଚୁର ପରିମାଣରେ ଇନୁ ଆମକେ ମିଳିଥିସି। ଏଟାକେ ଛାଡ଼ିଦେଲେ ପଶୁମାନଙ୍କର ଖାଇଦ ଲାଗି ଇଟାର ସବୁଜ ଅଂଶମାନଙ୍କେ ବି ଆମର ଚାଷୀ ଦାଦାମାନେ ବ୍ୟବହାର କରିଥିସନେ। ତ ଚାଷୀ ଦାଦାମାନେ ବି କଥା ଆସୁଛେ, ଏ ବେବିକର୍ଣ୍ଣ ଚାଷ ଯେତେବେଳେ ଆମେ କରବାର ଲାଗ୍ତି ମନ ଭିତରେ ଚିନ୍ତା କରୁଛୁ ବୟଲେ ପ୍ରଥମେ ଆମକେ ଇଟାର ଜଳବାୟୁ କଥା ଉପରେ ଟିକେ ଚିନ୍ତା କରବାକେ ପଡ଼ବା। ଏ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ଭଲ ହିପା ସେ ବୁଝି ନେବାକେ ପଡ଼ବା। ମକା ଚାଷ ଭଳିଆ ବେବିକର୍ଣ୍ଣର ଚାଷ ଆମର ଦେଶର ଭିନ୍ନ ଭିନ୍ନ ଜାଗାନେ ବରଷ ସାରା ଇଟାକେ ଆମର ଚାଷୀ ଦାଦାମାନେ ଚାଷ କରିପାରବେ। ମାତ୍ର ବେବିକର୍ଣ୍ଣର ବୃଦ୍ଧି ପ୍ରତ୍ୟେକ ଅବସ୍ଥାନେ ହାରାହାରି ତାପମାତ୍ରା 25°C ରହିବାର ଆବଶ୍ୟକ। ସେନ୍ତା ଏବେ କଥା ଆସୁଛେ ଇ ଚାଷ ଲାଗି ମାଇଟ କେନ୍ତା ହେବାର ଦରକାର, ଇ କଥା ଗୋଟିକି ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ମକା ଚାଷ ଭଳିଆ ଏକା ଇ ଯେନ୍ ବେବିକର୍ଣ୍ଣ ଚାଷ ଲାଗି ବାଲିଆ ମାଇଟ ନୁ ଆରମ୍ଭ କରି କରି ମଟାଲ ମାଇଟ ପଦକେ ସବୁ ପ୍ରକାରର ମାଇଟ ନେ ଇ ଚାଷ କରାଯାଇ ପାରବା। ଏ ସେନ୍ତା ଇ ଚାଷ ଲାଗି ଭଲ ଭଲ କିସମ ସବୁ କାଁ କାଁଟା ଅଛି, ଇ କଥା ଗୋଟିକି ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଇ ବେବିକର୍ଣ୍ଣ ଚାଷ ଲାଗି ଭଲ ଭଲ ହାଇବ୍ରିଡ କିସମ ମାନେ ହେଲା VL42, MRH114, MEH133, କମ୍ପୋଜିଟ ଭିତରେ ହେଲା ଇୟରଲି କମ୍ପୋଜିଟ। ସେନ୍ତା ବିହନର ପରିମାଣର କଥାକେ ଚିନ୍ତା କର୍ମା ବୋଇଲେ ମକା ଚାଷ ତୁଳନାରେ ବେବିକର୍ଣ୍ଣ ଚାଷ ଲାଗି ଅଲପ କିଛି ଅଧିକା ମାତ୍ରାରେ ମଞ୍ଜି ବିହନ ଆବଶ୍ୟକ ପଡ଼ିଥିସି। ଏଟାର ଲାଗି 10-12 କିଲୋଗ୍ରାମ ବିହନ ଏକର ପିଛା ଦରକାର ପଡ଼ିଥିସି। ଲଗାବାର ଆଗ୍ନୁ ଏକା ମଞ୍ଜି ନେ ଥିରାମ ନେଇ ହେଲେ 1 କିଲୋଗ୍ରାମ ମଞ୍ଜି ହିପାସେ 2.5 ଗ୍ରାମ କ୍ୟାପ୍ଟେନ ଇ ରସାୟନକେ ନେଇକରି ଇ ମଞ୍ଜି ନେ ବିଶୋଧନ କରିଦେବାକେ ପଡ଼ବା। ଏକର ପିଛା ହାରାହାରି 40,000-45,000 ଗଛ ରହିବାର ଦରକାର। ସେନ୍ତା ଏବେ କଥା ଆସୁଛେ ଇ ଚାଷ କରବାର ଆଗ୍ନୁ ତାର ଜମି ପ୍ରସ୍ତୁତି କେନ୍ତା କରବାକେ ପଡ଼ବା ଆରୁ ତାର ଚାଷ କରବାର ପଦ୍ଧତି।

ଶ୍ରୋତବନ୍ଧୁ ଶୁଣୁଛନ୍ତି ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ ପୁରାତନୀ କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ ପରିବେଷଣ କରିଛନ୍ତି କେତୋଟି ଓଡ଼ିଶୀ ଗୀତା ଶିଳ୍ପୀ ଆଶାଲତା ଷଡ଼ଙ୍ଗୀ।

ଶୁଣିଲି ରାଧାନାଥ ଦାସଙ୍କ ରଚିତ ଗୀତଟି। ଶ୍ରୋତାବନ୍ଧୁ ଶୁଣୁଛନ୍ତି ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶିଳ୍ପୀ ଅରବିନ୍ଦ ମୁତୁଲିଙ୍କ କଣ୍ଠରେ ଏଥର ଆସନ୍ତୁ ଶୁଣିବା ବନମାଳୀ ଦାସଙ୍କ ରଚନାରୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ପରିବେଷିତ କେତୋଟି ଭକ୍ତିଗୀତ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। ଶୁଣନ୍ତୁ ଏହାର 45ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଅଷ୍ଟାଦଶ ଛାନ୍ଦ ଆରମ୍ଭରେ ଚିତ୍ରକୂଟ ପର୍ବତର ବନ ବିପ୍ରଲବ୍ଧା ନାୟିକାର ଲକ୍ଷଣ ଧରିବା ମନେ ହେଉଛି ବୋଲି କବି କଳ୍ପନା କରିଛନ୍ତି। ନାୟିକାକୁ ଯେଭଳି ଋଷିବାର ଦେଖାଯାଏ, ଏଠାରେ ଋଷି ବାର ଅର୍ଥାତ୍ ଋଷି ସମୂହ ଅଛନ୍ତି। ଭିନ୍ନ ଅର୍ଥରେ ଶବ୍ଦ ସମୂହର ଭ୍ରମ ସୃଷ୍ଟି କରି ଶ୍ଳେଷ ଅଳଙ୍କାର ପ୍ରୟୋଗ ହୋଇଛି। ବିପ୍ରଲବ୍ଧା ନାୟିକା ବିଟପୁରୁଷଙ୍କ କମ୍ପନ ସୃଷ୍ଟି କଲାଭଳି ଏଠି ବିଟପ ଅର୍ଥାତ୍ ବୃକ୍ଷପତ୍ର କମ୍ପୁଅଛି। ସେଠି ପୟଧର, ରଞ୍ଜନ ଅର୍ଥାତ୍ ନାରିକେଳ, ରକ୍ତଚନ୍ଦନ ଗଛ ଓ ପୁରୁଷ ବା ପୂର୍ଣ୍ଣାଙ୍ଗ ଗଛ ରହି କୋକିଳ ସୋନରେ ଖଣ୍ଡିତା ନାୟିକାର ଭ୍ରମ ସୃଷ୍ଟି କରୁଛି। ଲକ୍ଷ୍ମଣ ବନର ବହୁ ଦୂରକୁ ଯାଇ ଭାଙ୍ଗି ପଡ଼ିଥିବା ଚନ୍ଦନ କାଠ ଆଣି ସୁନ୍ଦର ଘର ତିଆରି କଲେ। ବିଦ୍ରୁମ ଅର୍ଥାତ୍ ଗଛର କଅଁଳ ପତ୍ରରେ ଛାଉଣି କରି ବେଣାଚେରରେ ବାଡ଼ ଦେଲେ। କସ୍ତୁରୀ ଓ ଗେରୁରେ ଚିତ୍ର ଲେଖିଲେ। ହାତୀମାନେ ଲଢ଼ାଲଢ଼ି ହେବାରୁ ଯେଉଁ ଦନ୍ତଚୂର୍ଣ୍ଣ ପଡ଼ିଥିଲା ତାକୁ ଆଣି ଘରେ ପକାଇଲେ। ବୈଦେହୀ ସୀତା ଓ ରାଘବ ରାମଚନ୍ଦ୍ର ଏକାନ୍ତରେ ଲୀଳା କରି ହରସରେ ଦିନ ରାତି କଟାଇଲେ। ବହୁ ଧୂପ ଦେଇ ଓକ ବା ଗୃହକୁ ସୁବାସିତ କଲେ। ଅଯୋଧ୍ୟାର ନର୍ମ ବା ହାସ ପରିହାସ ଭୁଲି କୃଷ୍ଣସାର ମୃଗ ଚର୍ମକୁ ଶଯ୍ୟା ରୂପେ ଆଦରିଲେ। ଅଯୋଧ୍ୟାକୁ ବାହୁଡ଼ି ଯାଇ ସୁମନ୍ତ୍ର କହିଲା, ମୁନି ବେଶ ଧରି ସେମାନେ ମୋତେ ନ କହି ରାତ୍ରରୁ ଚାଲିଗଲେ। ବନବାସ କଥା ଶୁଣି ଦଶରଥଙ୍କ ନେତ୍ରରେ ବନ ବା ଜଳ ବାସ କଲା। ବନବାସ ଭଳି ହୃଦୟରେ ରାମ ବା ମୃଗ ଭଳି ରାମଚନ୍ଦ୍ର ବିହାର କଲେ। ସେ ବିକଳ ହେବାରୁ ବନର ବି ଅର୍ଥାତ୍ ପକ୍ଷୀଙ୍କ କଳ ବା ଶବ୍ଦ ଶୁଭିଲା। ଦଶରଥ

କହିଲେ, ମୁଁ ବ୍ୟାଧ ହୋଇ ଜଗିଥିଲି, ଅନ୍ଧମୁନିଙ୍କ ପୁଅ ଜଳ ନେବାକୁ ଆସନ୍ତେ ଭ୍ରମରେ ତାକୁ ସର ପ୍ରହାର କଲି। ମାତା ଓ ପିତା ବାୟୁ ସଖା ଅର୍ଥାତ୍ ଅଗ୍ନିରେ ଛାସ ଦେଇ ଅଭିଶାପ ଦେଲେ, ତୁ ପୁତ୍ରମୁଖ ନ ଦେଖି ନାଶ ଯିବୁ। ସେହି ସମୟ ଆସି ଉପସ୍ଥିତ ହେଲା। କୈକେୟୀ ମହିଷୀ ଭଳି ସ୍ୱପ୍ନରେ ଆସି ଅଶୁଭ ସୂଚନା ଦେଲା। ଯମକୁ ମୂଷା କରିଦେବାକୁ ଗଣେଶ ଭଳି ପୁତ୍ର ରାମ କାହିଁ? ଏକଥା କହୁ କହୁ ତାଙ୍କର ମୃତ୍ୟୁ ଲକ୍ଷଣ ପ୍ରକାଶ ହେଲା। ପ୍ରତିପଦରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚନ୍ଦ୍ର ବଢ଼ିଲା ଭଳି ତାଙ୍କର ମୃତ୍ୟୁ ଲକ୍ଷଣ ପ୍ରକାଶ ପାଇ ସେ କ୍ଷୟ ବା ମୃତ୍ୟୁର ଅତିଥି ହେଲେ। ସେ ଶନିଙ୍କ ବଡ଼ିମା ହରଣ କରିଥିଲେ। ଶନିଙ୍କୁ ତୈଳଦାନ ହେଲା ଭଳି ଦଶରଥଙ୍କୁ ତୈଳକୁଣ୍ଡରେ ବୁଡ଼ାଗଲା। ଭରତଙ୍କ ପାଖକୁ ବହତୁ ବା ଦୂତ ପଠାଗଲା। ଇନ୍ଦ୍ରଜାଲିକ ଭଳି ଦୂତ ମୃତ୍ୟୁ ସମ୍ବାଦ ନ ଦେଇ ଶୀଘ୍ର ଆସିବାକୁ କହିଲା। ବତାସରେ ମେଘ ଭଳି ରଥ ଚଳାଇ ଭରତ ଅଯୋଧ୍ୟାରେ ପ୍ରବେଶ ହେଲେ। ରାମରୂପୀ ରଙ୍ଗ ବା ଲୀଳା ଦୂର ହେବାରୁ ଅଯୋଧ୍ୟା ବିଧବା ନାରୀ ଭଳି ଦେଖାଗଲା। ଦୁଃଖରେ ଅଯୋଧ୍ୟାର ପୁରୁଷମାନେ କପୋତ ଭଳି ରାମଙ୍କୁ ଝୁରୁଥିଲେ। ମୁନିଙ୍କ ଭଳି ସେମାନେ ନୀରବ ଥିଲେ। ଅନ୍ତପୁର ନାରୀମାନଙ୍କ ବକ୍ଷସ୍ଥଳ ଲୋତକରେ ପଙ୍କିଳ ଭୂମି ଭଳି ହୋଇଗଲା।

ଶ୍ରୋତାବନ୍ଧୁ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ପୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ। ବର୍ଣ୍ଣନା କରିଥିଲେ ଝରଣା ଦାସ। କଣ୍ଠଶିଳ୍ପୀମାନେ ଥିଲେ ଶ୍ୟାମାମଣି ଦେବୀ, ସ୍ନିଗ୍ଧା ରାଣୀ କର ଏବଂ କେଶବ ଚନ୍ଦ୍ର ରାଉତ। ସଙ୍ଗୀତ ପରିଚାଳନା ସୁକାନ୍ତ କୁମାର କୁଣ୍ଡୁ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ହମ୍ ତୁମ୍ପେ ମରତେ ହେଁ କଥାଚିତ୍ରରୁ ନେଇଛୁ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ ଗାଇଥିବା ଗୀତଟି। ଆନନ୍ଦ ବକ୍ସିଙ୍କ ଗୀତରଚନାକୁ ସଙ୍ଗୀତରେ ସଜାଇଛନ୍ତି ଉତ୍ତମ ସିଂ। କଥାଚିତ୍ର ହମ୍ ତୁମ୍ପେ ମରତେ ହେଁ।

ସାନ୍ ଏବଂ ସାଧନା ସରଗମଙ୍କ ଯୁଗଳକଣ୍ଠରେ ଆସନ୍ତୁ ଶୁଣିବା ହଲଚଲ କଥାଚିତ୍ରରୁ ସମୀରଙ୍କ ରଚିତ ଗୀତଟି। ସ୍ୱର ସଂଯୋଜନା ବିଦ୍ୟାସାଗର। କଥାଚିତ୍ର ହଲଚଲ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ନେଇଛୁ ଷ୍ଟାଇଲ କଥାଚିତ୍ରରୁ। କଣ୍ଠଶିଳ୍ପୀମାନେ ହେଲେ ଅଭିଜିତ ଏବଂ ହେମା ସାରଦେଶାଇ, ଗୀତିକାର ଆବାସ, ସଙ୍ଗୀତକାର ସଞ୍ଜୀବ ଦର୍ଶନ। କଥାଚିତ୍ର ଷ୍ଟାଇଲ।

ହିନ୍ଦୀ କଥାଚିତ୍ରର ଗୀତ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତତେ ମୋରାଣ କଥାଚିତ୍ରରୁ ଶୁଣନ୍ତୁ ପ୍ରଥମ ଗୀତଟି। ଗୀତଟିକୁ ଗାଇଛନ୍ତି ବିଭୁ କିଶୋର। ଗୀତ ରଚନା ଡକ୍ଟର ନିର୍ମଳ ନାୟକ। ସ୍ୱର ସଂଯୋଜନା ମଳୟ ମିଶ୍ର। କଥାଚିତ୍ର ତତେ ମୋରାଣ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ନେଇଛୁ ପାଗଳ ପ୍ରେମୀ କଥାଚିତ୍ରରୁ। କଣ୍ଠଶିଳ୍ପୀ କୁମାର ପାପି, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତକାର ମନ୍ମଥ ମିଶ୍ର। କଥାଚିତ୍ର ପାଗଳ ପ୍ରେମୀ।

ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶୁଣନ୍ତୁ ସ୍ଥାନୀୟ ଖବର ଏବଂ ସୁମଧୁର ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz FM ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଉପସ୍ଥାପନାରେ ମୁଁ ଆଜି ଆପଣଙ୍କ ସାଥୀ ରୀନା ଗନ୍ତାୟତ ନମସ୍କାର। ମନୁଷ୍ୟର ଜୀବନ କେବଳ ବାହାର ପରିସ୍ଥିତିରେ ସଞ୍ଚାଳିତ ହୋଇନଥାଏ, ଏହାର ବାସ୍ତବିକ ଦଶା ତା'ର ମନସ୍ଥିତି ଆଉ ଆତ୍ମବଳ ନିର୍ଣ୍ଣୟ କରିଥାନ୍ତି। ସଂସାରରେ ଯେକୌଣସି ବ୍ୟକ୍ତି ସଦୈବ ଅନୁକୂଳ ପରିସ୍ଥିତିରେ ରୁହେ ନାହିଁ। କେବେ ଜୀବନରେ ସୁଖର ମଧୁର ଛାଇ ଆସିଥାଏ ତ କେବେ ସଂଘର୍ଷର କଠୋର ଛାୟ। କିନ୍ତୁ ଯେଉଁ ବ୍ୟକ୍ତି ପରିସ୍ଥିତିର ଦାସ ହୋଇଯାଏ ସେ ନିଜର ଲୁଚିଥିବା ଅସୀମ ଶକ୍ତିକୁ ଚିହ୍ନିପାରିନଥାଏ। ବାସ୍ତବରେ ପରିସ୍ଥିତି ଏତେ ପ୍ରଭାବଶାଳୀ ହୋଇଥାଏ ଯେମିତି ଆମର ଦୃଷ୍ଟିକୋଣ। ଇତିହାସର ମହାନ ବ୍ୟକ୍ତିମାନେ ବିପରୀତ ପରିସ୍ଥିତିକୁ ହିଁ ନିଜର ସାଧନାର ମାଧ୍ୟମ ବନାଇଥିଲେ। ସେମାନଙ୍କର ବିଶ୍ୱାସ ବାହାର ସାଧନାରୁ ନୁହେଁ, ତାହା ନିଜର ପୁରୁଷାର୍ଥ ଆଉ ଆତ୍ମବଳରେ ଥିଲା। ଯେତେବେଳେ ମନୁଷ୍ୟ ନିଜ ଭିତରର ଶକ୍ତିକୁ ଜାଗୃତ କରିନିଏ ସେତେବେଳେ ଅଭାବ ମଧ୍ୟ ଅବସର ପାଲଟିଯାଏ ଆଉ ବାଧା ସଫଳତାର ସିଡ଼ି। ଆଜି ମନୁଷ୍ୟ ପାଖରେ ସୁବିଧା ସବୁ ପ୍ରଥମରୁ ଅଧିକ ହୋଇଗଲାଣି, ତଥାପି ତାହାର ମନ ଅଶାନ୍ତ ଆଉ ଚିନ୍ତାଗ୍ରସ୍ତ ରହିଛି। ଏହାର କାରଣ ବାହାରର ଅଭାବ ନୁହେଁ, ଏହା ଭିତରର ଅତୃପ୍ତ ଇଚ୍ଛାଗୁଡ଼ିକ। ଲୋଭ ସଂଗ୍ରହ ଆଉ ତୁଳନାର ପ୍ରବୃତ୍ତି ମନୁଷ୍ୟକୁ ନିରନ୍ତର ବ୍ୟାକୁଳ କରିଥାଏ। ଯେଉଁ କ୍ଷଣ ଜୀବନରେ ଚିନ୍ତା ପ୍ରବେଶ କରିଥାଏ ସେହି କ୍ଷଣ ସୁଖ ଆଉ ଶାନ୍ତି ଦୂର ହେବାକୁ ଲାଗିଥାଏ। ଆଧୁନିକ ଜୀବନର ଅନ୍ଧଦୌଡ଼ ମନୁଷ୍ୟକୁ ସ୍ୱୟଂରୁ ମଧ୍ୟ ଦୂର କରିଦେଇଛି। ଆଧ୍ୟାତ୍ମିକ ଦୃଷ୍ଟିରେ ଦେଖାଗଲେ ତ ଜୀବନର ବାସ୍ତବିକ ସୁଖ ବାହାର ବସ୍ତୁରୁ ନୁହେଁ, ଏହା ସନ୍ତୋଷ ସଂଯମ ଏବଂ ଆତ୍ମବିଶ୍ୱାସରେ ନିହିତ ଥାଏ। ଯେଉଁ ବ୍ୟକ୍ତି ପରିସ୍ଥିତି ଅନୁସାରେ ନିଜକୁ ବଦଳେଇବା ପରିବର୍ତ୍ତେ ନିଜର ଆତ୍ମବଳକୁ ସୁଦୃଢ଼ କରିଥାଏ ସେ ହିଁ ପ୍ରକୃତ ଅର୍ଥରେ ସଫଳ ଆଉ ଶାନ୍ତ ଜୀବନ ଜିଇଁପାରେ। ସେଥିପାଇଁ ଆମେ ପରିସ୍ଥିତିବାଦୀ ନ ହୋଇ ଆତ୍ମବଳ, ସକାରାତ୍ମକ ଚିନ୍ତନ ଏବଂ ପୁରୁଷାର୍ଥକୁ ନିଜର ଆଧାର ବନେଇବା। ଜୀବନର ସବୁଠୁ ବିଜୟ ବାହାର ସଂସାର ଉପରେ ନୁହେଁ, ସ୍ୱୟଂ ଉପରେ ପ୍ରାପ୍ତ କରାଯାଇଥିବା ବିଜୟ ହୋଇଥାଏ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆକାଶବାଣୀ ନିଜର ନବେବର୍ଷର ସ୍ୱର୍ଣ୍ଣିମ ଯାତ୍ରା ପୂରଣ କରିଛି। ଦୀର୍ଘ 9 ଦଶନ୍ଧି ଧରି ଏହା ଭାରତର ସ୍ୱର ହୋଇ ରହିଆସିଛି। ଆପଣ ଜାଣିଛନ୍ତି କି 1923 ଭାରତରେ ପ୍ରଥମ ରେଡ଼ିଓର ଔପଚାରିକ ଆରମ୍ଭ ବମ୍ବେର ରେଡ଼ିଓ କ୍ଲବ ଦ୍ୱାରା ପ୍ରସାରିତ ହୋଇଥିଲା। 1927 ଜୁଲାଇ 23 ତତ୍କାଳୀନ ଭାଇସରାୟ ଲର୍ଡ ଇରୱିନ୍ ମୁମ୍ବାଇ ଷ୍ଟେସନ ଉଦ୍ଘାଟନ କରିଥିଲେ, ଯାହା ଥିଲା ଦେଶର ପ୍ରଥମ ବ୍ୟବସ୍ଥିତ ରେଡ଼ିଓ ପ୍ରସାରଣ କେନ୍ଦ୍ର। 1930 ଇଂରେଜ ସରକାର ଅଧିଗ୍ରହଣ ପୂର୍ବକ ଏହାର ନାମ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ଼କାଷ୍ଟିଂ ସର୍ଭିସ୍ ବା ISBS ରଖିଥିଲେ। 1936 ଜୁନ୍ 8 ଏହାର ନାମ ପରିବର୍ତ୍ତନ କରାଯାଇ ଅଲ୍ ଇଣ୍ଡିଆ ରେଡ଼ିଓ କରାଗଲା। ରବୀନ୍ଦ୍ରନାଥ ଟେଗୋର କଲିକତାର ସର୍ଟୱେଭ୍ ସେବା ଉଦ୍ଘାଟନ ନିମନ୍ତେ ସ୍ୱଲିଖିତ କବିତାରେ ଏହାକୁ ଆକାଶବାଣୀ ନାମ ଦେଇଥିଲେ, ଯାହାର ଅର୍ଥ ଆକାଶରୁ ଆସୁଥିବା ଶବ୍ଦ, ସ୍ୱର ବା ବାଣୀ। 1956 ଅଲ୍ ଇଣ୍ଡିଆ ରେଡ଼ିଓ ସଂସ୍କୃତ ଶବ୍ଦ ଆକାଶବାଣୀ ନାମ ଦିଆଗଲା। ଧ୍ୟେୟ ବାକ୍ୟ ବହୁଜନ ହିତାୟ ବହୁଜନ ସୁଖାୟ ଆଦର୍ଶରେ ବଜାୟ ରହି ଜନସାଧାରଣ ତଥା ଶ୍ରୋତାଙ୍କୁ ସୂଚନା, ଶିକ୍ଷା ଏବଂ ମନୋରଞ୍ଜନର ସେବା ପ୍ରଦାନ କରିଆସୁଛି ଏହି ଆକାଶବାଣୀ। ଆଜିର ଆଧୁନିକ ଯୁଗରେ ମଧ୍ୟ ନବବର୍ଷର ପ୍ରସାରଣ ନେଇ ଏହାର ବିଶ୍ୱସନୀୟତା ଏବଂ ପହଞ୍ଚ ଜାରି ରହିଛି।

ପୁରା ଭାରତବର୍ଷରେ ଆକାଶବାଣୀର 591 ପ୍ରସାରଣ କେନ୍ଦ୍ର କାର୍ଯ୍ୟରତ ଅଟେ। ଦେଶର ପ୍ରାୟ 98% ଭାଗରେ ଥିବା ଲୋକଙ୍କ ପାଖରେ ପହଞ୍ଚିପାରୁଛି ଏହି ଆକାଶବାଣୀ। 230 କେନ୍ଦ୍ରରେ କାର୍ଯ୍ୟକ୍ରମ ନିର୍ମାଣ ଏବଂ ପ୍ରସାରଣ ପାଇଁ ଷ୍ଟୁଡ଼ିଓ ରହିଛି ଏବଂ 361 କେନ୍ଦ୍ର ମୁଖ୍ୟ କେନ୍ଦ୍ରର କାର୍ଯ୍ୟକ୍ରମକୁ ରିଲେ କରିଥାଏ। 23 ଭାଷାରେ ଏବଂ ପ୍ରାୟ 146 ଆଞ୍ଚଳିକ ଭାଷାରେ କାର୍ଯ୍ୟକ୍ରମ ପ୍ରସାରିତ କରୁଛି। ବିବିଧ ଭାରତୀ, ଏଫ୍ଏମ୍ ରେନ୍ବୋ ଏବଂ ଏଫ୍ଏମ୍ ଗୋଲ୍ଡ ଭଳି ଲୋକପ୍ରିୟ ନେଟୱାର୍କ ମଧ୍ୟ ଏଥିରେ ସାମିଲ ଅଟନ୍ତି।

0: ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଆମ ବରିଷ୍ଠ ନିୟମିତ ଶ୍ରୋତାଙ୍କ ମୁଖରୁ କିଛି। ଆଜ୍ଞା ନମସ୍କାର, ଆପଣଙ୍କ ପରିଚୟ।
1: ନମସ୍କାର ଆଜ୍ଞା, ମୁଁ ପ୍ରଭାସ ଚନ୍ଦ୍ର ମିଶ୍ର। ମୁଁ ଜଣେ ଶିକ୍ଷକ, ଜଣେ ସମାଜସେବୀ, ଜଣେ ଚିତ୍ରକାର, ମୂର୍ତ୍ତିକାର, କଳାକାର, ମଞ୍ଚ କଳାକାର। ଆଉ ମୁଁ ମାଣିକସରି ହାଇସ୍କୁଲରେ ଶିକ୍ଷକତା କରୁଥିଲି। ବର୍ତ୍ତମାନ ଭବାନୀପାଟଣାର ଶକ୍ତିନଗରରେ ମୁଁ ରହୁଛି। ଶିକ୍ଷା କ୍ଷେତ୍ରରେ ମୁଁ ରାଜ୍ୟପାଳଙ୍କର ପୁରସ୍କାର ପାଇଛି। କଳା କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଛି ଏବଂ ସମାଜସେବା କ୍ଷେତ୍ରରେ ମଧ୍ୟ ମୁଁ ସମାଜସେବୀ ହିସାବରେ ପୁରସ୍କୃତ ହୋଇଛି।
0: ଆପଣ ଏତେ ବଡ଼ ବ୍ୟକ୍ତିତ୍ୱ, ଆପଣ ରେଡ଼ିଓ ଶୁଣନ୍ତି କି?
1: ଆଜ୍ଞା, ରେଡ଼ିଓ ତ ମୋର ଜୀବନ ଆଜ୍ଞା। ମୁଁ ବାହାଘର ହେବା ପରଠାରୁ ମୁଁ ରେଡ଼ିଓ ଶୁଣିଲି। ଏଇଟା 1971 କଥା। ମୋର ବଡ଼ ଭାଇ ତାଙ୍କ ବାହାବେଳେ ଗୋଟେ ରେଡ଼ିଓ ଯୌତୁକ ପାଇଥିଲେ, ସେ ରେଡ଼ିଓ ଆଣିଲା ଦିନ ଠାରୁ ଆମେ ରେଡ଼ିଓ ଶୁଣୁଥିଲୁ। ମୁଁ ତ ସ୍ୱତନ୍ତ୍ର ଭାବରେ ଶୁଣୁଥିଲି, ଆଉ ସେତେବେଳେ ଓଡ଼ିଆ ପ୍ରୋଗ୍ରାମଟା ଟିକିଏ ସେତେ ଭଲ ଶୁଭୁନଥିଲା ବୋଲିକିରି ପ୍ରାୟ ଓଡ଼ିଆ ପ୍ରୋଗ୍ରାମ ଶୁଣୁନଥିଲୁ, କିନ୍ତୁ ବିବିଧ ଭାରତୀ, ସିଲନ୍ ଏ ପ୍ରୋଗ୍ରାମ ଗୁଡ଼ାକ ସବୁବେଳେ ଆମେ ଶୁଣୁଥିଲୁ। ତାପରେ 1978 ଯେତେବେଳେ ମାଣିକସରି ହାଇସ୍କୁଲକୁ ମୁଁ ଆସିଲି ଶିକ୍ଷକତା କରିବା ପାଇଁ, ସେଠି ରେଡ଼ିଓ ଶୁଣିବାକୁ ବାଧ୍ୟ ହେଲୁ ଏବଂ ରେଡ଼ିଓ ପ୍ରୋଗ୍ରାମ ମଧ୍ୟ କଲୁ। ପିଲାମାନଙ୍କୁ ନେଇକରି ବିଭିନ୍ନ ପ୍ରକାର ଶିଶୁ କାର୍ଯ୍ୟକ୍ରମ ସବୁ, ନାଟକ, ଅଭିନୟ ଏସବୁ କରିକିରି ଆମେ ରେଡ଼ିଓରେ ନେଇକରି ଜୟପୁର ରେଡ଼ିଓ ଷ୍ଟେସନରେ ସେଇଟା ଆମର ରେକର୍ଡ଼ିଂଟା ହେଉଥିଲା। କାରଣ ଜୟପୁର ରେଡ଼ିଓ ଷ୍ଟେସନଟା ଆମର ଜୋନ୍ର, ତେଣୁ ଆମ ପିଲାଙ୍କୁ ନେଇକରି ସେଠାରେ ଆମେ ରେଡ଼ିଓ ପ୍ରୋଗ୍ରାମ କରାଉଥିଲୁ। ତ ତାଙ୍କର ପ୍ରୋଗ୍ରାମ ଶୁଣିବା ପାଇଁ ମଧ୍ୟ ରେଡ଼ିଓ ଶୁଣୁଥିଲୁ ପିଲାଙ୍କୁ ଧରିକିରି। ତତ୍ ସଙ୍ଗେ ସଙ୍ଗେ ସରକାରଙ୍କ ମଧ୍ୟ ଗୋଟେ ରେଡ଼ିଓ ପ୍ରୋଗ୍ରାମ, ଗୋଟେ ସ୍ୱତନ୍ତ୍ର ପିରିୟଡ଼ଟେ ଥିଲା। ସେ ପିରିୟଡ଼ରେ ରେଡ଼ିଓ ପ୍ରୋଗ୍ରାମରେ ଯାହା ଯେଉଁଦିନ ଶିକ୍ଷା ସମ୍ବନ୍ଧୀୟ, ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ସରକାରଙ୍କର ସୂଚନା ଗୁଡ଼ାକ ଏସବୁ ଯାକ ଗୋଟେ ପିରିୟଡ଼ରେ ବୋଧେ, ଏଇଟା ମୋର ମନେ ପଡ଼ୁଛି, 1:40 to 2:10 ଭିତରେ ସେ ପ୍ରୋଗ୍ରାମଟା ଆମେ ପିଲାଙ୍କୁ ଶୁଣାଉଥିଲୁ। ଇଏ ତ ଗଲା ଶିକ୍ଷକତା ସମୟରେ। ଯେତେବେଳେ ମୁଁ ରିଟାୟାର୍ଡ଼ ହେଲି 2008 ଜୁଲାଇ ମାସ, ତ ରିଟାୟାର୍ଡ଼ ସମୟରେ ମୋର ଝିଅ ଗୋଟେ ମୋତେ ରେଡ଼ିଓଟେ ପ୍ରେଜେଣ୍ଟେସନ୍ କରିଥିଲା। ସେଇ ଦିନଠାରୁ ମୋର ରେଡ଼ିଓ ବିଲକୁଲ ମୋର ପୁରା ଅତି ଆପଣାର ହୋଇଯାଇଛି। ଯେମିତି ଡ୍ରେସ୍ ପୋଷାକ ନ ପିନ୍ଧିଲେ ନ ଚଳେ, ମୋର ରେଡ଼ିଓ ମୋର ପାଖରେ ନ ରହିଲେ ମୋତେ ସେମିତି ଲାଗେ। ଏମିତିକି ମୁଁ ଯଦି ଟଏଲେଟ୍ ଯିବି ବେଲେ ବି ରେଡ଼ିଓ ନେବି, ଉପରେ ରଖିକିରି ବାଜୁଥିବ, ମୁଁ ଟଏଲେଟ୍ କରିବି, ବାଥରୁମ୍ରେ ମଧ୍ୟ ଲଗେଇକିରି ମୋର ରେଡ଼ିଓ ଶୁଣୁଥିବି, ଆଉ ଖଟରେ ବସିଥିବି କି ପେପର୍ ପଢ଼ୁଥିବି, ହେଲେ ମଧ୍ୟ ରେଡ଼ିଓ ନିଶ୍ଚିତ ଭାବରେ ମୋର ବାଜୁଥିବ। ମାନେ ଟୋଟାଲି କହିବାକୁ ଗଲେ ରେଡ଼ିଓ ନହେଲେ ମୁଁ ବଞ୍ଚି ପାରୁନାହିଁ ପ୍ରାୟତଃ। ବ୍ୟାଟେରୀ ଯଦି ଟିକିଏ ଡାଉନ୍ ହେଲା ବେଲେ ଆଡ଼ଭାନ୍ସ ମୋର ବ୍ୟାଟେରୀ ଆଣିକିରି ପାଖରେ ରଖାହେଇଥିବ। ଏଇଭଳିଆ ରେଡ଼ିଓ ସହିତ ମୋର ଆତ୍ମୀୟତା ରହିଛି।
0: ରେଡ଼ିଓରେ ତ ବହୁତ ପ୍ରକାରର କାର୍ଯ୍ୟକ୍ରମ ଚାଲିଛି, ଆପଣ

0: ପସନ୍ଦର କେତୋଟି କାର୍ଯ୍ୟକ୍ରମ ଆମକୁ କହନ୍ତୁ।
1: କିନ୍ତୁ ରେଡ଼ିଓର ପ୍ରାୟ ଅଧିକାଂଶ ସବୁ ପ୍ରୋଗ୍ରାମ୍ ମୋତେ ଭଲ ଲାଗୁଛି, କିନ୍ତୁ ସ୍ୱତନ୍ତ୍ର ଭାବରେ ବିଶେଷ କରି ନ୍ୟୁଜ୍ଟା ତ ଶୁଣୁଛି ଏକା, ତାପରେ ଚାଷବାସ, ଚାଷର କଥା, ମାନନୀୟ ଇସୁ, ଆଉ ଛୋଟ ଛୋଟ ଶିଶୁମାନଙ୍କର ଯେଉଁ ସରଗ ପୁଲ ପ୍ରୋଗ୍ରାମ୍ଟା, ତାପରେ ଆମର ସ୍ୱଚ୍ଛ ଜୀବନ, ଆଉ ମାନେ ତମର ଆପଣଙ୍କର ଯେଉଁ ଆଧ୍ୟାତ୍ମିକ ଦେଉଛନ୍ତି, ଆପଣଙ୍କର ଶ୍ରୀମଦ୍ ଭାଗବତ ଗୀତା, ରାମଚରିତ ମାନସ, ବୈଦେହିଶ ବିଳାସ, ଏଗୁଡ଼ାକ ସବୁ ଅଛି, ତ ଏସବୁ ଗୁଡ଼ାକ ମୋତେ ବହୁତ ଭଲ ଲାଗେ। ଏଥିପାଇଁ କି ରେଡ଼ିଓ ଦ୍ୱାରା ଏକା ସାଙ୍ଗରେ ନିଜର ଯେଉଁ ଅବସର ସମୟଟା ତ ବିନୋଦନ ହେଉଛି ଏକା, ତତ୍ ସଙ୍ଗେ ସଙ୍ଗେ ସାରା ବିଶ୍ୱର ବିଭିନ୍ନ ପ୍ରକାର ସୂଚନା ଆମେ ଘରେ ବସିକରି ପାଇପାରୁଛୁ। ପେପର ଯଦିଓ ମୋ ପାଖକୁ ଆସୁଛି, ମୁଁ ରେଡ଼ିଓରୁ ଆଗ ସମ୍ବାଦ ଜାଣିଯାଏ ଏବଂ ପରେ ପେପରରୁ ସମ୍ବାଦ ପାଏ। ଅର୍ଥାତ୍ ରେଡ଼ିଓଟା ଇମିଡ଼ିଏଟ୍ ଦେନ୍ ଆଣ୍ଡ ଦେୟାର ଯେଉଁଦିନ ମୋର ଯାହା ହେଉଛି ଦେଶରେ ବିଦେଶରେ, ମୁଁ ସାଙ୍ଗେ ସାଙ୍ଗେ ସେହି ସୂଚନା ପାଉଛି। ବିଜ୍ଞାନ ସମ୍ବନ୍ଧୀୟ ସୂଚନା ପାଉଛି, କୃଷି ସମ୍ବନ୍ଧୀୟ ସୂଚନା ପାଉଛି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଉଛି। ଆମର ସ୍ୱାସ୍ଥ୍ୟ ଯେଉଁ ଦେଉଛନ୍ତି ସେଥିରେ

0: ଘରେ ବସିକରି ପାଇପାରୁଛୁ। ପେପର ଯଦିଓ ମୋ ପାଖକୁ ଆସୁଛି, ମୁଁ ରେଡ଼ିଓରୁ ଆଗ ସମ୍ବାଦ ଜାଣିଯାଏ ଏବଂ ପରେ ପେପରର ସମ୍ବାଦ ପାଏ। ଅର୍ଥାତ୍ ରେଡ଼ିଓଟା ଇମିଡ଼ିଏଟ୍ ଦେନ୍ ଆଣ୍ଡ ଦେୟାର୍, ଯେଉଁଦିନ ମୋର ଯାହା ହେଉଛି ଦେଶରେ ବିଦେଶରେ, ମୁଁ ସାଙ୍ଗେ ସାଙ୍ଗେ ସେଇ ସୂଚନା ପାଉଛି। ବିଜ୍ଞାନ ସମ୍ବନ୍ଧୀୟ ସୂଚନା ପାଉଛି, କୃଷି ସମ୍ବନ୍ଧୀୟ ସୂଚନା ପାଉଛି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଉଛି। ଆମର ସ୍ୱାସ୍ଥ୍ୟ ଯେଉଁ ଦେଉଛନ୍ତି ସେଥିରେ ଏତେ ସୁନ୍ଦର ଜିନିଷ ଗୁଡ଼ିକ, ବିଭିନ୍ନ ପ୍ରକାର ଯେଉଁ ରୋଗ ଉପରେ ଯେଉଁ ମାନେ ସତର୍କ କେମିତି ହେବା, ବୟସରେ ଓଲ୍ଡ ଏଜ୍ରେ ଆମେ କେମିତି କରି ଖାଇବା, କେମିତି କରି ରହିବା, ଶୋଇବା, ବସିବା, ଦୃଷ୍ଟିଶକ୍ତି ଉପରେ, ବ୍ଲଡ଼ ପ୍ରେସର ଉପରେ, ନାରୀମାନଙ୍କର ଇଏ ଉପରେ ଏତେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରୋଗ୍ରାମ୍ ଦେଉଛି। ବାସ୍ତବିକ ଆମେ ମେଡ଼ିକାଲ ପାଠ ପଢ଼ି ନଥିଲେ ମଧ୍ୟ ଏ ରେଡ଼ିଓ ମାଧ୍ୟମରେ ଆମେ ମେଡ଼ିକାଲର ଅନେକ କଥା ଜାଣିପାରୁଛୁ। କୃଷି ସମ୍ବନ୍ଧୀୟ ଚାଷବାସ ଆଉ ଚାଷର କଥା ଶୁଣିକିରି ସେଥିରେ କୃଷି ସମ୍ବନ୍ଧୀୟ ବିଭିନ୍ନ ଜିନିଷ ଜାଣୁଛୁ, କେଉଁ ଗଛ କେମିତି ଲଗାଇବା, କେଉଁ ସାର କେମିତି ଦେବା, ଇତ୍ୟାଦି ଇତ୍ୟାଦି। ବାକି ଯେଉଁ ଯୁବବାଣୀରେ ଗୋଟେ ବିଜ୍ଞାନିକା ଗୋଟେ ହେଉଛି, ସେଇଟା ମୁଁ ବହୁତ ଭଲ ଲାଗେ, କାରଣ ସେଥିରେ ଯେଉଁ ଯୁବ ପ୍ରତିଭାମାନେ ଯେଉଁ ଅଛନ୍ତି ବୈଜ୍ଞାନିକମାନେ, ସେମାନେ କେମିତି ତାଙ୍କର ସମୟକୁ ସଦ୍ବିନିଯୋଗ କରୁଛନ୍ତି ଏବଂ ପ୍ରସ୍ତୁତ ହେଉଛନ୍ତି ଜଣେ ଜଣେ ଭଲ ବୈଜ୍ଞାନିକ ହେବେ ବା ଦେଶ ପାଇଁ ଗୋଟେ ଆଦର୍ଶ ନାଗରିକ ହେବେ। ତାଙ୍କର ଯେଉଁ କ୍ରିଏଟିଭିଟି, ସୃଜନୀତାଟାକୁ ଯେମିତି ବିକାଶ କରୁଛନ୍ତି, ସେଇଟା ଗୁଡ଼ାକ ମୋତେ ଶୁଣିବା ପାଇଁ ବହୁତ ଭଲ ଲାଗେ। ସରଗ ଫୁଲରେ ଯେଉଁ ଛୋଟ ଛୋଟ କୁନି କୁନି ଛୁଆମାନଙ୍କର ଯେଉଁ ମାନେ ପ୍ରତିଭାକୁ ବିକାଶ କରିବା ପାଇଁ, ଆଉ ବିଶେଷ କରି ଦ୍ୱାରା ଛୁଆମାନେ ଏନକରେଜ୍ ହେଉଛନ୍ତି, ତାଙ୍କର ଭିତରେ ଥିବା ଯେଉଁ ପ୍ରତିଭାକୁ ମୁଁ କେମିତି ଆସନ୍ତା ରବିବାରରେ ମୁଁ ଦେଇପାରିବି, ସେଟା ଯିଏ ଶୁଣିବ ସେ ଛୁଆମାନେ ନିଶ୍ଚିତ ଭାବରେ ସେଥିରେ ପ୍ରେରିତ ହେବେ। ଆଜ୍ଞା, ଏଇଭଳି ଭାବରେ ମାନେ ଟୋଟାଲି କହିବାକୁ ଗଲେ ରେଡ଼ିଓ ଦ୍ୱାରା ମୋର ସବୁ ପ୍ରକାର ନଲେଜ୍ ଗେନ୍ ହେଉଛି। ଏକ ତ ହେଲା ଜଣେ ଅବସର ଶିକ୍ଷକ ହିସାବରେ ଯେଉଁ ସମୟଟା ଲୋକ ଚିନ୍ତା କରନ୍ତି ଯେ ମୋର ସମୟଟା କେମିତି କାଟିବି, ମୋର ସମୟ କେମିତି ଯାଉଛି ମୁଁ ଜାଣିପାରୁନି। ମୋର ବେଷ୍ଟ ଫ୍ରେଣ୍ଡ ହେଉଛି ରେଡ଼ିଓ। ଆଗକାଳରେ ଏତେଟା ହୋଇ ହେଉନଥିଲା, ବିଶେଷ କରି ଦେଖନ୍ତୁ ଆମର ଯେଉଁ କଳାହାଣ୍ଡିଆ ଗୀତ ପ୍ରୋଗ୍ରାମ୍ଟା ସନ୍ଧ୍ୟା ସମୟରେ ସ୍ୱତନ୍ତ୍ର ଭାବରେ କଳାହାଣ୍ଡି ଗୀତ ବୋଲି ହେଉଛି, ସମ୍ବଲପୁରୀ ଗୀତ ହେଉଛି, ତା ଏହାଦ୍ୱାରା କ'ଣ ହେଉଛି ନା ଆପଣଙ୍କର ଲୋକଗୀତ ଲୋକକଳାର ବିକାଶ ହେଉଛି। ଚାଷବାସର ଯେଉଁ ପ୍ରୋଗ୍ରାମ୍ ହେବା ଦ୍ୱାରା ଆଗକାଳରେ ରେଡ଼ିଓ ସିନା ବାଜୁଥିଲା କିନ୍ତୁ ଚାଷୀମାନେ କିଛି ଇନଫର୍ମେସନ୍ ପାଉନଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଘରେ ବସିକରି କେଉଁ ଋତୁରେ କେଉଁ ଚାଷ କରିବେ, କେଉଁ ସାର ଦେବେ, କାହାକୁ ମାନେ ଯୋଗାଯୋଗ କରିବେ, କୃଷି ବିଜ୍ଞାନ କେନ୍ଦ୍ର ସହିତ କେମିତି ଯୋଗାଯୋଗ, ମାନେ ଟୋଟାଲ୍ କୃଷି ଭିତ୍ତିକ ଯେଉଁ ପ୍ରୋଗ୍ରାମ୍ ଗୁଡ଼ାକ ସେଇଟା କୃଷକମାନଙ୍କ ପାଇଁ ଗୋଟେ ବହୁତ ବଢ଼ିଆ ଜିନିଷ ହେଉଛି। ତେଣୁ ଏଇ ସବୁ ଯାକ ଟୋଟାଲ୍ ଦେଖିବାକୁ ଗଲେ ରେଡ଼ିଓଟା ସବୁ କ୍ଷେତ୍ର ପାଇଁ ତାମାନେ ପ୍ରଯୁଜ୍ୟ ହେଉଛି।
1: ଆଜ୍ଞା, ଚଳିତ ବର୍ଷ ଆମର ଆକାଶବାଣୀ ତାର 90 ବର୍ଷରେ ପଦାର୍ପଣ କଲାଣି, ଏ ସମ୍ପର୍କରେ ଆପଣ କିଛି କହିବେ କି ଆମ ଶ୍ରୋତା ବନ୍ଧୁଙ୍କୁ?
0: ନିଶ୍ଚିତ ଭାବରେ କହିବି। 90 ବର୍ଷର ବୁଢ଼ା ତ କହିହେବନି, କାରଣ ଆକାଶବାଣୀର ବୟସ କେତେ, ଏବେ ଆମେ ସିନା ଜନ୍ମରୁ 80 କି 90 ବର୍ଷରେ ମରିଯାଉଛୁ ଯେ ଆମର ବାର୍ଦ୍ଧକ୍ୟ ଆସୁଛି, କିନ୍ତୁ ଆକାଶବାଣୀର ଏଜ୍ କେତେ ତ ସେଇଟା ମୁଁ କହିପାରିବିନି। ମୁଁ ତ ଯାହା ବର୍ତ୍ତମାନ ଦେଖୁଛି ଆକାଶବାଣୀ ବର୍ତ୍ତମାନ ୟଙ୍ଗ ଷ୍ଟେଜ୍ରେ ଅଛି, କାରଣ ଆମମାନେ ଛୋଟ ଛୋଟ ଥିବାବେଳେ ଯେଉଁଭଳିଆ ପ୍ରୋଗ୍ରାମ୍ ଆଉ ଯାହା ସବୁ ହେଉଥିଲା ତା'ଠାରୁ ଢେର ଉନ୍ନତି ହୋଇଛି ଏବଂ ବହୁତ ସୁନ୍ଦର ପ୍ରୋଗ୍ରାମ୍ ସବୁ ହେଉଛି। ଆଉ ଟୋଟାଲି କହିବାକୁ ଗଲେ ଆକାଶବାଣୀ ବର୍ତ୍ତମାନ ୟଙ୍ଗ ଷ୍ଟେଜ୍ରେ ଅଛି, ଆଉ ଦେଶର ବିଦେଶର ନାଗରିକମାନଙ୍କୁ ମାନେ ଆମର ଓଡ଼ିଆ କଲଚର୍ ବା ଭାରତୀୟ ସଂସ୍କୃତି ବା ଆମର ଯେଉଁ ଆଧ୍ୟାତ୍ମିକ ଏଗୁଡ଼ାକ ସବୁ ଦେବାରେ ସେ ଯେଉଁ ଭୂମିକା ଗ୍ରହଣ କରୁଛି ସେଇଟା ଗୋଟେ ବହୁତ ବଡ଼ ଭୂମିକା। କାରଣ ଦେଖ, ଏବେ ଧରନ୍ତୁ ଲାଇନ୍ ନାହିଁ ନା, ସପୋଜ୍ ଇଲେକ୍ଟ୍ରି ନାହିଁ ନା, ଟିଭି ବନ୍ଦ ହୋଇଯିବ, ମୋବାଇଲ୍ ବନ୍ଦ ହୋଇଯିବ, କିନ୍ତୁ ରେଡ଼ିଓ ବନ୍ଦ ହେବ ନାହିଁ। ରେଡ଼ିଓ ଗୋଟେ ଏମିତି ଜିନିଷ, ଆପଣ ଧରିକି ଯାଇଥିବେ ପାହାଡ଼ ଉପରେ ଗଲେ ମଧ୍ୟ ରେଡ଼ିଓ ବାଜିବ, ଜମି କ୍ଷେତ୍ରରେ ମଧ୍ୟ, ଏଇଠି ମୁଁ ଟଏଲେଟ୍କୁ ନେଇକରି ଯାଉଛି ଆରାମରେ, ଟିଭି ତ ନେଇପାରିବି ନାହିଁ। ତେଣୁ ଟୋଟାଲି ଭାବରେ କହିବାକୁ ଗଲେ ରେଡ଼ିଓ ଆମର ଏତେ ସୁନ୍ଦର ଗୋଟେ ମାନେ ବନ୍ଧୁ, ୟାକୁ ଆମେ ଛାଡ଼ିବା କଥା ନୁହେଁ। ଆଉ ମୋର ସମସ୍ତଙ୍କୁ ଅନୁରୋଧ ଯେ ଏଇ 90 ବର୍ଷ ତ ହେଇଛି, ଏଇ ରେଡ଼ିଓ ଷ୍ଟେସନ୍ଟା ହଜାର ହଜାର ବର୍ଷ ଏମିତି ବଞ୍ଚୁ ଏବଂ ଆହୁରି ଉତ୍ତରୋତ୍ତର ଉନ୍ନତି ହେଉ ଏବଂ ସମସ୍ତେ ତା'ର ପ୍ରୟୋଗ କରନ୍ତୁ, ଫଳରେ ରେଡ଼ିଓ ଷ୍ଟେସନ୍ରେ ଯେଉଁମାନେ ବି କାର୍ଯ୍ୟକ୍ରମ କରୁଛନ୍ତି ସେମାନେ ବି ଉତ୍ସାହିତ ହେବେ ଏବଂ ଯେଉଁ ବୈଜ୍ଞାନିକମାନେ ଏଇଟା ରେଡ଼ିଓଟା ବାହାର କରିଥିଲେ ସେମାନଙ୍କର ମଧ୍ୟ ଜୀବନଟା ସାର୍ଥକ।
1: ଆପଣଙ୍କର ଏଇ ସୁନ୍ଦର ମତାମତ ବହୁତ ଭଲ ଲାଗିଲା, ବଳକାତକ ଜୀବନ ମଧ୍ୟ ଆପଣଙ୍କର ସାଥୀ ହୋଇ ଆମ ରେଡ଼ିଓ ଆପଣଙ୍କ ପାଖରେ ସବୁବେଳେ ଥାଉ। ଆପଣଙ୍କୁ ବହୁ ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ସାର୍, ଆପଣଙ୍କୁ ମଧ୍ୟ ଧନ୍ୟବାଦ, କାରଣ ଏଇ ରେଡ଼ିଓ ସମ୍ବନ୍ଧରେ ମୁଁ କିଛି କହିବି ବୋଲି ମୋର ବହୁତ ଦିନରୁ ଇଚ୍ଛା ଥିଲା। ଆଉ ମୁଁ ତ ସାଧାରଣତଃ ରେଡ଼ିଓ ପ୍ରୋଗ୍ରାମ୍ ସବୁବେଳେ ଶୁଣେ, ରେଡ଼ିଓ ଷ୍ଟେସନ୍ ଆନାଉନ୍ସର ଆକାରରେ ବା ବିଭିନ୍ନ ପ୍ରୋଗ୍ରାମ୍ ମାନେ ଇଏ ଏକ୍ଜିକ୍ୟୁଟ୍ କରିବାରେ ମୋ ଷ୍ଟୁଡେଣ୍ଟମାନେ ଅଛନ୍ତି, ମୁଁ ସେମାନଙ୍କୁ ଶୁଣେ ଏବଂ କାହାର ଭଏସ୍ଟା କୁହନ୍ତ ଭଲ ଲାଗୁଛି କ'ଣ ଲାଗୁଛି ମୁଁ ଫୋନ୍ କରିକି କରେକ୍ସନ୍ ବି କରେ, ଯେହେତୁ ଆମେ ଜଣେ ଟିଚର୍। ତାହାର

କ'ଣଟା ହେଲା ଭୁଲ ସଂଶୋଧନ କରିବ, ମାର୍ଗଦର୍ଶନ କରିବାଟା, ତେଣୁ ସେମାନେ ଭିତରେ ଆନାଉନ୍ସ କରୁଛନ୍ତି କିନ୍ତୁ କେମିତି ହେଉଛି ନ ହେଉଛି ସେମାନେ ଜାଣନ୍ତି ନାହିଁ, ଯେଉଁଟା ମୁଁ ଶୁଣିକିରି ସେଇଟା କରେକ୍ସନ୍ କରେ, ତେଣୁ ମୋତେ ଭଲ ଲାଗେ। ତେଣୁ ବହୁତ ବହୁତ ଧନ୍ୟବାଦ ମୋର ସେ ଭାବନାଟାକୁ ପ୍ରକାଶ କରିବା ପାଇଁ ଆଜି ମୋତେ ଗୋଟେ ଆପଣମାନେ ସୁଯୋଗ ଦେଲେ। ତେଣୁ ଅଲ୍ ଇଣ୍ଡିଆ ରେଡ଼ିଓର ସମସ୍ତ ମାନେ ଷ୍ଟାଫ୍କୁ ମୋର ଧନ୍ୟବାଦ, ଆପଣମାନଙ୍କୁ ଧନ୍ୟବାଦ।

0: ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ ଏଫ୍ଏମ୍ ଯୋଗେ 100.3 MHz ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଆଉ ଜଣେ ଆମର ବରିଷ୍ଠ ଶ୍ରୋତାବନ୍ଧୁଙ୍କୁ। ଆଜ୍ଞା ନମସ୍କାର, ଆପଣଙ୍କ ପରିଚୟ ଟିକେ ଦେବେ?
1: ମୋ ନାଁ ବୀରେନ୍ଦ୍ର ମୋହନ ଦୋରା, ଘର ବେଲଖଣ୍ଡି।
0: ଆପଣ କ'ଣ କରନ୍ତି?
1: ପ୍ରଥମେ ଶିକ୍ଷକତା ଆରମ୍ଭ କଲି, ଶିକ୍ଷକତାରୁ ଧୀରେ ଧୀରେ ଧୀରେ ଧୀରେ ଉପରକୁ ଉଠି ଉଠି ଶେଷକ ମୁଁ ମାଲକାନଗିରିର ଡେପୁଟି DI ହେଲି, ମାଲକାନଗିରି ଶିକ୍ଷା ବିଭାଗର। ତାପରେ ଫୁଲବାଣୀକୁ ଯାଇ ମୁଁ ସେଠି ବିତ୍ତ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଭାବରେ ମୁଁ ସେଠି 2 ବର୍ଷ କାଳ କାର୍ଯ୍ୟରତ ରହିଲି। 1911 ମୁଁ ସେଠୁ ଅବସର ଗ୍ରହଣ କଲି।
0: ଆପଣ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣନ୍ତି କି?
1: ହଁ, ମୁଁ ପ୍ରାୟ ଅଧିକାଂଶ କାର୍ଯ୍ୟକ୍ରମ ମୁଁ ଶୁଣେ, ମୋ ପାଖରେ ରେଡ଼ିଓଟା ଅଛି, ଏଣୁ ରେଡ଼ିଓ ମୁଁ ଶୁଣେ ସବୁବେଳେ।
0: ତାହେଲେ ଆପଣ ଦୀର୍ଘ ସମୟ ଧରି ଆକାଶବାଣୀର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି, କହିପାରିବେ କି କେତେ ବର୍ଷ ହେଲାଣି ଆପଣ କାର୍ଯ୍ୟକ୍ରମ ଗୁଡ଼ିକ ଶୁଣୁଛନ୍ତି ବା ଆମ ଆକାଶବାଣୀକୁ ଶୁଣୁଛନ୍ତି?
1: ଏଇଟା ପ୍ରାୟ 50 ବର୍ଷ ଖଣ୍ଡେ ହେଲାଣି। 1975 ଆମେ ପ୍ରଥମେ ରେଡ଼ିଓ କିଣିଲୁ, ଆମେ ସେ 1975 ଠାରୁ ଆମେ ଶୁଣି ଆସୁଛୁ। ତାପରେ 1984 ମୁଁ ନିଜ ଗୋଟେ ରେଡ଼ିଓ କିଣିଲି, ଯେଉଁ ରେଡ଼ିଓ ବର୍ତ୍ତମାନ ପର୍ଯ୍ୟନ୍ତ ଅଛି ମୋ ପାଖରେ, ସେ ଗୋଟେ ରେଡ଼ିଓରେ ମୁଁ ପ୍ରାୟ ଅଧିକାଂଶ ସମୟ ଶୁଣୁଛି ମୁଁ। ଆଉ ଏ ଟିଭିଟା ଯଦିଓ ଘରେ ଅଛି, ଏ ଟିଭି ଦେଖିବାକୁ ଏତେଟା ଇଚ୍ଛା ଲାଗୁନି। ଆଉ ଇଏ ଆକାଶ ଆମର ଇଏ ରେଡ଼ିଓରେ ତା'ର ଯେଉଁ ଗୀତ, ତା'ର ଛାନ୍ଦ, ତା'ର ଇ ସମ୍ବାଦ ବିଭାଗ ତଥା ବିଭିନ୍ନ ଆଲୋଚନା ଶୁଣିବାକୁ ଯେଉଁ ଖୁସି ଲାଗେ ରେଡ଼ିଓରେ, ଟିଭିରେ ଆମେ ତାହା ପାଇପାରୁନୁ। ଆମେ ସେଥିପାଇଁ ହିଁ ରେଡ଼ିଓଟା ମୋତେ ପସନ୍ଦ ଲାଗେ ମୋତେ।
0: ତାହେଲେ ଆପଣ ଜଣେ ବରିଷ୍ଠ ଶ୍ରୋତାବନ୍ଧୁ ହିସାବରେ ଆପଣଙ୍କ ଜୀବନରେ ଆମ ରେଡ଼ିଓର କ'ଣ ସବୁ ମହତ୍ତ୍ୱ ରହିଛି ତାକୁ ଟିକେ ଆମକୁ ଜଣାନ୍ତୁ।
1: ଏଇଟା ଗୋଟେ ଭଲ ପ୍ରଶ୍ନ କହିଲେ, ଆଉ ଏହାର ବି ଗୁଢ଼ ଅର୍ଥ ଅଛି ଏହାର ଏ ପ୍ରଶ୍ନ। ଯେହେତୁ ମୁଁ ଶୁଣୁଛି, ସେଭଳିଆ ଅନେକ ଲୋକ ଶୁଣୁଛନ୍ତି, କିନ୍ତୁ ମୁଁ ନିଜ ଇଚ୍ଛା ଯଦି ମୁଁ କହିବି, ରେଡ଼ିଓଟା ଜୀବନକୁ ଏତେ ଆହ୍ଲାଦିତ କରୁଛି, ଆନନ୍ଦିତ କରୁଛି, ଯାହାକି ମୁଁ ଟିଭିରେ ପାଇପାରୁନି। ସତ କଥା କହିବାକୁ ଗଲେ ଟିଭିଟା ତ ବହୁତ ପରେ ଆସିଲା, ସେ 1988 ନା 1999 ଟିଭିଟା ଆମ ଘରକୁ ଆସିଲା, କିନ୍ତୁ ଏତେଟା ଖୁସି ଲାଗେ।

0: ନାହିଁ। ରେଡ଼ିଓଟା ଶୁଣିଲେ, ରେଡ଼ିଓ ଯେଉଁଠି ଥିଲେ ବି ତା'ର ସୁମଧୁର ଲଳିତ ସଙ୍ଗୀତ ଯେଉଁ ଶୁଣିବାକୁ ମିଳେ ତାହା ଅତି ଖୁସି ଲାଗେ। ସେଇଟା ପ୍ରତ୍ୟେକ ଦିଗରେ ସେଥିରେ ଆଧ୍ୟାତ୍ମିକ ମାନସିକ ଏଇ ଯେଉଁର ସମ୍ମିଶ୍ରଣରେ ରେଡ଼ିଓର ଯେଉଁ କଥାବାର୍ତ୍ତା ତା'ର ଆଲୋଚନା ହୁଏ ସେଗୁଡ଼ାକ ମନକୁ ବହୁତ ଆହ୍ଲାଦିତ କରେ। ସେଥିପାଇଁ ମୁଁ ରେଡ଼ିଓ ଶୁଣିବାକୁ ପସନ୍ଦ କରେ। ମୁଁ
1: ଆପଣଙ୍କ ଜୀବନର ବହୁତ ଗୁଡ଼ିଏ କଥା କହିଲେ ଆମକୁ। ଏଇ ବର୍ଷ ଆକାଶବାଣୀ ତା'ର 90 ବର୍ଷରେ ପଦାର୍ପଣ କରିଛି। ଏଇ ସମ୍ପର୍କରେ ଆପଣ କିଛି ଶ୍ରୋତାବନ୍ଧୁଙ୍କୁ କହିପାରିବେ କି?
0: ଯାହା ଖୁସି ଲାଗିଲା, ରେଡ଼ିଓର ଜୀବନଯାତ୍ରା ଆଜି 90 ବର୍ଷ ପୁରିଗଲା। ଆଜି ବହୁତ ଲମ୍ବା ସମୟ ହେଲା, ତ ଏଇ ଲମ୍ବା ସମୟ ମଧ୍ୟରେ ରେଡ଼ିଓରେ ଯେଉଁ ବିଭିନ୍ନ ଆଲୋଚନା ହେଉଛି, ବିଶେଷ କରି କୃଷକ ଭାଇମାନଙ୍କ ପାଇଁ କୃଷି ଦର୍ଶନ ଦେଉଛି, ଶନିବାର ଦିନ ବନାନୀ ଦେଉଛି, ପ୍ରତିଦିନ ପ୍ରତିଦିନ ବଡ଼ି ସକାଳୁ ଆଧ୍ୟାତ୍ମିକ ପ୍ରାର୍ଥନା ବା ସଙ୍ଗୀତ ପରିବେଷଣ ହେଉଛି, ତା'ପରେ ମଝିରେ ମଝିରେ ସମ୍ବାଦ ବିଭାଗ ସାଧାରଣ ବିଭାଗ ସବୁବେଳେ ହେଉଛି, ସେଟା ଚାଲିଛି ସବୁବେଳେ। ମଝିରେ ମଝିରେ ବିଭିନ୍ନ ବିଷୟରେ ବିଭିନ୍ନ ଆଲୋଚନା ଯେଉଁ କରନ୍ତି ବିଭିନ୍ନ ଇଏ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ, ଏଇସବୁ ଏଇ 90 ବର୍ଷର ଇତିହାସକୁ ଦେଖିଲେ, 90 ବର୍ଷର ଧାରାକୁ ଦେଖିଲେ ଆମେ ସମସ୍ତେ କି ଆବାଳ ବୃଦ୍ଧ ବନିତା ସମସ୍ତେ ରେଡ଼ିଓର ମହତ୍ତ୍ୱ ଆମେ ବୁଝିବା ସଙ୍ଗେ ସଙ୍ଗେ ରେଡ଼ିଓକୁ ଭଲ ଭାବେ ଆମେ ଶୁଣିବା କଥା। ରେଡ଼ିଓ ଶୁଣିବା ଦ୍ୱାରା ଆମ ଦୈନନ୍ଦିନ ଜୀବନରେ ବା ସବୁଦିନିଆ ଜୀବନରେ ଯେଉଁ ପରିବର୍ତ୍ତନ ଘଟୁଛି, ଯେଉଁ ଲୋକମାନଙ୍କ ଚିନ୍ତାଧାରା ପଡ଼ୁଛି, ତାକୁ ଆମ ରେଡ଼ିଓଟା ଅନେକ କିଛି ଉପାଦାନ ଆମକୁ ଯୋଗାଉଛି। ଆମକୁ ଯେମିତି ଚାଷର ବିବରଣୀ ଜଣାଉଛି, ପାଣିପାଗ ବିବରଣୀ ଜଣାଉଛି, ସ୍ୱାସ୍ଥ୍ୟ ବିବରଣୀ ଜଣାଉଛି, ତଥା ଇଭିନ୍ ବେକାରୀ ପିଲାମାନଙ୍କ ପାଇଁ ଯେଉଁମାନେ ଯୁବକ ଯେଉଁମାନେ ଯେଉଁମାନେ ଚାକିରି ଅନୁସନ୍ଧାନ ଅଛନ୍ତି ତାଙ୍କ ପାଇଁ ମଧ୍ୟ ପ୍ରତି କୌଣସି ନା କୌଣସି ଦିନ ରେଡ଼ିଓ ପ୍ରୋଗ୍ରାମ୍ ଶୁଣିଲେ ସେ ଚାକିରି ସମ୍ପର୍କୀୟ ଅନେକ ଗୁଡ଼ିଏ କଥା ସେ କହେ, ଯାହାକି ଆମେ ନିଜ ହାତ ପାଆନ୍ତାରେ ଏଇ ରେଡ଼ିଓ ଖଣ୍ଡକ ଦ୍ୱାରା ଆମେ ସବୁ ଜାଣିପାରୁଛୁ। ଏଣୁ ରେଡ଼ିଓ ଗୋଟେ ଏମିତି ଗୋଟେ ମାଧ୍ୟମ ଯାହା ଜୀବନକୁ ସାବଳୀଳ କରିପାରୁଛି।
1: ଆପଣଙ୍କ ଜୀବନରେ ରେଡ଼ିଓର ସହଭାଗିତା ଆଉ ରେଡ଼ିଓ ପାଇଁ ଆପଣଙ୍କ ମନରେ ଥିବା ସୁବିଚାର ଆମକୁ ଜଣାଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଯା ଧନ୍ୟବାଦ ଆଜ୍ଞା, ଆପଣଙ୍କୁ ମଧ୍ୟ ମୋର ଅନେକ ଅନେକ ଧନ୍ୟବାଦ। ଯେହେତୁ ଆଜି 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆପଣ ଖୋଜି ଖୋଜି ଆସି ମୋ ପାଖରେ ପହଞ୍ଚିଲେ, ଆଉ ମୋ ଠାରୁ ଏଇ ପଦବୀ ପଦ କଥା କହିଲେ, ତାକୁ ମୋତେ ଅନେକ ପ୍ରେରଣା ଦେଉଛି ରେଡ଼ିଓ ଶୁଣିବା ପାଇଁ, ରେଡ଼ିଓ କାର୍ଯ୍ୟକ୍ରମ ଭାଗ ନେବା ପାଇଁ। ଆଉ ଭଗବାନ କରନ୍ତୁ ଏଇଭଳିଆ ଭବିଷ୍ୟତରେ ଯଦି ଏଇଭଳିଆ କିଛି ସୁବିଧା ସୁଯୋଗ ପାଇବି, ତେ ମୋତେ ଯଦି ଆପଣ ସେଠି ମୋତେ ଭାଗ ନେବା ପାଇଁ କିଛି ଉତ୍ସାହିତ କରିବେ, ତେବେ ମୁଁ ଆପଣଙ୍କ ପାଖରେ ଚିରକୃତଜ୍ଞ ରହିବି।
1: ଆଜ୍ଞା, ନିଶ୍ଚୟ ନିଶ୍ଚୟ।

ଶ୍ରୋତବନ୍ଧୁ, ଭାରତରେ ବର୍ତ୍ତମାନ ଦେଖାଦେଇଥିବା ଶୀତଳୀକରଣ ବା କୁଲିଂ ସଙ୍କଟ କେବଳ ଏକ ସାଧାରଣ ସମସ୍ୟା ନୁହେଁ, ବରଂ ଏହା ଜଳବାୟୁ ପରିବର୍ତ୍ତନର ଏକ ଭୟଙ୍କର ଚେତାବନୀ। 2026 ମସିହାରେ ଆମେ ଯେଉଁ ଅତ୍ୟଧିକ ଗରମ ଅନୁଭବ କରୁଛୁ, ତାହା ଦଶନ୍ଧି ଦଶନ୍ଧି ଧରି ବଢ଼ି ଚାଲିଥିବା ବିଶ୍ୱ ଉଷ୍ମାୟନର ପରିଣାମ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁଯାୟୀ ଗତ ଏକ ଶତାବ୍ଦୀ ମଧ୍ୟରେ ଦେଶର ହାରାହାରି ତାପମାତ୍ରା ପ୍ରାୟ 0.9 ଡିଗ୍ରୀ ସେଲସିୟସ୍କୁ ବୃଦ୍ଧି ପାଇଛି। ଏହି ବୃଦ୍ଧି ଶୁଣିବାକୁ ସାମାନ୍ୟ ମନେ ହେଉଥିଲେ ବି ଏହାର ପ୍ରଭାବ ଅତି ଭୟଙ୍କର, ବିଶେଷ କରି ସହର ଅଞ୍ଚଳଗୁଡ଼ିକରେ। ଅର୍ବାନ୍ ହିଟ୍ ଆଇଲ୍ୟାଣ୍ଡ ପ୍ରଭାବ ଯୋଗୁଁ ତାପମାତ୍ରା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। କଂକ୍ରିଟ୍ ଅଟ୍ଟାଳିକା ଏବଂ ପକ୍କା ରାସ୍ତା ଦିନସାରା ସୂର୍ଯ୍ୟଙ୍କ ତାପକୁ ଶୋଷି ରଖନ୍ତି, ଆଉ ରାତିରେ ତାହାକୁ ଛାଡ଼ିଥାନ୍ତି, ଯାହାଫଳରେ ରାତିରେ ତାପମାତ୍ରା କମିବା ବଦଳରେ ବୃଦ୍ଧି ପାଉଛି। ଏହା ମାନବ ଶରୀର ପାଇଁ ଅତି ବିପଜ୍ଜନକ, କାରଣ ରାତିରେ ଶରୀରକୁ ଥଣ୍ଡା ହେବା ପାଇଁ ସୁଯୋଗ ଦିଏ ନାହିଁ, ଯାହାଫଳରେ ହିଷ୍ଟ୍ରୋକ୍ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପଡ଼ୁଛି। ଏହି ପ୍ରାଣଘାତୀ ଗରମରୁ ରକ୍ଷା ପାଇବା ପାଇଁ ଭାରତର ମଧ୍ୟବିତ୍ତ ଶ୍ରେଣୀ ଏବେ ବହୁଳ ଭାବରେ ଏୟାର କଣ୍ଡିସନର ଉପରେ ନିର୍ଭରଶୀଳ। 2024 ମସିହାରେ ରେକର୍ଡ ସଂଖ୍ୟକ 1.4 କୋଟି ଏସି ବିକ୍ରି ବେଳେ ଏହାର ଚାହିଦା ଆଗକୁ ଆହୁରି ବଢ଼ିବାରେ ସମ୍ଭାବନା ରହିଛି। ପ୍ରଥମତଃ ଏସି ଚଲାଇବା ପାଇଁ ଅଧିକ ବିଦ୍ୟୁତ୍ ଶକ୍ତି ଆବଶ୍ୟକ ହେଉଛି, ଯାହା ଏବେ ମଧ୍ୟ ଅଧିକାଂଶ ଭାବେ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଆସୁଛି। ଏହା ପରିବେଶରେ ଅଙ୍ଗାରକାମ୍ଳ ପରିମାଣ ବଢ଼ାଉଛି। ଦ୍ୱିତୀୟରେ, ଏସିରେ ବ୍ୟବହୃତ ହେଉଥିବା ରେଫ୍ରିଜିରାଣ୍ଟ ଗ୍ୟାସ୍ଗୁଡ଼ିକ ଗ୍ଲୋବାଲ୍ ୱାର୍ମିଂ ପାଇଁ କାର୍ବନ୍ ଡାଇଅକ୍ସାଇଡ୍ ତୁଳନାରେ ହଜାର ହଜାର ଗୁଣ ଅଧିକ ଶକ୍ତିଶାଳୀ। ଏସିଗୁଡ଼ିକ ଘର ଭିତରକୁ ଥଣ୍ଡା କରୁଥିବା ବେଳେ ତାର ବାହାରକୁ ଗରମ ପବନ ଛାଡ଼ନ୍ତି, ଯାହା ପରିବେଶକୁ ଆହୁରି ଉତ୍ତପ୍ତ କରିଥାଏ। ଏହି ସଙ୍କଟ ସବୁଠାରୁ ଅଧିକ ପ୍ରଭାବିତ କରୁଛି ସମାଜର ନିମ୍ନବର୍ଗର ଲୋକଙ୍କୁ, ଯେଉଁମାନେ ଏସି କିଣିବାକୁ ଅକ୍ଷମ। ଖୋଲା ଆକାଶ ତଳେ କାମ କରୁଥିବା ଶ୍ରମିକ ଏବଂ ବସ୍ତି ବାସିନ୍ଦାମାନେ ଏହି ଅହେତୁକ ଗରମରୁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କେବଳ ଏସି ଉପରେ ନିର୍ଭର ନକରି ଆମକୁ ପ୍ରାକୃତିକ ଶୀତଳୀକରଣ ପଦ୍ଧତି, ସବୁଜ ସହରୀକରଣ ଏବଂ ଶକ୍ତି ଦକ୍ଷ ଉପକରଣ ବ୍ୟବହାର କରିବାକୁ ହେବ। ଯଦି ଆମେ ଏବେଠାରୁ ସତର୍କ ନ ହେବା, ତେବେ ଶୀତଳ ରହିବାର ଏହି ପ୍ରୟାସ ଭବିଷ୍ୟତରେ ଆମ ପାଇଁ ଆହୁରି ବଡ଼ ବିପଦ ସୃଷ୍ଟି କରିବ।

ଶ୍ରୋତବନ୍ଧୁ, ଆଜି ହେଉଛି ବିଶ୍ୱ ମହାସାଗର ଦିବସ। ମହାସାଗରର ମହତ୍ତ୍ୱ, ମାନବ ସମାଜକୁ ଏହାର ଦାନ ଏବଂ ପ୍ରଭାବ ତଥା ଏହାର ସଂରକ୍ଷଣ ପ୍ରତି ବୈଶ୍ୱିକ ସଚେତନ କରିବାର ଉଦ୍ଦେଶ୍ୟ ବହନ ପୂର୍ବକ ଏହି ଦିବସ ପାଳିତ ହୋଇଥାଏ। 1948 ଆଜିର ଦିନରେ ଏୟାର ଇଣ୍ଡିଆ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ନିଜର ପ୍ରଥମ ଅନ୍ତରାଷ୍ଟ୍ରୀୟ ବିମାନ ସେବା ଆରମ୍ଭ କରିଥିଲା। ଶ୍ରୋତବନ୍ଧୁ, ସମୟକୁ କେହି କେବେ ବାନ୍ଧି ରଖିପାରେ ନା, ଏହା ଗତିଶୀଳ। ଆଉ ଏଥିରୁ କିଛି ମୁହୂର୍ତ୍ତ ସାଉଁଟି ନେଇଥିଲୁ ଆପଣଙ୍କ ପାଖରେ ଏହି ବିଶେଷ କାର୍ଯ୍ୟକ୍ରମକୁ ଉପସ୍ଥାପନ କରିବା ପାଇଁ। କାର୍ଯ୍ୟକ୍ରମଟି କିପରି ଲାଗିଲା ଆମକୁ ନିଶ୍ଚୟ ଜଣେଇବେ। ଆମର ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7660001। ଆମକୁ ମୋବାଇଲରେ ମଧ୍ୟ ମତାମତ ଦେଇପାରିବେ। ଆମର ହ୍ୱାଟ୍ସଆପ୍ ଠିକଣାଟି ହେଲା 8895994143। ଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 8895994143। ଆଜିର ଖୋଲା ଝରକା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପ୍ରଯୋଜନା କରିଥିଲି ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ମୁଁ ଥିଲି ରୀନା। ନମସ୍କାର।

ଶକ୍ତି ରୂପା। ହିନ୍ଦୀ କଥା ଚିତ୍ରର ଗୀତ ପ୍ରଚାର କରିବୁ ଦିନ 2:45। ଶ୍ରୋତାବନ୍ଧୁ, ଇଏ ଥିଲା ଆଜିର ଦ୍ୱିତୀୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା। ଏଇଠି ରଖୁଛୁ ଆଜିର ପ୍ରଥମ ଅଧିବେଶନକୁ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମରେ ପୁଣି ଆସିବୁ ଦିନ 12। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଏ ଦିଲ୍ ଅଚେକନ କଥା ଚିତ୍ରରୁ ଗାଇଛନ୍ତି କୁମାର ସାନୁ ଓ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ସ୍ତ୍ରୀର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଦିଲ ଚଲେ କଥା ଚିତ୍ରରୁ, ଜାଭେଦ ଅଖତରଙ୍କର ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଅଲକା ୟାଗ।

ଏଥର ଶୁଣନ୍ତୁ ଦିଲସେ କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଓ ମହାଲକ୍ଷ୍ମୀ, ଗୀତ କରିଛନ୍ତି କୁଲଜର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ ଆର୍ ରେହମାନ୍।

କାର୍ଯ୍ୟକ୍ରମରେ ଶେଷରେ ଶୁଣନ୍ତୁ ମନ କଥାଚିତ୍ରରୁ ସମୀପ ଗୀତ ରଚନା ଏବଂ ସଞ୍ଜୀବ ଦର୍ଶନଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଉଦିତ ନାରାୟଣ ଓ ଅନୁରାଧା ପଡ଼ୱାଲ।

ଗୀତର କାର୍ଯ୍ୟକ୍ରମ ଶୁଣୁଥିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ କରୁଛୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମରେ ପ୍ରଥମ ଶିଳ୍ପୀ ମମତାରାଣୀ ସାହୁ, ଗୀତ ରଚନା କରିଛନ୍ତି ସତ୍ୟଭାମା ସିଂହ।

ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ ତୃପ୍ତି କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଓ ସୁବାସ ଦାସ। ଗୀତ ରଚନା କରିଛନ୍ତି ଗୋସ୍ୱାମୀ।

0: AIR at 90.
1: ଏଥର ଶୁଣନ୍ତୁ ଅଂଶବାଦର ସୁରକ୍ଷା ପାଇବା ପାଇଁ କେତେକ ସତର୍କତାମୂଳକ ସୂଚନା। ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରଣୀ, ଲେମ୍ବୁ ପାଣି ପରିମାଣରେ ପିଅନ୍ତୁ, ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ମାଦକ ଦ୍ରବ୍ୟ ଓ କାର୍ବନ ଯୁକ୍ତ ଥଣ୍ଡା ପାନୀୟନ୍ତୁ ନାହିଁ। ଯିବାକୁ ପଡ଼େ ସେଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ସୁସ୍ଥତା ଅନୁଭବ କଲେ ତୁରନ୍ତ ପରାମର୍ଶ ନିଅନ୍ତୁ। ଶୁଣୁଥିଲେ ସୁରକ୍ଷିତ ରହିବା ପାଇଁ କେତେକ ସତର୍କତାମୂଳକ ସୂଚନା।

0: ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଏହି ବିରତି ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: पॉडकास्ट और वायरल रील्स के शोर में सोचो असली ओजी कौन है। बॉस, रेट्रो इज द न्यू कूल और इंडिया का सबसे पहला ट्रेंड सेटर है अपना आकाशवाणी। वही सुकून वाली वाइब, म्यूजिक और सॉलिड इन्फो पूरे 90 सालों से नॉन स्टॉप ट्रेंडिंग। ट्यून इन करो, क्योंकि लेजेंड्स कभी आउटडेटेड नहीं होते। आकाशवाणी, 90 ईयर्स से इंडिया की ओरिजिनल आवाज।

0: ଠିକଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
3: ଫସିଲା
4: UPI ପିନ୍ ଏଣ୍ଟ୍ରିଙ୍ଗ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
0: RBI କହେ,
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ଦଶ ଲକ୍ଷର ଲଟେରି ମତେ? ୱାଓ,
1: ହସିଲା! ନକଲି ଅଫର୍ସ ପ୍ରତି ସାବଧାନ।
2: ଆର୍‌ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ ରେ। ଆରେ ୱାଓ,
1: ହସିଲା!

ଶକ୍ତିରୂପ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଆନ୍ତରିକ ସ୍ୱାଗତ। ଆପଣମାନଙ୍କ ସହିତ ମୁଁ ଅଛି ସଂଘମିତ୍ରା ଦାସ। ନମସ୍କାର।

ମଣିଷ ଜୀବନରେ ସଫଳତା, ସମ୍ମାନ ଓ ସୁଖ ଲାଭ କରିବା ପାଇଁ ଯେଉଁ କିଛି ଗୁଣର ଆବଶ୍ୟକତା ରହିଛି ସେଥିରେ ଶୃଙ୍ଖଳା ସର୍ବପ୍ରଥମ। ଶୃଙ୍ଖଳା ହେଉଛି ଏମିତି ଏକ ମୂଲ୍ୟବୋଧ ଯାହା ମଣିଷକୁ ସଠିକ୍ ପଥରେ ଚାଲିବାର ଶିକ୍ଷା ଦେଇଥାଏ। ଏହା ଜୀବନକୁ ସୁନ୍ଦର, ସୁସଂଗଠିତ ଓ ଅର୍ଥପୂର୍ଣ୍ଣ କରେ। ଶୃଙ୍ଖଳା ମାନେ ନିୟମ ମାନି ଚାଲିବା, ସମୟର ମୂଲ୍ୟ ବୁଝିବା ଓ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା। ଏକ ଶୃଙ୍ଖଳିତ ବ୍ୟକ୍ତି ସବୁ କାମ ସମୟ ମତେ କରନ୍ତି ଓ ନିଜ ଜୀବନକୁ ଏକ ନିର୍ଦ୍ଦିଷ୍ଟ ଧାରାରେ ପରିଚାଳିତ କରନ୍ତି। ଯେଉଁଠାରେ ଶୃଙ୍ଖଳା ରହେ ସେଠାରେ ସଫଳତା ନିଶ୍ଚିତ ଭାବେ ଆସେ। ତେଣୁ ଶୃଙ୍ଖଳାକୁ ସଫଳତାର ଚାବିକାଠି ବୋଲି କୁହାଯାଏ। ପରିବାରରେ ଶୃଙ୍ଖଳା ଥିଲେ ଘରେ ସୁଖ ଓ ଶାନ୍ତି ବଜାୟ ରହେ। ପରିବାରର ସମସ୍ତ ସଦସ୍ୟ ଯଦି ନିଜ କର୍ତ୍ତବ୍ୟକୁ ଠିକ୍ ଭାବରେ ପାଳନ କରନ୍ତି ତେବେ ପରିବାର ସୁସଂଗଠିତ ହୁଏ। ବଡ଼ମାନଙ୍କ ପ୍ରତି ସମ୍ମାନ, ଛୋଟମାନଙ୍କ ପ୍ରତି ସ୍ନେହ ଓ ପରସ୍ପର ସହଯୋଗ ପରିବାରର ଶୃଙ୍ଖଳାକୁ ମଜବୁତ କରେ। ଯେଉଁ ପରିବାରରେ ଶୃଙ୍ଖଳା ନଥାଏ ସେଠାରେ ଅଶାନ୍ତି ଓ ବିବାଦ ସୃଷ୍ଟି ହୁଏ। ଶୃଙ୍ଖଳା ମଣିଷକୁ ଧୈର୍ଯ୍ୟଶୀଳ, ସଚେତନ ଓ ଦାୟିତ୍ୱବାନ କରେ। ଏହା ମଣିଷର ଚରିତ୍ରକୁ ଗଢ଼ିଥାଏ ଓ ସମାଜରେ ସମ୍ମାନ ଦେଇଥାଏ। ଏକ ଶୃଙ୍ଖଳିତ ବ୍ୟକ୍ତି ସବୁବେଳେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଥାନ୍ତି। ଶୃଙ୍ଖଳା ବିନା ଜୀବନ ଅର୍ଥହୀନ। ଏହା ମଣିଷକୁ ସଫଳତାର ପଥ ଦେଖାଏ ଓ ଜୀବନକୁ ସୁନ୍ଦର କରେ। ତେଣୁ ପ୍ରତ୍ୟେକ ମଣିଷଙ୍କୁ ନିଜ ଜୀବନରେ ଶୃଙ୍ଖଳାକୁ ଅନୁସରଣ କରିବା ଉଚିତ। ଶୃଙ୍ଖଳିତ ଜୀବନ ହିଁ ସୁଖୀ ଓ ସଫଳ ଜୀବନର ମୂଳ ମନ୍ତ୍ର।

0: ଶିକ୍ଷା ମନୁଷ୍ୟ ଜୀବନର ଅମୂଲ୍ୟ ସମ୍ପଦ। ଏହା କେବଳ ପୁସ୍ତକୀୟ ଜ୍ଞାନ ଦେଇଥାଏ ନୁହେଁ, ବରଂ ମନୁଷ୍ୟକୁ ଭଲ ମଣିଷ ଭାବେ ଗଢ଼ିତୋଳେ। ଜୀବନରେ ସଫଳତା ଲାଭ କରିବାକୁ ହେଲେ ଶିକ୍ଷାର ଆବଶ୍ୟକତା ଅତ୍ୟନ୍ତ ଅଧିକ। ଶିକ୍ଷା ଦ୍ୱାରା ମନୁଷ୍ୟ ନିଜର ଅଜ୍ଞାନତାକୁ ଦୂର କରି ଜ୍ଞାନର ଆଲୋକ ପାଏ। ଏକ ଶିକ୍ଷିତ ବ୍ୟକ୍ତି ସମାଜରେ ସମ୍ମାନ ପାଏ ଏବଂ ଦେଶର ଉନ୍ନତିରେ ନିଜ ଅବଦାନ ରଖିଥାଏ। ଶିକ୍ଷା ଶବ୍ଦର ଅର୍ଥ ହେଉଛି ଜ୍ଞାନ ଅର୍ଜନ କରିବା ଓ ନିଜର ବ୍ୟକ୍ତିତ୍ୱର ବିକାଶ କରିବା। ଶିକ୍ଷା ମନୁଷ୍ୟକୁ ସଠିକ ଓ ଭୁଲର ତଫାତ ବୁଝାଏ। ଏହା ମନୁଷ୍ୟଙ୍କ ମନୋଭାବ, ଚିନ୍ତାଧାରା ଓ ଚରିତ୍ରକୁ ଉନ୍ନତ କରେ। ଶିକ୍ଷା ମନୁଷ୍ୟକୁ ଦାୟିତ୍ୱବାନ, ସଚେତନ ଓ ସଂସ୍କାରୀ କରେ। ବର୍ତ୍ତମାନ ଆସନ୍ତୁ ଶିକ୍ଷୟିତ୍ରୀ ରୋଜାଲିନ୍ ତ୍ରିପାଠୀ ଭଉଣୀଙ୍କ ସହିତ କିଛି କଥାବାର୍ତ୍ତା କରିବା। ମ୍ୟାଡ଼ାମ୍ ନମସ୍କାର।
1: ନମସ୍କାର ମ୍ୟାଡ଼ାମ୍।
0: ଜଣେ ଶିକ୍ଷୟିତ୍ରୀ ଭାବରେ କାମ କରିବି ବୋଲି ଆପଣ କାହିଁକି ଭାବିଲେ?
1: ମୁଁ ଜଷ୍ଟ PG କରିଥାଏ। ମୁଁ ତ ମୋର ବିଗିନିଂରୁ ଏକ ମୋର ଆମ୍ବିସନ୍ ଥିଲା ଯେ ଲେକ୍ଚରସିପ୍ କରିବା ପାଇଁ। ବାକି ମୁଁ ବହୁତ ଶୀଘ୍ର ମ୍ୟାରେଜ୍ କରିଗଲି। ମ୍ୟାରେଜ୍ ପରେ 5 ଇୟର୍ସ ପାଠ ପଢ଼ିଲି। ତ ଇନ୍ ମିନ୍ ହ୍ୱାଇଲ୍ ମୋର PG ସରିଲା ପରେ ମୋର ଗୋଟେ ନେବର୍ଟେ ଥିଲେ, ସେ ମୋତେ ତାଙ୍କ ସ୍କୁଲରେ ବିମଳା କନଭେଣ୍ଟ ସ୍କୁଲରେ ଚାଲିଲେ ପକେଇବୁ ଚାଲିଲେ କରିକି ସେ ହିଁ ମୋତେ ନେଇକି ଗଲେ ଆଉ ମୁଁ ଏନିୱେ କଣ୍ଟିନ୍ୟୁ କଲି ସେଇଠି। ଛୁଆମାନେ ପାଠ ପଢ଼ିଲା ପରେ ମୋର ଟ୍ରାକ୍ ବି ଚେଞ୍ଜ ହେଇଗଲା, ଆଉ ଲେକ୍ଚରସିପ୍ ତ ଆଉ ଯାଇ କଲିନି।

0: ଟିଚରସିପ୍ରେ ରହିଗଲି ମ୍ୟାଡ଼ାମ୍, ଭଲ ଲାଗିଲା ଛୁଆମାନଙ୍କ ଭିତରେ ରହିବା ପାଇଁ।
1: ମାନେ ବାହାଘର ପରେ ଆପଣ ପାଠ ପଢ଼ିଛନ୍ତି?
0: ଆଜ୍ଞା, ବାହାଘର ପରେ ମୁଁ 5 ବର୍ଷ ପୁରା ରେଗୁଲାର ପାଠ ପଢ଼ିଛି ମ୍ୟାଡ଼ାମ।
1: ମାନେ +3 ବି କରିଛନ୍ତି ଆଉ ପିଜି ବି କରିଛନ୍ତି?
0: ହଁ, ମୁଁ ବାହାଘର ମୋର +2 ସରିଲା ପରେ ମ୍ୟାରେଜ୍ କରିଦେଲେ, ତାପରେ +3 ପଢ଼ିଲି ଇଂଲିଶ ଅନର୍ସ ନେଇକରି, ପୁଣି ଇଂଲିଶ ଏମ୍ଏ ନେଲି, ପାଠ ସରିଲା ପରେ ପୁଣି ସ୍କୁଲରେ ଜବ୍ କଲି ଆଉ।
1: ତ ଯେତେବେଳେ ଆପଣ ମ୍ୟାଡ଼ାମ ପିଲାଙ୍କୁ ସ୍କୁଲରେ ଶିକ୍ଷାଦାନ କରନ୍ତି, ସେହି ସମୟରେ କେଉଁ ଜିନିଷ ପ୍ରତି ବେଶୀ ଗୁରୁତ୍ୱ ଦିଅନ୍ତି? କେମିତି ପିଲାଙ୍କୁ ଶିକ୍ଷାଦାନ ଦେବା କଥା?
0: ଆଜିର ଶିକ୍ଷାଦାନ ପଦ୍ଧତି ଆଉ ଆମ ସମୟର ଶିକ୍ଷାଦାନ ପଦ୍ଧତି ଭିତରେ ବହୁତ ଡିଫରେନ୍ସ ମ୍ୟାଡ଼ାମ। ଆମ ବେଳେ ଯେତେବେଳେ ଆମେ ସମୟାନୁବର୍ତ୍ତିତାକୁ ଗୋଟେ ଇମ୍ପୋର୍ଟାନ୍ସ ଫ୍ୟାକ୍ଟର ବୋଲି ଫିଲ୍ କରୁଥିଲୁ, ଆଉ ପାଠ ସହିତ ବିଭିନ୍ନ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିସ୍କୁ ଆମେ ବହୁତ ଦେଉଥିଲୁ, କିନ୍ତୁ ସେତେବେଳେ ଆମକୁ ସମୟ ଆଉ ସୁଯୋଗଟା ମିଳୁନଥିଲା ଯଦି ଥିଲା। କିନ୍ତୁ ଆଜିର ଡେଟ୍ରେ ପାଠ ସହିତ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିସ୍କୁ ସବୁ ବାପା ମା' ସବୁ ପ୍ୟାରେଣ୍ଟସ୍ ସମସ୍ତେ ଚାହୁଁଛନ୍ତି, କିନ୍ତୁ ସମୟ ସେତିକି ଦେବା ପାଇଁ ସେମାନେ ଇଚ୍ଛା କରୁନାହାନ୍ତି।
1: ପିଲାମାନେ
0: ଇଚ୍ଛା କରୁନାହାନ୍ତି, ଆଉ ବାପା ମାଙ୍କର ବି ଗୋଟେ ଇଚ୍ଛା ରହୁଛି ଯେ କେମିତି ସେ ବହୁତ ସର୍ଟଲି ମାନେ ସେ ଆଚିଭ୍ କରିଯାଆନ୍ତୁ। ଯଦି ଜଣେ ଡ୍ୟାନ୍ସର ଅଛନ୍ତି, ସି ସୁଡ୍ ବି ଅର୍ ହି ସୁଡ୍ ବି ମାନେ ପପୁଲାରିଟି ଓଭର ନାଇଟ୍ ପାଇଯାଆନ୍ତୁ। ସିଙ୍ଗର ଅଛନ୍ତି, ସି ସୁଡ୍ ବି ଅର୍ ହି ସୁଡ୍ ସାଙ୍ଗେ ସାଙ୍ଗେ ଷ୍ଟେଜ୍ ଅନେଇ ଯାଆନ୍ତୁ। ତ ଏଇ ଜିନିଷ ଗୁଡ଼ାକ ସେତେବେଳେ ନଥିଲା ମ୍ୟାଡ଼ାମ, ଏବେ ଯେଉଁଟା ଅଛି, ତ ବହୁତ ଡିଫରେନ୍ସ ଅଛି। ଆଉ ମୁଁ ଆଜ୍ ଏ ଟିଚର୍ ମୁଁ ଟିକେ ଡିସିପ୍ଲିନ୍କୁ ବହୁତ ଭଲ ପାଏ, ଡିସିପ୍ଲିନ୍ ବିନା ମୋତେ କୌଣସି ଜିନିଷ ଭଲ ଲାଗେନି ମ୍ୟାଡ଼ାମ। ତ ମୁଁ ଟିକେ ଷ୍ଟ୍ରିକ୍ଟ ଟିଚର୍ ବୋଲି ମୋ ନାଁ ପପୁଲାରିଟି ବି ପାଇଛି ବିମଳା କନଭେଣ୍ଟ ସ୍କୁଲରେ।
1: ତ ଆପଣ କେମିତି କହିବେ ଯେତେବେଳେ ପିଲାଙ୍କ ପାଖରେ ସମୟାନୁବର୍ତ୍ତିଟା ଆପଣ ଦେଖୁନାହାନ୍ତି, ତ ଆପଣ ସେମାନଙ୍କୁ କିଛି ଶିଖେଇବାକୁ ଚେଷ୍ଟା କରନ୍ତି?
0: ନିଶ୍ଚିତ ମ୍ୟାଡ଼ାମ, ପିଲାଙ୍କୁ ମୁଁ ଥରେ ଥରେ ବହୁତ ଏକ୍ସାମ୍ପଲ୍ ଦିଏ। ଦେଖନ୍ତୁ, ଆମେ ସବୁ କାମଟା ସବୁ ଗୋଟେ ଫୁଲଟେ ବି ଫୁଟୁଛି, ତା'ର ଠିକ୍ ସମୟରେ ସେ ଫୁଟୁଛି। ଗୋଟେ ଜିନିଷ ଆଜିର ଡେଟ୍ରେ ଠିକ୍ ହେଉନି, ଯେଉଁଟାକି ଗୋଟେ ବର୍ଥ ଆଣ୍ଡ ଡେଥ୍ର ପ୍ରୋସେସ୍ଟା। ଆଗ ବର୍ଥ ଆଣ୍ଡ ଡେଥ୍ଟା ବି ଗୋଟେ ସମୟରେ ହେଉଥିଲା, କିନ୍ତୁ ଆଜିର ଡେଟ୍ରେ ବର୍ଥଟା ଆମ ହାତରେ ଅଛି, ଡେଥ୍ଟା ଇଟ୍ ଇଜ୍ ନଟ୍ ଇନ୍ ଆୱାର୍ କଣ୍ଟ୍ରୋଲ, ସେଇଟା ଭଗବାନଙ୍କ ଦ୍ୱାରା। ତ ସବୁ କାମଟା ଏଇ ଗୋଟେ ଜିନିଷ ଛାଡ଼ିକରି ରେଷ୍ଟ ଅଫ୍ ସବୁ ଜିନିଷ ମ୍ୟାଡ଼ାମ ଆପଣ ଦେଖନ୍ତୁ, ସମୟର ବିନା କୌଣସି ଜିନିଷ, ସମୟକୁ ନିଶ୍ଚିତ ଆପଣଙ୍କୁ ଇମ୍ପୋର୍ଟାନ୍ସ ଲାଇଫ୍ରେ ନଦେଲେ କିଛି ବି ଆଗକୁ କରିପାରିବେନି। ଆପଣ ଫ୍ଲାଇଟ୍ରେ ଯାଉଛନ୍ତି, ଆପଣ 2 ମିନିଟ୍ ମିସ୍ କରିଯିବେ, ଫ୍ଲାଇଟ୍ ତ ରହିବନି ନା ମ୍ୟାଡ଼ାମ। ମୁଁ ସେଇ ଏକ୍ଜାମ୍ପଲ୍ଟା ପିଲାଙ୍କୁ ଦିଏ, ଆଉ ଏଇଟା ବି ମ୍ୟାଡ଼ାମ ମୁଁ ନିଜ ଲାଇଫ୍ରୁ ଏକ୍ସପିରିଏନ୍ସରୁ ମୁଁ ଶିଖିଛି, ଯେ ମୁଁ ଥରେ ଡେଲିରୁ ଆସୁଥିଲି, ଏମିତି 2 ମିନିଟ୍ ମୁଁ ଲେଟ୍ ହେଇଗଲି, ଆଉ ଟ୍ରେନ୍ଟା ଚାଲିଛି, ସେଇଟା ମୋତେ ବହୁତ ଷ୍ଟ୍ରାଇକ୍ କଲା। ମାନେ ବିଙ୍ଗ୍ ଏ ଟିଚର୍, ମୁଁ ଗୋଟେ ଭୁଲ୍ କଲି, ଆଉ ମୁଁ କ'ଣ ବାର୍ତ୍ତା ଦେବି ମୋ ଛୁଆଙ୍କୁ? ତ ମୁଁ ମିଷ୍ଟେକ୍ରୁ ମୁଁ ଶିଖିଲି, ଆଉ ଏଇ ମିଷ୍ଟେକ୍ଟା ମୋ ପିଲାମାନଙ୍କୁ ବି ମୁଁ କହେ, ଛୁଆମାନେ ବହୁତ ଗୁରୁତ୍ୱ ଦିଅନ୍ତୁ ସମୟକୁ। ସମୟକୁ ତମେ ଆଜିର ଡେଟ୍ରେ ଯଦି ଗୁରୁତ୍ୱ ଦେଉଛ, ସମୟ କାଲି ତ ଆପଣଙ୍କୁ ସମ୍ମାନର ସହିତ ଆପଣଙ୍କୁ ଆକ୍ସେପ୍ଟ କରିବ।
1: ମାନେ ଭୁଲରୁ ହିଁ ତ ଆମେ କିଛି
0: ନିଶ୍ଚିତ ଭୁଲରୁ ହିଁ ଶିଖିବା ମ୍ୟାଡ଼ାମ।
1: ତ ପିଲାମାନେ ଆପଣଙ୍କ କଥା ଗ୍ରହଣ କରନ୍ତି ବୋଲି ଆପଣ ଭାବନ୍ତି?
0: ନିଶ୍ଚିତ ମ୍ୟାଡ଼ାମ, ମୋ ପିଲାମାନେ ମୋତେ ବହୁତ ଭଲ ପାଆନ୍ତି, ଯଦିଓ ବି ମୁଁ ଟିକେ ଡିସିପ୍ଲିନାରୀରେ ଇଏ ଆକ୍ଟରେ ଟିକେ ଇଏ, କିନ୍ତୁ ମୋତେ ମୋ ପିଲାମାନେ ବହୁତ ଭଲ ମାନନ୍ତି ମୋତେ। ମୁଁ ନର୍ସରୀରୁ ଆରମ୍ଭ କରିକି ଷ୍ଟାଣ୍ଡାର୍ଡ଼ 10th, ନୋ ଡାଉଟ୍ ମୁଁ 9th ଆଉ 10th ପଢ଼ୁନି, କିନ୍ତୁ ସେ ଛୁଆମାନଙ୍କୁ ମୁଁ ଯାହା ଗୋଟେ ଆସାଇନମେଣ୍ଟ ଦେଇଥିବି, ଯାହା କିଛି କହିଥିବି, କି କେବେ ସବଷ୍ଟିଟ୍ୟୁସନ୍ କ୍ଲାସ୍ଟେ ବି ଯାଇଥିବି, ସେମାନେ ବହୁତ ଭଲ ରେସ୍ପନ୍ସ ଦିଅନ୍ତି, ଭଲ ଲାଗେ ମ୍ୟାଡ଼ାମ। ସେତେବେଳେ
1: ଯେତେବେଳେ ଦେଖନ୍ତି ଆପଣଙ୍କ ପଢ଼େଇଥିବା ଛୁଆଟି ବଡ଼ ହେଲା ପରେ ସେ କୌଣସି ଜବ୍ରେ ଅଛି, କିମ୍ବା ଆପଣଙ୍କୁ ବହୁତ ଦିନ ପରେ ସେ ଦେଖା ହେଉଛି, ସେ କିଛି ଗୋଟେ କରିଛି, ସେଇ ସମୟରେ ଆପଣଙ୍କ ଅନୁଭବଟା କେମିତି କହିବେ?
0: ବହୁତ ଭଲ ଲାଗେ। ମୁଁ ଗୋଟେ ମୋର ଛୋଟ ଅନୁଭୂତିଟେ ସେୟାର କରିବି, ଆପଣ ନାଁ ଶୁଣିଥିବେ ରାହୁଲ ଜୈନ, SP ଅଛନ୍ତି, ନୂଆପଡ଼ାରେ ଥିଲେ, ଆମର କଳାହାଣ୍ଡିର ପିଲା, ତାଙ୍କୁ ମୁଁ ପଢ଼େଇଥିଲି। ଆଉ ଏମିତି ବହୁତ ଛୁଆ ଅଛନ୍ତି, ପିନାକ ମିଶ୍ର ଅଛନ୍ତି, ବହୁତ ଜଣ ଅଛନ୍ତି, ଯେଉଁମାନେ ବହୁତ ଭଲ ଭଲ, ଅଙ୍କିତ ଗୋଟେ ମାନେ ସେ IAS ମାନେ ଇଏଟେ। ଆଉ ଏଇ ଯେଉଁ ଛୁଆମାନେ ଯେତେବେଳେ ଆସନ୍ତି ପାଦଟା ଛୁଇଁକି, ଆମେ ତ ଚେହେରାରୁ ମୁଁ ଥରେ ଥରେ ଦେଖିଲେ ଜାଣିପାରେ, ବାଇ ନେମ୍ ମୁଁ ଟିକେ ଭୁଲିଯାଏ ମ୍ୟାଡ଼ାମ, ଜାଣିପାରେନି। ତ ମୁଁ ଗୋଟେ ଦିନ ମାର୍କେଟ୍ରେ ଛିଡ଼ା ଉଠିଥିଲି, ରାହୁଲ ଜେନ ଆସିକି ହଠାତ୍ ସେ ମୋ ମାନେ ପାଦ ଛୁଇଁଲେ, ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ରାହୁଲ ବିଙ୍ଗେ ମାନେ SP ଏତେ ବଡ଼ ପୋଷ୍ଟରେ ରହିଲା ପରେ, ଆମେ ଗୋଟେ ସାଧାରଣ ଟିଚର, ଆଗେନ୍ ଦିସ୍ ଇଜ୍ ନଟ୍ ୟୋର୍ ମାନେ ପ୍ଲେସ୍ ଟୁ ଟଚ୍ ଦି ଫିଡ୍ ଏଗେନ୍, ନୋ ମୋର୍ ଏଗେନ୍। ସେଠୁ ସେ କହିଲେ, ନାଇଁ ମ୍ୟାଡ଼ାମ, ଆଜି ହ୍ୱାଟ୍ ଏଭର୍ ଟୁଡେ ଆଇ ବିକେମ୍, ମୁଁ ଯାହା ବି କିଛି ହେଇଛି, ଇଟ୍ ଇଜ୍ ଅଲ୍ ବିକଜ୍ ଅଫ୍ ମାଇ ଟିଚର୍ସ ବିମଳା କନଭେଣ୍ଟ ସ୍କୁଲ୍। ସେତେବେଳେ ଭାରି ଗର୍ବ ଲାଗେ ମ୍ୟାଡ଼ାମ, ଛୁଆମାନେ ଯେତେବେଳେ ଏସବୁ କଥା କହନ୍ତି। ପାଠ ତ ଗୋଟେ ମାଧ୍ୟମ ନାହିଁ, ପାଠ ସହିତ ଅନେକ ମାନେ ଅଛି, ମୁଁ ସେଇଟାକୁ ସବୁ ବାପା ମାଆଙ୍କୁ ରିକ୍ୱେଷ୍ଟ କରିବି, କି କେବଳ ପାଠ ମାନେ ଷ୍ଟଡି ଓରିଏଣ୍ଟେଡ୍ ହେଇକିରି ପିଲାଙ୍କୁ ଗୋଟେ ଜବରଦସ୍ତ ଥୋକି ନ ଦିଅନ୍ତୁ, ଷ୍ଟ୍ରେସ୍ ଫ୍ରି ହେଇକିରି ପିଲା ପାଠ ପଢ଼ିବା କଥା,
1: କାହିଁକିନା ବାପା ମା ଚାହାନ୍ତି ଯେ

0: ଯାହା କରିନି ମୋ ଛୁଆ ସେଇଆ
1: ସେଇଆ କରୁ, ହଁ
0: ସେଇ ପ୍ରେସରଟା ସେମାନଙ୍କୁ
1: ସେମାନେ ଦିଅନ୍ତି,
0: ଯେହେତୁ ଛୁଆର ଇଚ୍ଛା ନଥିବ।
1: ଆଜ୍ଞା ଆଜ୍ଞା।
0: କିନ୍ତୁ ବାପା ମା ପ୍ରେସର
1: ଦେଇ
0: ଦିଅନ୍ତି।
1: ଏବେ ଧରନ୍ତୁ ଛୁଆମାନଙ୍କର ସେ ଗୋଟେ ଡ୍ରଇଂରେ ଭଲ ଥିବ, ତାର ଇଚ୍ଛାଟେ ଥିବ ଡ୍ରଇଂରେ, ମୁଁ ଗୀତ ଗାଉଛି ମୋ ଝିଅକୁ ମୁଁ ତାକୁ ଗୀତ ଲାଇନ୍ରେ ଦେବି, ତାର ଇଚ୍ଛା ବି ନଥିବ, ସେମିତି ଦେଲେ ସେ କେତେ ଦିନ କରିବ? ତାକୁ ଗୋଟେ କଷ୍ଟ, ତାର ଇଚ୍ଛାଟା ନିହାତି ଗୁରୁତ୍ୱ ଦେବା କଥା। ଆଜ୍ଞା।
0: ତ ଆପଣ ତ ଜଣେ ଶିକ୍ଷୟତ୍ରୀ ଭାବରେ କାମ କରନ୍ତି, ସମୟ ତ ନିଶ୍ଚୟ ଆପଣଙ୍କ ପାଖରେ ଅଭାବ, ତଥାପି ଯେତେବେଳେ ଟିକେ ସମୟ ପାଆନ୍ତି କ'ଣ କରିବାକୁ ଭଲ ପାଆନ୍ତି, କେଉଁଥିରେ ଆପଣଙ୍କର ରୁଚି ଅଛି ବୋଲି କହିବେ?
1: ମୋର ରୁଚି ମ୍ୟାଡ଼ାମ, ମୁଁ ଗାର୍ଡେନିଂରେ ବହୁତ ଭଲ ପାଏ। ଗୀତ ଗାଇବାଟା ତ ମୂଳରୁ ଅଛି ସେଟା, ଆଉ କିଛି ଲେଖାଲେଖି ବି କରେ ମ୍ୟାଡ଼ାମ, ଆଉ ପୋଏମ୍ ଲେଖିବାକୁ ମୁଁ ବହୁତ ଭଲ ପାଏ ମ୍ୟାଡ଼ାମ।
0: ଆପଣଙ୍କ ଘରେ?
1: ଘରେ ମୁଁ ଗାର୍ଡେନିଂ କରିଛି, ହଁ ଛୋଟ ବଗିଚାଟେ କରିଛି।
0: କ'ଣ କ'ଣ ସବୁ ସେଠି ଲଗେଇଛନ୍ତି?
1: ସେଠି ଉଭୟ ଫୁଲ ଗଛ ବହୁତ ଲଗେଇଛି, କ୍ରୋଟନ୍ସ ଗଛ ବହୁତ ଲଗେଇଛି, ଆଉ ଛୋଟିଆ ଲନ୍ଟେ ବି କରିଛି।
0: ମାନେ ନିଜେ ହିଁ କାମ କରନ୍ତି?
1: ନିଜେ ନିଜେ।
0: ମୋତେ ଭଲ ଲାଗେ। ସମୟ ବାହାର କରନ୍ତି ଆପଣ ଏସବୁ କରିବା?
1: ମୁଁ ମ୍ୟାଡ଼ାମ, ମୋର ଦିନଟା ଆରମ୍ଭ ହୁଏ ସକାଳୁ, ମାନେ 4:30 5ଟାରୁ ମୁଁ ଉଠେ। କେବେ ଯଦି ମୁଁ ଲେଟ୍ ନାଇଟ୍ରେ

0: ଆପଣ ତ ଜଣେ ଶିକ୍ଷୟତ୍ରୀ ଭାବରେ କାମ କରନ୍ତି, ସମୟ ତ ନିଶ୍ଚୟ ଆପଣଙ୍କ ପାଖରେ ଅଭାବ, ତଥାପି ଯେତେବେଳେ ଟିକେ ସମୟ ପାଆନ୍ତି କ'ଣ କରିବାକୁ ଭଲ ପାଆନ୍ତି, କେଉଁଥିରେ ଆପଣଙ୍କର ରୁଚି ଅଛି ବୋଲି କହିବେ?
1: ମୋର ରୁଚି ମ୍ୟାଡ଼ାମ, ମୁଁ ଗାର୍ଡେନିଂରେ ବହୁତ ଭଲ ପାଏ, ଗୀତ ଗାଇବାଟା ତ ମୂଳରୁ ଅଛି ସେଟା, ଆଉ କିଛି ଲେଖାଲେଖି ବି କରେ ମ୍ୟାଡ଼ାମ, ଆଉ ପୋଏମ୍ ଲେଖିବାକୁ ମୁଁ ବହୁତ ଭଲ ପାଏ ମ୍ୟାଡ଼ାମ।
0: ଆପଣଙ୍କ ଘରେ
1: ମୁଁ ଗାର୍ଡେନିଂ କରିଛି, ହଁ ଛୋଟ ବଗିଚାଟେ କରିଛି।
0: କ'ଣ କ'ଣ ସବୁ ସେଠି ଲଗେଇଛନ୍ତି?
1: ସେଠି ଉଭୟ ଫୁଲ ଗଛ ବହୁତ ଲଗେଇଛି, କ୍ରୋଟନ୍ସ ଗଛ ବହୁତ ଲଗେଇଛି, ଆଉ ଛୋଟିଆ ଲନ୍ଟେ ବି କରିଛି।
0: ମାନେ ନିଜେ ହିଁ କାମ କରନ୍ତି?
1: ନିଜେ
0: ମୋତେ ଭଲ ଲାଗେ। ସମୟ ବାହାର କରନ୍ତି ଆପଣ ଏସବୁ କରିବା ପାଇଁ?
1: ମୁଁ ମ୍ୟାଡ଼ାମ, ମୋର ଦିନଟା ଆରମ୍ଭ ହୁଏ ସକାଳୁ, ମାନେ 4:30-5ଟାରୁ ମୁଁ ଉଠେ। କେବେ ଯଦି ମୁଁ ଲେଟ୍ ନାଇଟ୍ରେ କେଉଁ ପ୍ରୋଗ୍ରାମ ଯାଇଥିବି ବାହାରେ, ଲେଟ୍ରେ ବି ଆସେ ରାତିରେ, କିନ୍ତୁ ମୋର ଉଠିବା ସମୟଟା ସେ 4:30-5 ଭିତରେ ନିଶ୍ଚିତ। ତାମାନେ ସେ ବର୍ଷା ଖରା ଶୀତ ଯାହା ହଉ ବି ସେତିକି ସମୟରେ ଉଠିବି, ଉଠିକି ଟିକେ ମୁଁ ବଗିଚାରେ ବୁଲି, ଯେଉଁଦିନ କିଛି କରିନପାରିଲି ବି ବୁଲିକି ବି ପଳେଇ ଆସିବି ବଗିଚାରେ ଟିକେ, ମୋତେ ଭଲ ଲାଗେ।
0: ତ ବଗିଚା କାମ ନିଜେ ହିଁ
1: କରେ? ନିଜେ ମୁଁ ନିଜେ
0: ଲଗେଇବା,
1: ଗଛ ଲଗେଇବା, ପାଣି ଦେବା, ହଁ ଘାସ ବାଛିବା,
0: ସବୁ
1: ସନ୍ଧ୍ୟାରେ ଘାସ ବାଛେ, ସକାଳେ ସମୟ ହୁଏନି, ସ୍କୁଲ ଯାଏ ଆଉ ସନ୍ଧ୍ୟାରେ ଘାସ ବାଛେ, ସାର ଦିଏ, ପାଣି ଦିଏ, ସେସବୁ କାମ ମୋର ମ୍ୟାଡ଼ମ।
0: ଆଉ ଯେମିତି କହନ୍ତି ଜଣେ କର୍ମଜୀବୀ ମହିଳାକୁ ପରିବାରର ସହଯୋଗ ନଥିଲେ ସିଏ ଅସୁବିଧାରେ ପଡ଼ିଥାଏ, ଆପଣଙ୍କ ପରିବାରରେ ଆପଣ କେମିତି ସହଯୋଗ ପାଇଛନ୍ତି? ନିଶ୍ଚିତ ଭାବରେ ଯେହେତୁ ଆପଣ ବିବାହ ପରେ ପାଠ ପଢ଼ିଛନ୍ତି, ମାନେ ସହଯୋଗ ତ ଥିବ, ତଥାପି ବର୍ତ୍ତମାନ ସ୍ୱାମୀ ଛୁଆମାନେ ଆପଣଙ୍କୁ କେମିତି ସହଯୋଗ କରନ୍ତି?
1: ଏଇଟା ବହୁତ ଭଲ ପ୍ରଶ୍ନଟେ ପଚାରିଲେ ମ୍ୟାଡ଼ାମ। ଯେକୌଣସି ମାନେ କହନ୍ତି ନା, ବିନାଶ୍ରୟେ ନବର୍ତ୍ତନ୍ତି କବିତା ବନିତା ଲତା, ତ ଏମାନଙ୍କୁ ନିଶ୍ଚୟ ଆଶ୍ରୟ ଦରକାର। ଯେତେ ସେମାନେ ଏଫିସିଏଣ୍ଟ ହୁଅନ୍ତୁ, ଯାହା ବି ହୁଅନ୍ତୁ, ଆପଣଙ୍କର ଛୋଟ ଛୋଟ ମାନେ ସାହାଯ୍ୟ ସହଯୋଗଟା ସେମାନଙ୍କୁ ବହୁତ ମାତ୍ରାରେ ମାନେ ଉତ୍ସାହ ଉଦ୍ଦୀପନା ଜାଗ୍ରତ କରେ। ସେମାନେ କୌଣସି ମାନେ କାର୍ଯ୍ୟଟେ କରିବା ପାଇଁ ଚାହୁଁଥିଲେ, ଯେମିତିକି ମୁଁ ଗୀତଟେ ଗାଉଛି, ମୋତେ ଦରକାର ପଡ଼ିଲେ ବାହାରକୁ ଯିବାକୁ ପଡ଼େ, ରେକର୍ଡ଼ିଂ ହେବାକୁ ଥିଲେ ବାହାରକୁ ଯିବାକୁ ପଡ଼େ, ତ ସେତେବେଳେ ମୋ ହଜବେଣ୍ଡ ହୁଅନ୍ତୁ କି ମୋ ଛୁଆମାନେ ହୁଅନ୍ତୁ, ଶାଶୁ ଶ୍ୱଶୁର ପରିବାର ସମସ୍ତେ ବହୁତ କୋପରେଟ୍ କରନ୍ତି ମ୍ୟାଡ଼ାମ, ଆଉ ଆଣି ଆସନ୍ତି, ଛାଡ଼ି ଦିଅନ୍ତି। ଆଉ ମୋତେ ସବୁଠୁ ଗୋଟେ ଜିନିଷ ମୋତେ ବହୁତ ଭଲ ଲାଗେ, ମୋତେ ଫୋନ୍ ବି କରନ୍ତିନି ଯେ କାଳେ ମୁଁ ଡିଷ୍ଟର୍ବ ହୋଇଯିବି ବୋଲି, ସେଇଟା ମୋତେ ବହୁତ ଭଲ ଲାଗେ। ମୁଁ ଜଷ୍ଟ ଗୋଟେ ଛୋଟିଆ ମେସେଜ୍ କରିଦେଇଥିବି, ବିଟୁଇନ୍ ଏଇ ଟାଇମ୍ ଟୁ ଏଇ ଟାଇମ୍ ଟିକେ ମୁଁ ବିଜି ରହିବି, ଏଇ କାମ ଅଛି, ତ ଇନ୍ ବିଟୁଇନ୍ ସେମାନେ କରନ୍ତିନି। ମୁଁ ଟାଇମ୍ ଟୁ ଟାଇମ୍ ଫୋନ୍ କରେ, କିନ୍ତୁ ସେମାନେ କରନ୍ତିନି, ଜାଣନ୍ତି ସେ ବିଜି ସେଡ୍ୟୁଲ୍ରେ ଅଛନ୍ତି ବୋଲି।
0: ଆଉ ଯେତେବେଳେ ସ୍କୁଲ୍ ଯାଆନ୍ତି ତ ଘର କାମ ନିଜେ ହିଁ କରିକି ସବୁ ଯାଇଥାନ୍ତି?
1: ଆଜ୍ଞା, ଘର କାମ ନିଜେ କରେ, ଆଉ ଆସନ୍ତି ମାଉସୀ ଦୁଇ ଜଣ, କିଛି କିଛି ସାହାଯ୍ୟ କରିଦିଅନ୍ତି। ତ ରୋଷେଇବାସଟା ମୁଁ ଯେଉଁଦିନ ଛୁଟି ଥାଏ ସେଦିନ ମୁଁ ନିଜେ କରିବା ପାଇଁ ମୋତେ ଭଲ ଲାଗେ, ଆଉ ବାକି ଦିନ ସେ କରିଦେଇକି ଯାଆନ୍ତି,
0: ମାନେ ଘରେ କାମ କରିବା ପାଇଁ ରଖିଛନ୍ତି।
1: ହଁ,
0: ଛୁଆମାନେ ବି ସହଯୋଗ କରିଥାନ୍ତି?
1: ଛୁଆମାନେ ବି ବହୁତ ସହଯୋଗ କରନ୍ତି ମ୍ୟାଡ଼ାମ।
0: ଆପଣ ଯେମିତି କହିଲେ ଗୀତ ଗାଇବା ପାଇଁ ମୁଁ ଯାଇଥାଏ, ଗୀତ ବି ଗାଆନ୍ତି ଆପଣ?
1: ମୁଁ ଗୀତ ଗାଏ ମ୍ୟାଡ଼ାମ, ମୁଁ ୟୁଟ୍ୟୁବରେ ବି ବହୁତ ଗୀତ ଗାଇଛି।
0: ହଁ, ତ ବିଭିନ୍ନ
1: ମଞ୍ଚରେ ବି ଗୀତ ଗାଇଛି, ଆଉ ଆମ ସମୟରେ ସେତେବେଳେ କଲେଜକୁ ରିପ୍ରେଜେଣ୍ଟ କରିଥିଲି, ଡ୍ରିମ୍ ଫେଷ୍ଟ ଆଉ ଗ୍ଲୋରି ଫେଷ୍ଟ ବୋଲି ଦୁଇଟା, ଏବେ ବି ହେଉଥିବ ମୁଁ ଭାବୁଛି, ତ ସେତେବେଳେ ବି ସେ ଜମାନାରେ ମାନେ ନଟ୍ ଲେସ୍ ଦେନ୍ 25-26 ଇୟର୍ସ ବ୍ୟାକ୍ କଥା କହୁଛି, ସେତେବେଳେ ବି ଆମକୁ କଟକ, ପୁରୀ, ଭୁବନେଶ୍ୱର ଏ ଜାଗା ମାନେ ଆମ ସାର୍ ମାନଙ୍କ ସହିତ ଆମେ ଯାଇଛୁ,
0: ମାନେ ସ୍କୁଲ କଲେଜ ଟାଇମ୍ରେ ବି ସେଇ ସମୟରେ ବି ଆପଣ ଗୀତ ଗାଇକି ବାହାରକୁ ମଧ୍ୟ ଯାଇଛନ୍ତି?
1: ଆଜ୍ଞା ଆଜ୍ଞା। ହଁ,
0: ତ ଏଇଠି ଆମେ ଆପଣଙ୍କ କଣ୍ଠରେ ଗୋଟିଏ ଗୀତ ଶୁଣିବାକୁ ଚାହିଁବୁ।
1: ନିଶ୍ଚିତ, ମୁଁ ଗୋଟିଏ ଆପଣଙ୍କୁ ଆଧୁନିକ ଶୁଣୁଛି।

0: ବହୁତ ଭଲ ଲାଗିଲା ମ୍ୟାଡ଼ମ୍, ଆପଣଙ୍କ କଣ୍ଠ ବି ଅତି ମିଠା। ଆମ ସହିତ କିଛି କଥା ହେଲେ, ଆପଣଙ୍କ ବିଷୟରେ ଆମକୁ କିଛି କହିଲେ, ସେଥିପାଇଁ ଆପଣଙ୍କୁ ଆମ ତରଫରୁ ଅନେକ ଅନେକ ଧନ୍ୟବାଦ ଆଉ ନମସ୍କାର।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ମ୍, ନମସ୍କାର ଆପଣଙ୍କୁ ମଧ୍ୟ।
0: ଶୁଣୁଥିଲେ କଥାବାର୍ତ୍ତା ଶିକ୍ଷୟିତ୍ରୀ ରୋଜାଲିନ୍ ତ୍ରିପାଠୀଙ୍କ ସହିତ।

ସମୟ କହୁଛି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଆମ ନମ୍ବରଟି ହେଲା 8895994143।

0: ଆପଣମାନେ ଆମକୁ ଚିଠି ବି ଦେଇପାରିବେ। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍କୋଡ଼୍ 7660001। ଏତେ ସମୟ ପର୍ଯ୍ୟନ୍ତ ଆପଣମାନଙ୍କ ସହିତ ମୁଁ ଥିଲି ସଂଘମିତ୍ରା ଦାସ। ନମସ୍କାର।
1: ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ପହଞ୍ଚିବା ଲାଗି ସରକାର ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଓ ଡିଜିଟାଲ ମଞ୍ଚ ଜରିଆରେ ଜନସାଧାରଣଙ୍କ ନିକଟରେ ପ୍ରତ୍ୟକ୍ଷ ଓ ସ୍ୱଚ୍ଛ ଭାବରେ ସହାୟତା ପହଞ୍ଚିପାରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ପ୍ରଶାସନ ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ଦୃଢ଼ କରିଛି। ଗରିବ କଲ୍ୟାଣ ଏକ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ସଶକ୍ତିକରଣ ସହ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ହେବ ବୋଲି ଶ୍ରୀ

0: ମୋଦି କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶରେ ଗତ 12 ବର୍ଷରେ ଗରିବଙ୍କ ବିକାଶ ଲାଗି ପ୍ରଣୟନ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ଯୋଜନା କୋଟି କୋଟି ଅବହେଳିତ ଗରିବ ପରିବାରର ଜୀବନଧାରଣର ମାନ ଉନ୍ନତ କରିବା ସହ ସେମାନଙ୍କ ମଧ୍ୟରେ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଶ୍ରୀ ଚୌହାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ କହିଛନ୍ତି, ଏହି ଯୋଜନାଗୁଡ଼ିକ କଠିନ ପରିସ୍ଥିତିରେ କାଳତିପାତ କରୁଥିବା କୋଟି କୋଟି ପରିବାରକୁ ସୁଦୃଢ଼ କରିଛି। ସେ କହିଛନ୍ତି, ଗତ 12 ବର୍ଷ ଭାରତର ଅବହେଳିତ ଏବଂ ଗରିବମାନଙ୍କ ଆଶା, ସୁଯୋଗ ଏବଂ ଆତ୍ମବିଶ୍ୱାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
1: खाद्य सुरक्षा पोषण और आजीविका, खाद्य सुरक्षा सुनिश्चित करनी है, भरपूर खाद्यान्न मिले, सुरक्षित और पौष्टिक भोजन, और किसान की आय भी बढ़े और जीवन स्तर में भी सुधार हो। कृषि व्यापार और सहयोग, ये प्राथमिकता एक दूसरे देश में व्यापार की संभावनाएं भी बढ़े और सहयोग भी बढ़े, आपस में निवेश भी आए, टेक्नोलॉजी का आदान प्रदान भी हो, बाजार तक पहुंच भी आसान बने एक दूसरे देश में, ताकि मिलकर एक साझा प्रगति को बढ़ावा दे सके।
0: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଦେଶରେ 4 କୋଟିରୁ ଅଧିକ ବାସଗୃହ ନିର୍ମାଣ କରାଯାଇଛି ଓ ସେଥିରେ ପାଇଖାନା, ଗ୍ୟାସ୍ ଓ ଟ୍ୟାପ୍ ଜଳ ସଂଯୋଗୀକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଶର ଗୃହ ନିର୍ମାଣ କ୍ଷେତ୍ରରେ ଏହା ଏକ ଅଭୂତପୂର୍ବ ପରିବର୍ତ୍ତନ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ସେ କହିଛନ୍ତି, ଦେଶର କୋଟି କୋଟି ପରିବାରର ଆଶା, ଭରସା ଓ ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଫଳତା ଅର୍ଜନ କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ସାରା ବିଶ୍ୱ ପାଇଁ ସେହିସବୁ ପଦକ୍ଷେପଗୁଡ଼ିକ ଗରିବ କଲ୍ୟାଣର ଉଦାହରଣ ହୋଇପାରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପହଞ୍ଚା ଯାଇପାରୁଛି। ବିଭିନ୍ନ ବୟସବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଜି ଆକାଶବାଣୀର 90 ବର୍ଷ ପୂରଣ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ରିଜିଜୁ କହିଛନ୍ତି, ଆଜି ସମଗ୍ର ଦେଶ ଆକାଶବାଣୀ ସହିତ ଯୋଡ଼ି ହୋଇଛି। ସେ କହିଛନ୍ତି, ଆକାଶବାଣୀ ମାଧ୍ୟମରେ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୁଦୃଢ଼ ହୋଇପାରିଛି।
2: ବହୁତ ଖୁସି କେ ସାଥ ପୁରେ ଆକାଶବାଣୀ ପରିବାର କୁ ବଧାଇ ଦେତା ହୁଁ। 90 ସାଲ ଆପନେ ପୁରା କିଆ ହେ, 90 ସାଲ ପୁରା ହୋନେ ପର ମେରେ ଶୁଭକାମନାଏ ହେ। ପୁରା ଦେଶ ଆକାଶବାଣୀ କେ ସାଥ ଜୁଡ଼ା ହୁଆ ହେ। ଆକାଶବାଣୀ କେ ମାଧ୍ୟମ ସେ ହମାରା ଭାରତ ଏକ ଭାରତ ଶ୍ରେଷ୍ଠ ଭାରତ ରହେ, ମେରା ୟେ ଶୁଭକାମନା।
0: ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଆଜି ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଡ଼ି ହେବାକୁ ଯାଉଛି। ଏହି ଯୋଜନା ଲାଗୁ କରିବା କ୍ଷେତ୍ରରେ ପଶ୍ଚିମବଙ୍ଗ 36ତମ ରାଜ୍ୟ ହେବ। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ପରିଚିତ ଆୟୁଷ୍ମାନ ଭାରତ ଯୋଜନାକୁ ପଶ୍ଚିମବଙ୍ଗ ସରକାର ଗ୍ରହଣ କରିବା ଲାଗି ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ପୂର୍ବରୁ ପଶ୍ଚିମବଙ୍ଗରେ ଥିବା ତୃଣମୂଳ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିନଥିଲେ। ଦେଶର ସମସ୍ତ ନାଗରିକଙ୍କୁ ସହଜ ଏବଂ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଯୋଜନାରେ ପଞ୍ଜିକୃତ 36,000 ସରକାରୀ ଓ ଘରୋଇ ଡାକ୍ତରଖାନାରେ 44 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଉଛନ୍ତି। ଏହି ଯୋଜନା ଲାଗୁ ହେବା ପରଠାରୁ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟସେବା ପାଇବା ସମସ୍ତ ନାଗରିକଙ୍କ ପାଇଁ ସାଧାରଣ ବିଷୟ ପାଲଟି ଯାଇଛି। ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ

ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଇରାନ୍ ଉପରେ ଆକ୍ରମଣ କଲେ ଶାନ୍ତି ଚୁକ୍ତି ଲାଗି ହେଉଥିବା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣ ବୁଝାମଣା ଲାଗି ହେଉଥିବା ଉଦ୍ୟମକୁ ପ୍ରତିହତ କରିପାରିବ ନାହିଁ। ସେ ତେହେରାନ୍କୁ ବୁଝାମଣା ପ୍ରକ୍ରିୟାରେ ସାମିଲ ହେବା ଲାଗି କହିଛନ୍ତି। ଗତ ଏପ୍ରିଲ ମାସଠାରୁ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ମଧ୍ୟ ଗତକାଲି ଇରାନ୍ ପ୍ରଥମ ଥର ପାଇଁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ତେବେ ଖୁବ୍ ଶୀଘ୍ର ଇରାନ୍ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବ ବୋଲି ଶ୍ରୀ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଯେଉଁ ଚୁକ୍ତି ହେବ ତାହା ନେତନ୍ୟାହୁ ଗ୍ରହଣ କରିବେ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTA ପରୀକ୍ଷା ସହର ସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। NTA ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡମିଟ୍ କାର୍ଡ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡମିଟ୍ କାର୍ଡ ଉପଲବ୍ଧତା ନେଇ NTAର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଗତ ମାସ 3 ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ବାତିଲ କରାଯାଇଥିଲା। CBI ଏହି ଘଟଣାର ଏବେ ତଦନ୍ତ କରୁଛି। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର କିଛି ସପ୍ତାହ ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଏହି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗତକାଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଇସ୍ରାଏଲ୍ର ରାମତ୍ ରାଭିଡ୍ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇସ୍ରାଏଲ୍ ମଧ୍ୟ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ଦେବା ସହ ଏୟାର୍ ଡିଫେନ୍ସ ବ୍ୟବସ୍ଥା ସକ୍ରିୟ ଥିବା ସ୍ୱଷ୍ଟ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ଗରିବ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ଜୟଯାତ୍ରା। ଦେଶର 36 ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ। ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତିଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ସ୍ଥିତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତ କରି 430 କୋଟି 62 ଲକ୍ଷ ଟଙ୍କା ମୂଲ୍ୟର 39 ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନବନିର୍ମିତ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି। ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ବାରିପଦା କଲେଜ ପଡ଼ିଆରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି।
1: ଏହି ନୂତନ ଟିଚିଂ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର ବାଲେଶ୍ୱର ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜରଦାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ଦେଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଇଏ କାର୍ଯ୍ୟ କରିବ।
0: ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଏକୀକୃତ ସମୟ ସାରଣୀକୁ କାର୍ଯ୍ୟ କରିବା ନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ବିଦ୍ୟାଳୟଗୁଡ଼ିକ ବର୍ଷକୁ ମୋଟ 230 ଦିନ ଚାଲିବ, ସେଥିମଧ୍ୟରୁ 190 ଦିନ ସାଧାରଣ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ରହିବ। 20 ଦିନ ମୂଲ୍ୟାୟନ ପରୀକ୍ଷା ରହିବ ଏବଂ ଅବଶିଷ୍ଟ 20 ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସମୟ ସାରଣୀରେ ଉଲ୍ଲେଖ ଅଛି। ଛାତ୍ରଛାତ୍ରୀମାନେ 10 ଦିନ ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଓ କାର୍ଯ୍ୟକଳାପ ଆଧାରିତ ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ 10:30 ରୁ 4:30 ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ 6:30 ରୁ 12:30 ପର୍ଯ୍ୟନ୍ତ ଶନିବାର ଦିନ ସ୍କୁଲ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଚାପ କମାଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସ୍କ ବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାହ ବହୁଜନ ସୁଖାୟ ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଓ ଉପଭାଷାରେ ନିରବଚ୍ଛିନ୍ନ ଭାବରେ ସମ୍ବାଦ

ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାସାଗରର ଗୁରୁତ୍ୱ ଏବଂ ଏହାସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀ ପୃଷ୍ଠରେ 5 ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ସବୁଠାରୁ ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର 1/2 ଅଧିକ ସାମୁଦ୍ରିକ ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ

ଅମ୍ଳଜାନର ଅଧାରୁ ଅଧିକ ସାମୁଦ୍ରିକ ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଅମୂଲ୍ୟ ପ୍ରାକୃତିକ ସମ୍ପଦକୁ ଆଗାମୀ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବାରେ ନିଜର ଦାୟିତ୍ୱ ପାଳନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସାମ୍ସ ପୋର୍ଟାଲରେ ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର, କେନ୍ଦ୍ରୀୟ ଲୋକସେବା ଆୟୋଗ, ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଜଣ ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇଦେବେ। ଏଥିପାଇଁ ଆସନ୍ତା 28 ତାରିଖରେ ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଆସନ୍ତା 24 ତାରିଖରେ ସାମ୍ସ ପୋର୍ଟାଲରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ଜଣଙ୍କୁ ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଚଳିତ ମାସ 19 ତାରିଖ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଶିକ୍ଷାନୁଷ୍ଠାନ ଆଇଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ଏବଂ ଲକ୍ଷପତି ଦିଦିମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର 10ଟି ବ୍ଲକର 5 ଲକ୍ଷରୁ ଉର୍ଦ୍ଧ୍ୱ ରୋଜଗାର କରୁଥିବା 20 ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କାଶ୍ୟପାର୍ଥ ଜଗଦୀଶ ଯୋଗଦେଇ 22ଟି ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ପଞ୍ଜୀକୃତ 101 ଅଭିଯୋଗ ମଧ୍ୟରୁ 10ଟି ମାମଲାର ତୁରନ୍ତ ସମାଧାନ କରିଛନ୍ତି। 7 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 32,000 ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 80ଟି ଅଭିଯୋଗ ମଧ୍ୟରୁ 43ଟି ଅଭିଯୋଗର ସମାଧାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ପଞ୍ଜୀକୃତ ହୋଇଥିବା 20ଟି ଅଭିଯୋଗର ଶୁଣାଣି କରିଥିଲେ। ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତୀଡିହଠାରେ 76 ଲକ୍ଷ ଟଙ୍କା ବ୍ୟୟରେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧାମନଗର, ଭଣ୍ଡାରୀ ପୋଖରୀ ଓ ଯାଜପୁର ଜିଲ୍ଲାର ଚାଷୀମାନେ କୃଷିଜାତ ଦ୍ରବ୍ୟ ବିକ୍ରିବଟା କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12ଟି ରାଜ୍ୟକୁ ସ୍ପର୍ଶ କରିଛି। ତ୍ରିପୁରା, ନାଗାଲାଣ୍ଡ, ଆସାମ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ଗତକାଲି ପ୍ରବେଶ କରିଛି। ଗୁଜରାଟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ପ୍ରାକ୍ ମୌସୁମୀ ବର୍ଷା ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 53 ମିଲିମିଟର ବର୍ଷା ହୋଇଥିବା ବେଳେ ଚନ୍ଦନପୁରଠାରେ 50.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମୁଖ୍ୟମନ୍ତ୍ରୀ ମୋହନ ଶରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39ଟି ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେପାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12ଟି ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ନିଜ ରଚନାର ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ, ଚଳଚ୍ଚିତ୍ର ଧଉଳି ଏକ୍ସପ୍ରେସ।
1: ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। ବାବୁଲ କଥାଚିତ୍ରରୁ ଶୁଣନ୍ତୁ ଗାଇଛନ୍ତି ସୋନୁ ନିଗମ ଓ ଶ୍ରେୟା ଘୋଷଲ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଆଦେଶ ଶ୍ରୀବାସ୍ତବ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ମହୋବତୀ କଥାଚିତ୍ରରୁ, ଗାଇଛନ୍ତି ଲତା ମଙ୍ଗେସ୍କର, ଉଦିତ ନାରାୟଣ ସାଥୀ, ଗୀତରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯତୀନ ଲଲିତ।
2: ଏକ ଲଡ଼କୀ ଥି ଦିୱାନୀ ସି।

0: ଯତ୍ନ ନଉଛି ତ ସେସବୁ ଜିନିଷ ଗୋଟିଏ ଶିଶୁ ଭିତରେ ବି ପ୍ରଭାବ ପକେଇବ। ଗୋଟିଏ ଶିଶୁକୁ ମାନସିକ ଭାବରେ ସୁସ୍ଥ କରିବା ପାଇଁ ଗୋଟିଏ ଭଲ ପରିବେଶ ବି ନିହାତି ଦରକାର। ଆଉ ଗୋଟେ କଥା ରହିଲା ଆଧ୍ୟାତ୍ମର ପୋଷକତା। ଗୋଟେ ଶିଶୁକୁ ହିଁ ଆଧ୍ୟାତ୍ମର ପୋଷକତା ଆରମ୍ଭରୁ ଦେଇପାରିବା। ଆମେ ଯଦି କହିବା ନାଇଁ ଏଇଟା ବଡ଼ ପିଲାମାନେ ବୁଝିପାରିବେ, ଛୋଟ ପିଲା ବୁଝିବନି, ଶୈଶବରୁ କିଶୋର, କିଶୋରରୁ ତରୁଣ ଯୁବକ, ଏମିତି ପିଢ଼ି ପରେ ପିଢ଼ି ଏଇ ଶିଶୁ ହିଁ ଯାଇଥାଏ। ତେଣୁ ଯଦି ଆମେ ଗୋଟେ ଗଛ ଯେତେବେଳେ ଲଗାଉଛନ୍ତି ଆରମ୍ଭରୁ ଆମେ 8 ଦିନ 15 ଦିନ ପାଣି ଦେବାନି, ତାପରେ ଆମେ ମାସେ ପରେ ପାଣି ଦେବା, ସେ ଗଛ ଷ୍ଟ୍ରଙ୍ଗ ହବନି, ମରିଯିବ। ତେଣୁ ମଣିଷ ବି ସେମିତି ଶିଶୁ ଥିବା ସମୟରେ ହିଁ ଆମେ ସେ ତାର ଆଧ୍ୟାତ୍ମର ପୋଷଣ କରେଇବା। ଆମେ ଅନ୍ତତଃ ସକାଳେ ସନ୍ଧ୍ୟା ଟିକେ ପ୍ରାର୍ଥନା କରିବା, ଶିଶୁଟି ଆମକୁ ଦେଖିବ, ଦେଖିଲେ ଶିଖିବ, ବାପା ମା ପ୍ରାର୍ଥନା କରୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖୁଛନ୍ତି। ତ କେହି ଜଣେ ଗୋଟେ ତ ଅଦୃଶ୍ୟ ଶକ୍ତି ଅଛି ଏଇ ଭାବନାଟା ସେ ପରେ ବୁଝୁ, କିନ୍ତୁ ଗୋଟେ ସିଷ୍ଟମରେ ପଡିବା ଦରକାର। ଗୋଟେ ଶିଶୁଟିଏ ବର୍ଷେ 2 ବର୍ଷ ବୟସରୁ ଛୋଟ ପିଲାମାନେ ବହୁତ ବେଦ ଗୀତା ମନେ ରଖିପାରୁଛନ୍ତି, କେମିତି ସେମାନଙ୍କ ପରିବେଶରୁ ସେମାନେ ଶିଖୁଛନ୍ତି। ତେଣୁ ଆମର ନିହାତି ସବୁ ବାପା ମା ଗୋଟେ ପରିବାରର ଦାୟିତ୍ୱ ରହିଛି ଯେ ଶିଶୁବେଳେ ତାକୁ ଆଧ୍ୟାତ୍ମର ବିକାଶ କରେଇବା, ବା ତା ମନ ଭିତରେ ଗୋଟେ ଆଧ୍ୟାତ୍ମିକ ଚେତନା ଦବା ଯୋଉଟାକି ତାର ମନସ୍ଥିତିକୁ ସୁସ୍ଥ ରଖିବ। ତେଣୁ ସୁସ୍ଥ ଶୈଶବ ସେତେବେଳେ ସାର୍ଥକ ହବ ଯେତେବେଳେ ଆମେ ଖାଦ୍ୟରେ ସୁସ୍ଥତା ରଖିବା, କଥାରେ ସୁସ୍ଥତା ରଖିବା, ସଂସ୍କାରରେ ସୁସ୍ଥତା ରଖିବା, ଶିକ୍ଷାରେ ସୁସ୍ଥତା ରଖିବା, ଆଧ୍ୟାତ୍ମରେ ସୁସ୍ଥତା ରଖିବା। ଏ ସବୁ ପରେ ବି ଆଉ ଗୋଟିଏ ହଉଛି ଆକଟ। ବେଳେବେଳେ ଆମେ ସ୍ନେହ କମ କରନ୍ତି, ଆକଟ ଅଧିକା କରନ୍ତି। ବେଳେବେଳେ ଆମେ ଶିଶୁମାନଙ୍କୁ ବହୁତ ସ୍ନେହ କରନ୍ତି, ଆକଟ କରିବା ଭୁଲି ଯାଆନ୍ତି। ଏ ସନ୍ତୁଳନ ରଖିବା ଆମର ନିହାତି ଦରକାର। କାରଣ ଆମେ ଯଦି କେବଳ ସ୍ନେହ କରିବା, ପିଲା ତାର ନିଜ ମନମୁଖୀ କାମ କରିବ, ବା ବାପା ମାଙ୍କୁ ମାନିବନି, କାହାକୁ ମାନିବନି। ତେଣୁ ଆମେ ଭିତରେ ଶ୍ରଦ୍ଧା ରଖିକି ଶିଶୁ ଅବସ୍ଥାରୁ ତାକୁ ଆମେ ଆକଟ କରିବା ଜରୁରୀ, ଭଲ ମନ୍ଦ ତାକୁ ବୁଝେଇବା ଜରୁରୀ, ତାକୁ ଭଲ କୋଉଟା ଖରାପ କୋଉଟା ତାର ପ୍ରଭାବରେ କଣ ହବ, ତାର ପରିଣାମ କଣ ହବ, ସେ ବିଷୟରେ ବି ଆମେ ଶିଶୁକୁ ଜ୍ଞାନ ଦେବା ଜରୁରୀ। ଆକଟର ପୋଷଣ ବି ଗୋଟେ ସୁସ୍ଥ ଶିଶୁ ବା ଶୈଶବକୁ ନିହାତି ଭାବରେ ଗୋଟେ ପ୍ରଗତିଶୀଳ ଜୀବନ ଦେଇପାରିବ। ବହୁତ କ୍ଷେତ୍ରରେ ବହୁତ କିଛି କାରଣ ଅଛି ଗୋଟେ ଶିଶୁକୁ ସୁସ୍ଥ ଶୈଶବ ଦେବା ପାଇଁ, କିନ୍ତୁ ମୁଁ ଭାବୁଛି ଗୋଟେ ପରିବାର ହଉଛି ଗୋଟେ ଶିଶୁ ପାଇଁ ପ୍ରଥମ ବିଦ୍ୟାଳୟ। ମାତା ପିତାଙ୍କ ଭଲ ପାଇବା, ଆଦର, ଶୃଙ୍ଖଳା, ମାର୍ଗଦର୍ଶନ ଶିଶୁର ଚରିତ୍ର ଗଠନର ମୁଖ୍ୟ ଭୂମିକା ନିର୍ବାହ କରିବ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଯେମିତି ଆହ୍ୱାନ ଦେଇଛନ୍ତି, ଶିଶୁମାନଙ୍କ ପାଖରୁ ହିଁ ଆମର ବିକଶିତ ଭାରତର ମୂଳଦୁଆ ପଡେ। ତ ଆମେ ଯଦି ଆମ ଶିଶୁକୁ ଗୋଟେ ସୁସ୍ଥ ଶୈଶବ ଯଦି ସୁରକ୍ଷିତ ହେଇପାରିବ, ତାହେଲେ ଏ ଦେଶ ସୁରକ୍ଷିତ ହେଇପାରିବ। ଏଇ ଦେଶ ହିଁ ଏ ଶିଶୁମାନଙ୍କ ହାତରେ ଅଛି, ଏ ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ତ ମୁଁ ନିଶ୍ଚୟ ଭାବରେ କହିବି, ଗୋଟେ ପ୍ରଗତିଶୀଳ ସମାଜ ସେତେବେଳେ ଗଢି ଉଠିବ ଯେତେବେଳେ ଏଠି ଶିଶୁମାନେ ସୁରକ୍ଷିତ, ଶିକ୍ଷିତ, ସୁସ୍ଥ ଓ ସଂସ୍କାରିତ ହୋଇ ରହିପାରିବେ। ଶିଶୁମାନେ ଅଧିକାର, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ଆମେ ଗୋଟେ ସୁସ୍ଥ ଶୈଶବ କେବଳ ଜଣେ ଶିଶୁର ଉଜ୍ଜଳ ଭବିଷ୍ୟତ ନୁହେଁ, ବରଂ ଗୋଟେ ସୁନ୍ଦର, ଗୋଟେ ସଭ୍ୟ, ପ୍ରଗତିଶୀଳ ସମାଜର ଦୃଢ ମୂଳ ଭିତ୍ତି। ଆଜି ଆମେ ଶିଶୁମାନଙ୍କ ପାଇଁ ଯେଉଁ ପରିବେଶ ଗଢିଲା, ଆସନ୍ତାକାଲି ସେଇ ପରିବେଶ ଆମ ସମାଜ ଓ ରାଷ୍ଟ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ତେଣୁ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାଙ୍କର ଆହ୍ୱାନ କ୍ରମେ ପ୍ରତ୍ୟେକ ଶିଶୁର ହସ, ସ୍ୱପ୍ନ, ସୁରକ୍ଷିତ ଶୈଶବକୁ ସୁନିଶ୍ଚିତ କରି ଏକ ପ୍ରଗତିଶୀଳ ସମାଜ ଗଢିବାରେ ସମସ୍ତେ ସଂକଳ୍ପ ନେବା ଉଚିତ। ଏବଂ ଶିଶୁମାନଙ୍କୁ ହିଁ ଆମେ ଶ୍ରଦ୍ଧାର ବନ୍ଧନରେ ବାନ୍ଧି ତାଙ୍କୁ ନୈତିକତା ମୂଲ୍ୟବୋଧ ଦେଇ ତାଙ୍କର ବିଚାରକୁ ଆହୁରି ଦୃଢ଼ କରି ଯେମିତି ସେମାନେ ଶିଶୁରୁ ହିଁ ପିଲାମାନେ ବଡ଼ ହୁଅନ୍ତି, ସେମାନେ ଚାକିରି ପଛରେ ଗୋଡ଼େଇବା ସବୁବେଳେ ଏବଂ ହତାଶ ହେଇଯିବା ଏସବୁ ନ ହେଇକି ଜୀବନକୁ ସବୁ କ୍ଷେତ୍ରରେ ସୁନ୍ଦର ଭାବିବା ଜରୁରୀ। ଜଣେ ଶିଶୁ ଯଦି ଚିତ୍ର ପ୍ରତି ତାର ଆଗ୍ରହ ରହିଛି, ସେ ଗୋଟେ ସୁନ୍ଦର ଚିତ୍ରକର ହେଇପାରିବ। ଯଦି ଜଣେ ବାଲୁକା ଶିଳ୍ପୀ ପ୍ରତି ଆଗ୍ରହ ରଖୁଛି, ସେ ସୁନ୍ଦର ବାଲୁକା ଶିଳ୍ପୀ ହେଇପାରିବ। ଯଦି ଜଣେ ଭଲ ଗୀତ ଗାଉଛି, ସେ ଗୋଟେ ଭଲ ଗାୟକ ବି ହେଇପାରିବ। ତେଣୁ ଶିଶୁ ଥିବା ବେଳୁ ହିଁ ଆରମ୍ଭରୁ ଗୋଟେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଯେମିତି ତାର ଶୈଶବରୁ ହିଁ ଜଣାପଡ଼ିଯାଏ ଗୋଟେ ପିଲାର ରୁଚି କୋଉଥିରେ ରହୁଛି। ଆଉ ବାପା ମାଙ୍କର କର୍ତ୍ତବ୍ୟ କେବଳ ସାର୍ଟିଫିକେଟ୍ରେ ଶିକ୍ଷା ନଥାଏ, ସବୁ ଦିଗରେ ଶିଶୁକୁ ସେମାନେ ପ୍ରୋତ୍ସାହିତ କରି ତାକୁ ଆଗକୁ ବଢେଇ ନେବା ଉଚିତ। ଶିଶୁର ହାତ ଧରି ତାକୁ ଶିଶୁର କିଶୋର, କିଶୋରରୁ ଯୁବକ, ତାର ସାଂସାରିକ ଜୀବନ ପର୍ଯ୍ୟନ୍ତ ବାପା ମା ହାତ ଧରି ପଢେଇ ନେବା ଉଚିତ ଆଉ ଯଥେଷ୍ଟ ସମୟ ଦେବା ଉଚିତ। ତେଣୁ ସେଥିପାଇଁ ତ ମୁଁ ନିଶ୍ଚିତ ଭାବରେ କହିବି, ପ୍ରଧାନମନ୍ତ୍ରୀଙ୍କର ଯାହା ଆହ୍ୱାନ ରହିଛି, ତାକୁ ଆମେ ସମସ୍ତେ ସଂକଳ୍ପ ନେବା କି ଆମ ଶିଶୁମାନଙ୍କୁ ଆମେ ଆମ ଦେଶର କେମିତି ପ୍ରଗତିଶୀଳ ପଥରେ ଆଗେଇ ନେବା ପାଇଁ ଆମମାନଙ୍କୁ ଆପ୍ରାଣ ଉଦ୍ୟମ କରିବା ଉଚିତ। ଏବଂ ଶ୍ରଦ୍ଧା ଆଉ ଆକଟ ଏ ଦୁଇଟାର ସନ୍ତୁଳନ ରକ୍ଷା କରିକି ଆମ ଶିଶୁକୁ କେବଳ ସାର୍ଟିଫିକେଟ୍ ର ଜ୍ଞାନ ନୁହେଁ, ନିଜର କଳା, କୌଶଳ, ବୃତ୍ତି ସବୁ କ୍ଷେତ୍ରରେ ଆଗେଇ ନେବା ପାଇଁ ଚେଷ୍ଟା କରିବା।
1: ଶୁଣୁଥିଲେ ଆଲୋଚନା, ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ

0: ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ବାପା, କଲେଜର ଫିସ୍ ଅଧିକ ଅଛି।
2: ଝିଅ,
1: ମନେ ଅଛି ବୋନସର କିଛି ଟଙ୍କା ଆମେ ଅନ୍ୟ ଖାତାରେ ରଖିଥିଲେ?
2: ଦୁଇ ବର୍ଷରୁ ଖାତାରେ କୌଣସି କାରବାର ହେଇନାହିଁ, ବୋଧେ ଇନଅପରେଟିଭ ହେଇଯାଇଥିବ।
3: ତ ଏବେ ବ୍ୟାଙ୍କ ଯାଇକି କିମ୍ବା ଭିଡିଓ କେୱାଇସି ଦ୍ୱାରା କେୱାଇସି ଅପଡେଟ୍ କରାଅ, ଖାତା ହେବ ଆକ୍ଟିଭ ପୁରାପୁରି ଫ୍ରି। ଚାଲ
4: କୁଆଡେ?
3: ଏଡମିସନ କରିବାକୁ, ଖାତା ହେଲା ଆକ୍ଟିଭ।
4: ଆର୍ବିଆଇ କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2026 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଲା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଟ୍ୱ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ ବାହିନୀର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଡାକ୍ତରୀ ପାଠ କେବଳ ଏକ ବୃତ୍ତି ବା ଜୀବିକା ନୁହେଁ, ଏହା ଏକ ପବିତ୍ର ଈଶ୍ୱରୀୟ ବ୍ରତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ 650 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍ତର ଓଡ଼ିଶା ଏବଂ ଏହାର ପଡ଼ୋଶୀ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍ପିଟାଲ ଏକ ନୂତନ ବିପ୍ଳବ ଆଣିବ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଧୁନିକ ହସ୍ପିଟାଲର ନୂତନ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବିପ୍ଳବୀ ଜନନାୟକ ଗୁରୁ ଗମ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅତ୍ୟାଧୁନିକ ମେଡିକାଲ କଲେଜ ଏବଂ ହସ୍ପିଟାଲର ନୂତନ ଟିଚିଂ ଭବନ କେବଳ ଏକ କୋଠାବାଡ଼ି ନୁହଁ, ବରଂ ଏହା ମୟୂରଭଞ୍ଜର ସ୍ୱାଭିମାନୀ ଜନସାଧାରଣଙ୍କର ଦୀର୍ଘଦିନର ଆଶା ଆକାଂକ୍ଷା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମ ସରକାରଙ୍କର ଇଏ ହେଉଛି ଦୃଢ଼ ପ୍ରତିଫଳନ। ସାଂସ୍କୃତିକ ଗୌରବରେ ସମୃଦ୍ଧ ଏହି ବୀର ମାଟି
0: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1,30,00,000 ପରିବାର ମଧ୍ୟରୁ 3,46,00,000 ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଓ ରାୟଗଡ଼ାରେ 3 ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ 2 ନୂଆ ହୋମିଓପାଥିକ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 430 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଆଜି ଗଜପତି ଜିଲ୍ଲା ଗସ୍ତରେ ଯାଇ ରାୟଗଡ଼ ବ୍ଲକର ମହେନ୍ଦ୍ରଗିରିଠାରେ ଚାଲିଥିବା ମହେନ୍ଦ୍ର ମେଳା ପରିଦର୍ଶନ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆଗାମୀ ଦିନରେ ମହେନ୍ଦ୍ରଗିରିର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରୟାସ କରାଯିବ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳଙ୍କ ଏହି ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ ବରଂ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏନେଇ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଷ୍ଟାର୍ଟଅପ୍ ଗ୍ରାମୀଣ ଉଦ୍ୟୋଗୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏଥିପାଇଁ ଜାତୀୟ ଗ୍ରାମୀଣ ମନ୍ତ୍ରଣାଳୟ 10,70,00,000 ଟଙ୍କାର ବ୍ୟୟ ଅନୁମୋଦିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱରକୁ 99,00,000 ଟଙ୍କା ମଞ୍ଜୁର କରାଯାଇଛି। 3 ବର୍ଷ ମଧ୍ୟରେ ପ୍ରାୟ 150 ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗକୁ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆସନ୍ତାକାଲିଠାରୁ 21 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହି ପରିପ୍ରେକ୍ଷୀରେ କହିଛନ୍ତି, ସହରୀ ରୂପାନ୍ତରକରଣ ପଦକ୍ଷେପଗୁଡ଼ିକର ସଫଳତା ପାଇଁ ସକ୍ରିୟ ନାଗରିକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ 2026 ଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ରାଜ୍ୟରେ ଗତ ମାସ 4-10 ତାରିଖ ପର୍ଯ୍ୟନ୍ତ ଓଜେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 92,628 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି,
1: 30 ଜିଲ୍ଲାରେ ପାଖାପାଖି 92 ସେଣ୍ଟର କରାଯାଇଥିଲା ଓ ରାଜ୍ୟ ବାହାରେ ମଧ୍ୟ 3 ସହରରେ କାଲକାଟା, ପାଟନା ଏବଂ ରାଞ୍ଚିରେ 6 ସେଣ୍ଟର ମଧ୍ୟ କରାଯାଇଥିଲା ଏବଂ 103,434 ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିଲେ। ସେ ମଧ୍ୟରୁ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତା ଭିତରେ ଆମେ ନର୍ସିଂ ପାଠ୍ୟକ୍ରମ ବ୍ୟତୀତ ପାଖାପାଖି 62,691 ଜଣ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କୁ ରାଙ୍କିଙ୍ଗ ପ୍ରଦାନ କରାଯାଇଛି।
0: ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ନୂତନ ଭାବେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରଥମ ପର୍ଯ୍ୟାୟ ଦିଗ୍ଦର୍ଶନ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ସିରିପୁରସ୍ଥିତ ଇମେଜ୍ଠାରେ ପ୍ରାୟ 120 ଜଣ ପିଜିଟି ଶିକ୍ଷକ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଆସନ୍ତା 16 ତାରିଖରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଶୁ ସ୍ୱାସ୍ଥ୍ୟ ସଚେତନତା ଓ ସେବା ସୁଦୃଢ଼ୀକରଣ ଉଦ୍ଦେଶ୍ୟରେ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ଅଧିକ ସ୍ମାର୍ଟ କ୍ଲାସରୁମ୍ ମାଧ୍ୟମରେ 4,000 ଉର୍ଦ୍ଧ୍ୱ କ୍ଷେତ୍ରୀୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନବଜାତ ଶିଶୁର ଯତ୍ନ, ଆଶା ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱ, ବିପଦ ସଂକୁଳ ଶିଶୁଙ୍କୁ ଚିହ୍ନଟ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆଜି 3 ରଥରେ 6 କାଠ ଉଠିଛି। ଏଥିସହ 3 ରଥରେ ଗୟଳମୋଡ଼ା କାର୍ଯ୍ୟ ଶେଷ ହେବା ପରେ ଯୋଖା ଲଗାଯାଇଛି। 4 ନାହାକା ଉଠିଥିବା ବେଳେ ମହାରଣା ସେବକମାନେ ପ୍ରଥମ ଭୂଇ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ, ତେବେ ଆଜି ତାହାକୁ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଭୂଇ ସେବକମାନେ 6 କାଠିକୁ 4 ନାହାକାରେ ଖଞ୍ଜିଛନ୍ତି। ମହାରଣା ସେବକମାନେ ଦ୍ୱିତୀୟ ଭୂଇ ନିର୍ମାଣ ଏବଂ ରୂପକାର ସେବକମାନେ ନାଟଗୋଡ଼ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 39 ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବାଭନା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 119 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 98 ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ରେଡ୍କ୍ରସ୍ ପାଣ୍ଠିରୁ 3 ଜଣଙ୍କୁ 9,000 ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ 8 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 5 ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 70 ଅଭିଯୋଗର ଶୁଣାଣି କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 27 ଅଭିଯୋଗର ଶୁଣାଣି କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋର୍ଡେନ୍ ବ୍ଲକ ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଧବିଶ୍ୱାସ ଭଳି କୁପ୍ରଥାକୁ ଦୂର କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକର ମଙ୍ଗରାଜପୁର ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗ୍ରାମାଞ୍ଚଳ ପୁଲିସ୍ ଶିବିରରେ ଯୋଗଦେଇ ଓଡ଼ିଶା ଡାହାଣୀ ଶିକାର ନିରାକରଣ ଆଇନ 2013 ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ପର୍ଶ କରିଛି। ମୌସୁମୀ ଚଳିତ ସପ୍ତାହରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2026 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।

0: ଅସଲି ନୋଟରେ କାହିଁକି ଖେଳୁଛୁ?
1: ବ୍ରୋ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ମହାସାଗର ସହ ସମ୍ପର୍କ ସ୍ଥାପନ। ଆଲେଖ୍ୟ, ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ମହାସାଗର ଦିବସ ପାଳନ କରାଯାଉଛି। ପୃଥିବୀ ପୃଷ୍ଠ ପ୍ରାୟ 70% ଅଂଶ ମହାସାଗର ଦ୍ୱାରା ଆବୃତ। ଆମେ ଗ୍ରହଣ କରୁଥିବା ଅମ୍ଳଜାନର ଏକ ବଡ଼ ଅଂଶ ମହାସାଗରରୁ ଆସିଥାଏ। ଜଳବାୟୁକୁ ସନ୍ତୁଳିତ ରଖିବା, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାତିସଂଘର ଆକଳନ ଅନୁଯାୟୀ ପୃଥିବୀ ପୃଷ୍ଠରେ ଅତି କମ୍ରେ 50% ଅମ୍ଳଜାନ ମହାସାଗର ଉତ୍ପାଦନ କରିଥାଏ, ଯାହାକି ମାନବ ତଥା ପଶୁପକ୍ଷୀଙ୍କ ଜୀବନ ଧାରଣରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ହେଉଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ବହୁ ବର୍ଷ ଧରି ମହାସାଗରକୁ ଆମେ କେବଳ ସମ୍ପଦର ଭଣ୍ଡାର ଭାବେ ବ୍ୟବହାର କରିଆସୁଛୁ। ତେବେ ମହାସାଗର ଇକୋସିଷ୍ଟମକୁ ବୁଝିବା, ଏଥିପାଇଁ କାର୍ଯ୍ୟ କରିବା ଏବଂ ସାମଗ୍ରିକ ଭାବେ ଏହାର ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଛି। ଆମ ଦେଶରେ ପ୍ରାୟ 11,000 କିଲୋମିଟର ଲମ୍ବ ସମୁଦ୍ର ଉପକୂଳ ରହିଛି। ତେଣୁ ଅନ୍ୟ ପ୍ରକାରେ କହିଲେ, ଭାରତକୁ ଏକ ସାମୁଦ୍ରିକ ରାଷ୍ଟ୍ର ଭାବେ ମଧ୍ୟ ପରିଗଣନା କରାଯାଏ। ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଏବଂ ଉପକୂଳବାସୀଙ୍କ ଜୀବିକା ଏହା ଉପରେ ନିର୍ଭରଶୀଳ। ଦେଶରେ ନୀଳ ଅର୍ଥନୀତି ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଦେଶର ଉପକୂଳ ପାଇଁ ଅତ୍ୟନ୍ତ ଜରୁରୀ। ପ୍ଲାଷ୍ଟିକ୍ ପ୍ରଦୂଷଣ, ଅତ୍ୟଧିକ ମାଛ ଧରିବା, ଜଳବାୟୁ ପରିବର୍ତ୍ତନ, ଉପକୂଳ ପରିବେଶର ଅବକ୍ଷୟ ଯୋଗୁଁ ମହାସାଗର ଏବେ ଅନେକ ବିପଦର ସମ୍ମୁଖୀନ ହେଉଛି। ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ୍ ତଥା ଅନ୍ୟାନ୍ୟ ଆବର୍ଜନା ଜଳଜ ପ୍ରାଣୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମୁଦ୍ରିକ ପରିବେଶ ସୁରକ୍ଷିତ ରଖିବା ଲକ୍ଷ୍ୟରେ ସରକାର ଭବସାଗର ନାମକ ଏକ ଜୈବ ବିବିଧତା ରେଫରାଲ୍ କେନ୍ଦ୍ର କାର୍ଯ୍ୟକାରୀ କରିଛନ୍ତି। ଏ କ୍ଷେତ୍ରରେ ଗବେଷଣା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସୁଦୃଢ଼ କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ସମନ୍ୱିତ ଭାବେ ସାମୁଦ୍ରିକ ସମ୍ପଦର ବ୍ୟବହାର ଏବଂ ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଗଭୀର ମହାସାଗର ମିଶନ ଅଧୀନରେ ଭାରତ 6,000 ମିଟର ଗଭୀରତା ପର୍ଯ୍ୟନ୍ତ ମାନବ ଅନୁସନ୍ଧାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଜାରି ରଖିଛି। ଏହି ପଦକ୍ଷେପ ଭାରତର ସମସ୍ତ 12 ଉପକୂଳ ରାଜ୍ୟ ବର୍ଦ୍ଧିତ ସାମୁଦ୍ରିକ ଗବେଷଣା ସଂରକ୍ଷଣ ପ୍ରୟାସ ଏବଂ ନିରନ୍ତର ମତ୍ସ୍ୟଚାଷ ବିକାଶ ସୁଫଳ ପାଇପାରିବେ। ପ୍ରଥମଥର ପାଇଁ ଭାରତ ଏହି ମିଶନ ମାଧ୍ୟମରେ ମହାସାଗର ସଂରକ୍ଷଣ ଏବଂ ସଂସ୍ଥାକୈନ୍ଦ୍ରିକ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ମିଶନ ମୋଡ୍ ଆଭିମୁଖ୍ୟ ଗ୍ରହଣ କରିଛି। ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଜୈବ ସମ୍ପଦ ଏବଂ ପରିବେଶ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାମୁଦ୍ରିକ ପ୍ରାଣୀ ଏବଂ ଜୈବ ବିବିଧତା କ୍ଷେତ୍ରରେ ଏକ ଉତ୍ସର୍ଗୀକୃତ ଜାତୀୟ ପ୍ରତିଷ୍ଠାନ ଭାବରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି। କୋଚିଠାରେ ଏହାର ମୁଖ୍ୟାଳୟ କାର୍ଯ୍ୟ କରୁଛି। ମହାସାଗର ସୁରକ୍ଷା ରଣନୀତିକୁ ବିକଶିତ କରିବା ପାଇଁ ଉନ୍ନତ ଗବେଷଣା କ୍ଷେତ୍ରକୁ ଏହି କେନ୍ଦ୍ର ମାଧ୍ୟମରେ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଗଭୀର ସମୁଦ୍ରରେ ସାମୁଦ୍ରିକ ପ୍ରାଣୀ ସମ୍ପଦର ସର୍ଭେ, ମୂଲ୍ୟାଙ୍କନ ଏବଂ ତଦାରଖ କାର୍ଯ୍ୟ କରାଯାଉଛି। କେନ୍ଦ୍ରୀୟ ମତ୍ସ୍ୟଜୀବୀ ତଥ୍ୟ ପ୍ରଣାଳୀ, ଜୈବ ବିବିଧତା ହଟ୍ସ୍ପଟ୍ ମ୍ୟାପିଂ ଏବଂ ସାମୁଦ୍ରିକ ଜୀବଙ୍କ ପାଇଁ ଜେନେଟିକ୍ ଡାଟାବେସ୍ ବିକଶିତ କରିବା ପାଇଁ ଏହି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏହି ଦିବସ ବେଶ୍ ଗୁରୁତ୍ୱ ବହନ କରେ। ପ୍ରାୟ 480 କିଲୋମିଟର ଲମ୍ବ ଉପକୂଳ ସହ ଓଡ଼ିଶାର ମହାସାଗର ସହ ପ୍ରଭାବଶାଳୀ ସମ୍ପର୍କ ରହିଆସିଛି। ଚିଲିକା ହ୍ରଦ, ଭିତରକନିକା ଲୁଣା ଜଙ୍ଗଲ, ଗହିରମଥା ସମୁଦ୍ରତଟ ବିଶ୍ୱସ୍ତରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଗହିରମଥା ବିଶ୍ୱର ସର୍ବବୃହତ ଅଲିଫ୍ରିଡ୍ଲେସ୍ ସମୁଦ୍ର କଇଁଛଙ୍କ ପ୍ରଜନନ କ୍ଷେତ୍ର ଭାବେ ମାନ୍ୟତା ଲାଭ କରିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ କଇଁଛ ଗହିରମଥାରେ ଅଣ୍ଡାଦାନ କରିଥାନ୍ତି, କିନ୍ତୁ ଚଳିତ ବର୍ଷ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଉପକୂଳରେ ଅଣ୍ଡାଦାନ ନ କରି କଇଁଛ ସମୁଦ୍ରକୁ ଫେରିଯିବା ଦେଖିବାକୁ ମିଳିଥିଲା। ଜଳବାୟୁ ପରିବର୍ତ୍ତନ ଏହାର ଏକ

କାରଣ ଭାବେ ଆକଳନ କରାଯାଇଛି। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରଦୂଷଣ ମହାସାଗର ସମ୍ପଦ ଉପରେ ଗଭୀର ପ୍ରଭାବ ପକାଉଛି। ଏଥିପାଇଁ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ଏକକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ କରିବା, ସମୁଦ୍ର ତଟକୁ ପରିଷ୍କାର ରଖିବା, ସାମୁଦ୍ରିକ ଜୈବ ବୈଚିତ୍ର୍ୟ ପ୍ରତି ସଚେତନତା ବୃଦ୍ଧି ଏବଂ ନିରନ୍ତର ମତ୍ସ୍ୟ ସମ୍ପଦ ପରିଚାଳନାକୁ ଉନ୍ନତ କରିବା ଲାଗି କ୍ଷେତ୍ରଗୁଡ଼ିକ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ମହାସାଗର ସହ ସମ୍ପର୍କ ସ୍ଥାପନ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ।
1: ଆକାଶବାଣୀ ସମ୍ବଲପୁର, କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

ମାନଙ୍କର ଉତ୍ଥାନ। ସେ କହିଛନ୍, ସରକାର ସବୁବେଳେ ଅନ୍ତ୍ୟୋଦୟ ଜରିଏ ଅନୁପ୍ରାଣିତ ହୋଇଛନ୍। ଆଉ ବହୁତ ବଛର ହେଲା ଅବହେଲିତ ଅବସ୍ଥାତି ଥିବା ଲୁକର ପାଖେ ପହଞ୍ଚିବା ଲାଗି ସରକାର ଚେଷ୍ଟା କରିଛନ୍। ଶ୍ରୀ ମୋଦି କହିଛନ୍, ଜନଧନ ଯୋଜନା ଥି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଡିବିଟି, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଲ ଜୀବନ ମିଶନ ଆଉ ଆୟୁଷ୍ମାନ ଭାରତ ବାଗିର ଯୋଜନା ଗରିବ ଆଉ ଅବହେଲିତ ଲୋକମାନଙ୍କୁ ସମ୍ମାନର ସହିତ ବଞ୍ଚବା ଲାଗି ସୁଯୋଗ ଦେସି। ଗରିବମାନଙ୍କର କଲ୍ୟାଣ ଆଉ ସେମାନଙ୍କର ଜୀବନ ଧାରଣର ମାନ ସହଜ ଆଉ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ବହୁତ ବଡ଼ ଭୂମିକା ନେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ଲାଗି ମାହାଲିଆ କୋଚିଂ ଲାଗି ରାଜ୍ୟ ସରକାରଙ୍କ ତରଫ ଆଜିଠାନୁ ସାମ୍ସ ପୋର୍ଟାଲଥି ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାଥି ସଫଳତା ହାରକେ ବଢ଼ାବାର ଲାଗି 200 ଜଣ ଆଶାୟୀଙ୍କୁ ମାହାଲିଆ କୋଚିଂ ସୁବିଧା ଯୋଗାଇଦେବେ। ଏଥିଲାଗି ଆଇବା 28 ତାରିଖ ଗୋଟିଏ ପ୍ରବେଶିକା ପରୀକ୍ଷା ହେବା। ଇଚ୍ଛୁକ ଆଶାୟୀମାନଙ୍କୁ ଆଜିଠାନୁ ଆଇବା 19 ତାରିଖ ଭିତରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ଜରିଏ ଆବେଦନ କରବାରକେ ହେବା। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲନୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ପ୍ରବେଶିକା ପରୀକ୍ଷାର୍ଥୀ ପାସ୍ କରିଥିବାର 200 ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ରେସିଡେନ୍ସିଆଲ କୋଚିଂ ସୁବିଧା ଦିଆଯିବ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଆଉ ସ୍ୱାବଲମ୍ବୀ କରବାର ସହିତ ସେମାନଙ୍କର ଦକ୍ଷତା ବଢ଼ାବାର ଲାଗି ଓଡ଼ିଶା ଜୀବିକା ମିଶନ ଆଉ ଭୁବନେଶ୍ୱର ନଥିବାର ଶିକ୍ଷାନୁଷ୍ଠାନ ଆଇଆଇଟି ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଉପସ୍ଥିତି ଆଭାସୀ ଜରିଏ ଏହି କାର୍ଯ୍ୟକ୍ରମ ହୋଇଥିଲା। ଷ୍ଟାର୍ଟଅପ୍ ଭିଲେଜ୍ ଏଣ୍ଟରପ୍ରିନରସିପ୍ କାର୍ଯ୍ୟକ୍ରମ ଅଧୀନଥି ଆଇବା 3 ବର୍ଷରେ 150ଟା ଗ୍ରାମୀଣ ଉଦ୍ୟୋଗକେ ଇନକ୍ୟୁବେସନ୍ ସାହାଯ୍ୟ ମିଳିବା। କେନ୍ଦ୍ର ସରକାର 10,70,00,000 ଟଙ୍କା ଅନୁମୋଦନ କରିଥିବାର ବେଳେ ପହିଲା ଖେପେ ଆଇଆଇଟିକେ 49,00,000 ଟଙ୍କା ମଞ୍ଜୁରୀ ମିଳିଛି। ଆଇଆଇଟିର ବୈଷୟିକ ପରାମର୍ଶଥି ଏସ୍ଏଚ୍ଜି ମହିଳାମାନଙ୍କର ଉତ୍ପାଦ ଅନ୍ତର୍ଜାତୀୟ ସ୍ତର ନ ପହଞ୍ଚିବା ଆର୍ ଇଟା ବିକଶିତ ଓଡ଼ିଶା ଗଠନଥି ମାଇଲ୍ ଖୁଣ୍ଟା ହେବା ଆଉ ମହିଳାମାନଙ୍କର ଆତ୍ମବିଶ୍ୱାସକେ ବଢ଼ାବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିଠାନୁ ରାଜ୍ୟର ସବୁ ପୌରାଞ୍ଚଳ 13-ଦିନିଆ ନାଗରିକ ସମ୍ପର୍କ ଆଉ ଭାଗିଦାରୀ ଅଭିଯାନ ମୂଲ ହୋଇଛି। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ମୂଲ ହୋଇଥିବାର ଅଭିଯାନ ଆଇବା 21 ତାରିଖ ତକ ଚାଲବା। ସହରୀ ଶାସନକେ ଲୁକର ପାସେ ପହଞ୍ଚାବାର ଆଉ ଜନଭାଗିଦାରୀକେ ବଢ଼ାବାରଟା ଏ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଶୋଭାଯାତ୍ରା, ୱାର୍ଡମାନଙ୍କେ ବୈଠକ, ସ୍ୱଚ୍ଛତା ଅଭିଯାନ ସହିତ ନାଗରିକ ସେବା ପ୍ରଦାନ ଶିବିର ସମ୍ମତିକର, ଜଲ ସଂଯୋଗ, ଲାଇସେନ୍ସ, ଗୃହ ନକ୍ସା ଅନୁମୋଦନ ବାଗିର ସେବା ମିଳିପାରବା। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱଥି ଜନକୈନ୍ଦ୍ରିକ ସହର ଗଠନ ଲାଗି ଏଇଟା ଗୋଟିଏ ବହୁତ ବଡ଼ ପଦକ୍ଷେପ ଆଏ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆକାଶବାଣୀ ଆଜି 90 ବର୍ଷରେ ପାହା ଥାପିଛି। 1936 ଆଜିର ଦିନେ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କେ ଅଲ୍ ଇଣ୍ଡିଆ ରେଡିଓ ନାଁଥି ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ ସୂଚନା ଆଉ ପ୍ରସାରଣ ଇତିହାସରେ ଗୋଟିଏ ବୈପ୍ଲବିକ ପରିବର୍ତ୍ତନ ହୋଇଥିଲା। ସ୍ୱାଧୀନତା ଉତ୍ତରୁ ଅଲ୍ ଇଣ୍ଡିଆ ରେଡିଓ ବହୁତ ବିକାଶ କରିଥିଲା। ତାର ପରେ 1956 ଇତାକେ ଆକାଶବାଣୀ ନାଁଥି ନାମିତ କରାଗଲା। ଇହାଦେ ସାରା ଦେଶେ ଆକାଶବାଣୀର 591 କେନ୍ଦ୍ର ଜରିଏ 98% ଲୋକନିକେ ସୂଚନା ଆଉ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପହଞ୍ଚା ଯାଇପାରୁଛି। ଭିନ୍ ଭିନ୍ ବୟସ ବର୍ଗ ଲୋକର ଲାଗି 23 ଭାଷା ଆଉ 146 ଉପଭାଷାତି କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକେ ଇତାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ ବହୁଜନ ସୁଖାୟ ବାର୍ତ୍ତା ନେଇକରି ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଆଉ ଉପଭାଷାତି ଅହରହ ସମ୍ବାଦ ଆଉ ସୂଚନା ପ୍ରସାରଣ କରିକରି ରେଡିଓ ପ୍ରସାରଣର ଗୁଣମାନ ରକ୍ଷା ଦିଗେ ମାଇଲ ଖୁଣ୍ଟା ସ୍ଥାପନା କରିପାରିଛି। ଆମେ ଜାଣିଛୁ ପୃଥିବୀ ବାହାରେ ଆମର ସମୁଦ୍ର ସାଙ୍ଗେ ଗୋଟିଏ ନୂଆ ସମ୍ପର୍କ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ପୃଥିବୀ ନଥିବାର 5 ମହାସାଗର 70% ନୁ ଅଧିକା ଇଲାକା ନ ଫୈଲିଛି। ମହାସାଗର ଆମର ଗ୍ରହ ଲାଗି 50% ଅମ୍ଳଜାନ ତିଆରି କରସି ଆର୍ ମହାସାଗର ଜୈବ ବିବିଧତାର ଭିଲ କେନ୍ଦ୍ରସ୍ଥଳୀ ଆଏ। ପୃଥିବୀର 100 କୋଟି ନୁ ଅଧିକା ଲୋକ ପ୍ରୋଟିନ୍ ଲାଗି ମହାସାଗର ଉପରେ ନିର୍ଭର କରସନ୍। ହେଲେ ଭିନ୍ ଭିନ୍ କାରଣରୁ ମହାସାଗରମାନଙ୍କର ନୁକସାନ ହେଉଛି। ସେଥିଲାଗି ମହାସାଗରମାନଙ୍କର ସାଙ୍ଗେ ମନୁଷ୍ୟମାନଙ୍କର ସନ୍ତୁଳନ ବନାବାରକେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକେ ସଫା ଆଉ ସୁରକ୍ଷିତ ରଖବାର ଲାଗି ସଂକଳ୍ପବଦ୍ଧ ହେବାର ଆଉ ଅମୂଲ୍ୟ ପ୍ରାକୃତିକ ସମ୍ପଦକେ ଆଇବା ପିଢ଼ି ଲାଗି ସଂରକ୍ଷିତ ରଖବାର ଥି ନିଜର ଦାୟିତ୍ୱ ପାଳନ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ହୋଇଥିବାର ଶୁଣାଣି ଶିବିରଥି 80 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 43 ଅଭିଯୋଗର

ତୁର୍ତ୍ତି ସମାଧାନ ହୋଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ଶିବିରଟି 30ଟା ଅଭିଯୋଗ ଆସିଥିଲା, ଆଉ ତାର ଭିତରୁ 8ଟା ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବାଭନା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ହୋଇଥିବା ଶିବିରଟି 119ଟା ଅଭିଯୋଗ ଆସିଥିଲା, ସେଥିଭିତରୁ 13ଟା ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକର ରିଷି ମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହୋଇଥିବା ଶୁଣାଣି ଶିବିରଟି 27ଟା ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହରେ ହୋଇଥିବା ଶୁଣାଣି ଶିବିରଟି ଆସିଥିବା ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି ଜିଲ୍ଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶିବିରମାନଙ୍କେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରିବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଉ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟନ ନିଯୁକ୍ତି ପାଇଥିବାର 120 ଜନ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଲାଗି ଗୋଟିଏ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। ସିରିପୁରନ ଥିବାର ଇମେଜ୍ଠାରେ ଆଜିଠାନୁ ଏହି କର୍ମଶାଳା ମୂଲ ହୋଇଛି। କର୍ମଶାଳା 2ଟା ଖେପେ ଜୁନ୍ 8 ନୁ 12 ଆଉ ଜୁନ୍ 16 ନୁ 20 ତାରିଖ ତକ ହେବା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଇହାଦେ ଦେଶର 12ଟା ରାଜ୍ୟନ ପହଞ୍ଚିଛି। ତ୍ରିପୁରା ନାଗାଲାଣ୍ଡ ଆସାମ ଆଉ ଅରୁଣାଚଳ ପ୍ରଦେଶର ମୌସୁମୀ ବାୟୁ ଗଲାକାଲି ପହଞ୍ଚିଛି। ଗୁଜରାଟ ଛଡ଼ା ଦେଶର ଅଲଗା ରାଜ୍ୟ ପ୍ରାକ୍ ମୌସୁମୀ ବର୍ଷା ଦେଖିବାରକେ ମିଳିଛି। ସିଆଡ଼େ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 4 ଦିନ ଭିତରେ ରାଜ୍ୟର କିଛିଟା ଇଲାକାନ ପହଞ୍ଚିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆକଳନ କରାଯାଇଛି। ଇତାର ସହିତ କାଲବୈଶାଖୀର ସମ୍ଭାବନାକେ ନଜରଥି ରଖିକରି ବୌଦ୍ଧ ସହିତ 14ଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର 430 କୋଟିରୁ ଏତକା ଟଙ୍କାର 39ଟା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କଲେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026ର ପରୀକ୍ଷା ଫଲ। ଶିକ୍ଷା ଆଉ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ ଆଜି ପୁରା କରିଛେ 90 ବରଷ। ଆଉ ଦେଶର 12ଟା ରାଜ୍ୟନ ପହଞ୍ଚିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆଇବା 4 ଦିନ ଭିତରେ ପହଞ୍ଚିବା ଓଡ଼ିଶା। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ସଶସ୍ତ୍ର ଓ ପୁଲିସ ବାହିନୀର କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପାଞ୍ଚ ଜଣ ପାଇଲେ ଶୌର୍ଯ୍ୟଚକ୍ର ପୁରସ୍କାର। ପଶ୍ଚିମବଙ୍ଗରେ ଆଜିଠାରୁ କାର୍ଯ୍ୟକାରୀ ହେଲା ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା। ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଭବ୍ୟ ପୋର୍ଟାଲର ଶୁଭାରମ୍ଭ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ 1 ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ବିସ୍ତୃତ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଳା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଓ୍ୱଟ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ ବାହିନୀର ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ସହ ଜଡ଼ିତ ହେବାରେ ପଶ୍ଚିମବଙ୍ଗ ଦେଶର ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ 36ତମ ରାଜ୍ୟ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପିଛା ବର୍ଷକୁ 500,000 ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ନୂଆଦିଲ୍ଲୀଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ ହେବା ସହ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ସଶକ୍ତ କରିବା ବୋଲି ଆଶା କରାଯାଉଛି। ଯୋଜନା ଅଧୀନରେ 36,000ରୁ ଅଧିକ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡ଼ିକୁ ତାଲିକାଭୁକ୍ତ ମଧ୍ୟ କରାଯାଇଛି। ଦେଶବ୍ୟାପୀ ଏପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଚଣ୍ଡିଗଡ଼ସ୍ଥିତ ହରିୟାଣା ବିଧାନସଭା ସିପିଏ ଭାରତ ଅଞ୍ଚଳ ଜୋନ୍ 2 ସମ୍ମିଳନୀକୁ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି। ଏହି 3-ଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଧାୟକ ଏବଂ ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ଏବଂ ସଚିବ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି। ରାଷ୍ଟ୍ର ନିର୍ମାଣରେ ବିଧାୟକଙ୍କ ଭୂମିକା, 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ, କୃତ୍ରିମ ବୁଦ୍ଧିମତା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ଆଦି ପ୍ରସଙ୍ଗଗୁଡ଼ିକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଜନପ୍ରତିନିଧି ସମ୍ମିଳନୀରେ ଯୋଗ ଦେଉଛନ୍ତି। ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ସିକିମ୍, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ 4 ଉପବାଚସ୍ପତି ଓ 7 ସଚିବ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ବିର୍ଲା କହିଛନ୍ତି,
1: ଆଜ ହମ୍ ୟହାଁ ଏକତ୍ରିତ ହୁଏ ତୋ ବଡେ ଐତିହାସିକ ଲକ୍ଷ୍ୟ ଓ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଔର ଇନ ଦୋ ଦିନ କି ଚର୍ଚ୍ଚା ସମାଜ ସେ ସାଜେ ପ୍ରୟାସୋ ସେ ସାଜି କାଳ ଯୋଜନା ସେ ଔର ଭବିଷ୍ୟ କେ ଅନ୍ଦର ଅପନେ ଅପନେ ରାଜ୍ୟ କି ବିଧାନସଭାଓ କେ ଅନ୍ଦର ଅପନେ ରାଜ୍ୟ କେ ବିକଶିତ ରାଜ୍ୟ କେ ସଂକଳ୍ପ କେ ସାଥ ବିକଶିତ ଭାରତ କେ ସଂକଳ୍ପ କେ ଲିଏ ସାମୂହିକ ପ୍ରୟାସୋ କେ ଲିଏ ୟହାଁ ଓ ସାମୂହିକ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଦେଶ କେ ଅନ୍ଦର ଲୋକତାନ୍ତ୍ରିକ ସଂସ୍ଥାଓ ମେ ହର ସଂସ୍ଥାଓ କି ମହତ୍ୱପୂର୍ଣ୍ଣ ଭୂମିକା ରହିତି ହେ ହର କାଳଖଣ୍ଡ କେ ଅନ୍ଦର ସମୟ ସମୟ ପର ହମନେ ଲୋକତାନ୍ତ୍ରିକ ବ୍ୟବସ୍ଥାଓ ସେ ନିର୍ଣ୍ଣୟ ପ୍ରୟାସ କରତେ ହୁଏ ଦେଶ ମେ ସାମାଜିକ ଆର୍ଥିକ ପରିବର୍ତ୍ତନ କି ଦିଶା ତୟ କି ହେ।
0: ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଭବ୍ୟ ପୋର୍ଟାଲର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏହାର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଏହି ପୋର୍ଟାଲ ବହୁମୁଖୀ ଯୋଗାଯୋଗ, ନିର୍ଭରଯୋଗ୍ୟ ବ୍ୟବସ୍ଥା, ଡିଜିଟାଲ ପ୍ରଶାସନ, ଭିତ୍ତିଭୂମି ଏବଂ ନିରନ୍ତର ବିକାଶ ଆଧାରିତ ସମନ୍ୱିତ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି କରିବାରେ ସହାୟକ ହେବ। ଏହି ପୋର୍ଟାଲ ରାଜ୍ୟଗୁଡ଼ିକ ପାଇଁ ସ୍ୱଚ୍ଛତା, ଦକ୍ଷତା ଏବଂ ସହଜ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଆଜି ସକାଳୁ ହୋଇଥିବା ଭୂକମ୍ପରେ ଅତିକମ୍ରେ 32

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କୋରାପୁଟ ସଦ୍ଭାବନା ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିରରେ ମୋଟ 46 ଅଭିଯୋଗର ଶୁଣାଣି କରାଯାଇଛି। ସେଥିମଧ୍ୟରୁ 16 ଗୋଷ୍ଠୀଗତ ଓ 30 ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ 7 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୁଗ୍ମ ଭାବେ ଶିବିରର ଅଧ୍ୟକ୍ଷତା କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି
2: ଆମର ଟୋଟାଲ 46 ଗ୍ରିଭାନ୍ସ ଆସିଥିଲା ଯେଉଁ ଜନଶୁଣାଣିରେ, ତା ଭିତରେ 7 ଗ୍ରିଭାନ୍ସ ଆମର ଅନ୍ସ୍ପଟ୍ ଡିସ୍ପୋଜ୍ ହେଇଯାଇଛି, ଅଲରେଡି ତା ଉପରେ କାମ ହେଇସାରିଛି। 16 କମ୍ୟୁନିଟି ଗ୍ରିଭାନ୍ସ ଥିଲା, 30 ଇଣ୍ଡିଜୁଆଲ ଗ୍ରିଭାନ୍ସ ଥିଲା, ତା ଛଡ଼ା ବି ଗୁଡ଼ାଏ ଲୋକ ଏବେ ଆସିକି ଆମେ ଗ୍ରିଭାନ୍ସ ଦେଇଛନ୍ତି, ତାଙ୍କ ବି ଗ୍ରିଭାନ୍ସ ଉପରେ ଆମେ କାର୍ଯ୍ୟକ୍ରମ ଯେଉଁ ଅଛି ପଦକ୍ଷେପ ନିଆଯିବ। ଆମର 11 SHG 1.5 crore ଟଙ୍କା ଦିଆଯାଇଛି, ଆଉ 2 ଲୋକଙ୍କ ଇଣ୍ଟରକାଷ୍ଟ ମ୍ୟାରେଜ୍ ପାଇଁ 5 ଟଙ୍କା, ଦୁଇଟାରେ ମିଶିକି 2.5 lakh 5 ଟଙ୍କା ଏମିତି ତାଙ୍କୁ ଇନ୍ସେଣ୍ଟିଭ୍ ଦିଆଯାଇଛି। ଗ୍ରିଭାନ୍ସରେ ଗୁଡ଼ାଏ କେସ୍ ଯେଉଁ ମ୍ୟୁନିସିପାଲିଟିରେ ଘର ପାଇବା ପାଇଁ ସେମାନେ ଦରଖାସ୍ତ କରିଥିଲେ, ତ ଜଣଙ୍କ ତାଙ୍କ ନିଜ ନାଁରେ ପଟ୍ଟା ଅଛି, ତାଙ୍କ ପାଇଁ ଘର ସାଙ୍ଗେ ସାଙ୍ଗେ ମ୍ୟୁନିସିପାଲିଟି ଯୋଗାଇ ଦେବ। ଅନ୍ୟମାନଙ୍କ ଯେଉଁମାନଙ୍କ ପଟ୍ଟା ନେଇ ତାଙ୍କୁ ଆମର ଯେଉଁ ବସୁନ୍ଧରା ଯୋଜନା ଚାଲୁଛି ସେଠି ଗ୍ରାମ୍ୟାଞ୍ଚଳରେ ତାଙ୍କ ଯେଉଁ ମୁଡ଼ଗା ଅଛି ସେଠି ଆମେ ଜାଗା ଦେଇକି ତାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ତାଙ୍କୁ ଘର ଦେଇପାରିବ ତା ପାଇଁ ତାଙ୍କୁ କୁହାଯାଇଛି। କିଛି କେସ୍ ଆମର ରୋଡ୍ ରାସ୍ତା ବିଷୟରେ ଆସିଥିଲା, ତ ସେଠି ରିପେୟାର ରିନୋଭେସନ ପାଇଁ RD RNB ସେମିତି ଇନ୍ସଟ୍ରକ୍ସନ୍ ଦିଆଯାଇଛି।
1: ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ତାଲିମ କେନ୍ଦ୍ରରେ ସମୁଦାୟ ସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ନବରଙ୍ଗପୁର ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରି ମହିଳା ବିରୋଧୀ ହିଂସା ରୋକିବାରେ ସମୁଦାୟର ଭୂମିକା ଉପରେ ଆଲୋଚନା କରିଥିଲେ। ଘରୋଇ ହିଂସା ଓ ଯୌତୁକ ନିଷେଧ ଆଇନ ସମ୍ପର୍କରେ ସଚେତନତା ଓ ମହିଳା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୋରାପୁଟ ସଦ୍ଭାବନା ଗୃହରେ 2-ଦିନିଆ ଆନ୍ତଃ ଜିଲ୍ଲା ପେନ୍ସନ୍ ଅଦାଲତ ଆରମ୍ଭ ହୋଇଛି। କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଅଦାଲତରେ 692 ପେନ୍ସନ୍ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଏବଂ 121 ଅବସରକାଳୀନ ବକେୟା ପ୍ରାପ୍ୟ ମାମଲାର ଶୁଣାଣି କରାଯାଇଛି। କୋରାପୁଟ ଜିଲ୍ଲାର ସମସ୍ତ 14 ବ୍ଲକରେ ବୁଥସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଘରେ ଘରେ ଯାଇ ମତଦାତା ଯାଞ୍ଚ, ନୂତନ ମତଦାତାଙ୍କ ନାମ ସଂଯୋଜନ ଓ ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଜୟପୁରରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜିତ ହୋଇଥିଲା। କ୍ୟାମ୍ପରେ 238 ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ତଦନ୍ତ ପରେ ସେମାନଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରାଯିବ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତା ନେଇ ସେ ସନ୍ତୋଷ ପ୍ରକାଶ କରିଥିବାବେଳେ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ କହିଛନ୍ତି। ପୁନଃ ପ୍ରକ୍ରିୟାକରଣ କେନ୍ଦ୍ରରେ 100% ଘରୋଇ ଆବର୍ଜନା ସଂଗ୍ରହ ଓ କମ୍ପୋଷ୍ଟ ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦେଇଛନ୍ତି। ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ଉନ୍ମୋଚିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରତ୍ୟେକ ଝିଅଙ୍କ ପାଖରେ ସରକାରୀ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। କୋରାପୁଟ ସଦ୍ଭାବନା ସଭାଗୃହରେ ସାମ୍ବିଧାନିକ ଧାରା 275 ଅଧୀନରେ ଜିଲ୍ଲାସ୍ତରୀୟ ପଞ୍ଚବର୍ଷୀୟ ପରିପ୍ରେକ୍ଷୀ ଯୋଜନା ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶିକ୍ଷା, କୃଷି, ଜୀବିକା ଓ ରାସ୍ତା ସଂଯୋଗୀକରଣକୁ ପ୍ରାଥମିକତା ଦେଇ ଆଗାମୀ 5 ଆର୍ଥିକ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରାଯାଇଛି। ବିଦ୍ୟାଳୟରେ ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।

0: ଚୁନ୍ଲି ରେ ଭେ ଯେନ୍ତା ସୁନ୍ଦରା ଗାନା ବଜା ଗଜା ବି ହିନ୍ତି କରି ବଜାଲେ ଧନ୍ୟବାଦ ଗୋଟେ ବି ଦେମା
1: ଧନ୍ୟବାଦ ଦେଲା ଭିତରେ ଆମର ବିଶେଷଜ୍ଞ ଆଜ୍ଞା ବି ଖେଟଲେ ନା
0: ବିଶେଷଜ୍ଞ ଆଜ୍ଞା ତ ଖେଟଲେ ଛନେ କାଗନନ୍ତୁ ଆର ମୁଇଁ ଯେନ୍ କପା ଫସଲ କଥା ନେଇ ହଉଥିଲୁ କପା ଚାଷ ବିଷୟ ନେକା ବିଶେଷଜ୍ଞ ଆଜ୍ଞା ଠାନୁ ଶୁନମୁ
1: ଯେ ଆଜି କର୍ମନ୍ ମୁଇଁ ଆଜ୍ଞା ସହ କଥାବାର୍ତ୍ତା ହେସି ତିମର ପାଖେ ବସିକରି ଶୁନ
0: ହଁ ରେ ଭେ
1: ତ ହେନ୍ତି ତ ଆମର ବୈଠକ କେ ମଝି ମଝି ନେ ବିଶେଷଜ୍ଞ ଆଜ୍ଞା ମାନେ ଆସିକରି ଚାଷ କାମର ନୂଆ ନୂଆ ଜ୍ଞାନ କୌଶଳର କଥା ମାନେ କହେସନ୍ ତ ଏଜ୍ ବି ଆଜ୍ଞା ଜଣେ ଆସିଛନ୍ ଆଜ୍ଞା ନାଁ ହଉଛି ଭବାନୀ ଶଙ୍କର ନାୟକ ଆଜ୍ଞା କ୍ଷେତ୍ର ବିଜ୍ଞାନୀ ଓ ଭାରପ୍ରାପ୍ତ ଅଧିକାରୀ ସର୍ବଭାରତୀୟ ସଂଯୋଜିତ କପା

0: ଗବେଷଣା କେନ୍ଦ୍ର ଭବାନୀପାଟଣାରେ କାମ କରୁଛନ୍। ତ ଆଜ୍ଞା ଜୁହାର
1: ଜୁହାର ଜୁହାର।
0: ପହିଲା କରି କହନ୍, ଆମର କଳାହାଣ୍ଡି ଜିଲ୍ଲାର ଚାଷୀ ଭାଇମାନେ ତ କପା ଚାଷ ବଢ଼ିଆ କରି କରୁଛନ୍, ଆରୁ ଆମର କଳାହାଣ୍ଡି ଜିଲ୍ଲାର ଚାଷୀ ଭାଇମାନେ ତ କପା ଚାଷ ବଢ଼ିଆ କରି କରୁଛନ୍, ଆରୁ କପା ଚାଷ କରିକିରି ବନେ ଦୁଇ ପଇସା ବି କମଉଛନ୍। ତ ଇ ଆମେ କପାକେ ଅର୍ଥକାରୀ ଫସଲ ବୋଲିକରି କାଁ ଯେ କହେମା ଆଜ୍ଞା?
1: ଦେଖନ୍ତୁ, କପା ଏକ ଅର୍ଥକାରୀ ଫସଲ, ଏବଂ ଏହାକୁ ଅର୍ଥକାରୀ ଫସଲ ଏଥିପାଇଁ କୁହାଯାଏ, ଯଦି ଆମେ ଏଥିରେ ଏକ ଟଙ୍କା ଖର୍ଚ୍ଚ କରିବୁ ତାହେଲେ ଆମେ 1-1.5 ଟଙ୍କା ଲାଭ ପାଇଥିବୁ। ଏବଂ ଆମର କଳାହାଣ୍ଡି ଜିଲ୍ଲାରେ ପାଖାପାଖି 75,000 ହେକ୍ଟର ଜମିରେ କପା ଚାଷ କରାଯାଉଛି, ଏବଂ ଆମ ରାଜ୍ୟର ଯେଉଁ 11 ଜିଲ୍ଲାରେ କପା ଚାଷ କରାଯାଉଛି, କଳାହାଣ୍ଡି ଜିଲ୍ଲାରେ ସବୁଠାରୁ ବେଶୀ ଜାଗାରେ ଆମର କପା ଚାଷ କରାଯାଉଛି।
0: ତ ଆପଣ ତ କହିଲେ ଯେ ଆମର କଳାହାଣ୍ଡି ଜିଲ୍ଲାରେ କପା ଚାଷ ଖୁବ୍ କରି କରୁଛନ୍ ବୋଲିକରି, ତ ଆମର କଳାହାଣ୍ଡି ଜିଲ୍ଲାର କିନ୍ କିନ୍ ଅଞ୍ଚଳରେ କପା ଚାଷ ବଢ଼ିଆ କରି କରୁଛନ୍ ଆଜ୍ଞା?
1: ଦେଖନ୍ତୁ, କଳାହାଣ୍ଡି ଜିଲ୍ଲାରେ ଆମର ଯେଉଁ 13 ବ୍ଲକ୍ ଅଛି, 13 ବ୍ଲକ୍ରୁ ଆପଣଙ୍କର ଯେଉଁଠି ଇନ୍ଦ୍ରାବତୀ ଜଳସେଚନ ଯେଉଁ ଏରିଆ ଅଛି, ଆପଣ 4-5 ବ୍ଲକ୍କୁ ଛାଡ଼ିଦେଲେ, ବାକି ଆପଣଙ୍କର କେସିଙ୍ଗା, କର୍ଲାମୁଣ୍ଡା, ନର୍ଲା, ଭବାନୀପାଟଣା, ଏହିସବୁ ବ୍ଲକ୍ମାନଙ୍କରେ, ଗୋଲାମୁଣ୍ଡା, ଏହିସବୁ ବ୍ଲକ୍ମାନଙ୍କରେ ଆମର କପା ଚାଷ କରାଯାଉଛି।
0: ତ ଏସୁର କାଲକେ ଆମ ଜିଲ୍ଲା କଳା

0: ଆମର କଳାହାଣ୍ଡି ଜିଲ୍ଲାର କିନ୍ କିନ୍ ଅଞ୍ଚଳରେ କପା ଚାଷ ବଢ଼ିଆ କରି କରୁଛନ୍ ଆଜ୍ଞା?
1: ଦେଖନ୍ତୁ, କଳାହାଣ୍ଡି ଜିଲ୍ଲାରେ ଆମର ଯେଉଁ 13ଟି ବ୍ଲକ୍ ଅଛି, 13ଟି ବ୍ଲକ୍ରୁ ଆପଣଙ୍କର ଯେଉଁଠି ଇନ୍ଦ୍ରାବତୀ ଜଳସେଚନ ଯେଉଁ ଏରିଆ ଅଛି, ଆପଣ 4-5ଟା ବ୍ଲକ୍କୁ ଛାଡ଼ିଦେଲେ, ବାକି ଆପଣଙ୍କର କେସିଙ୍ଗା, କର୍ଲାମୁଣ୍ଡା, ନର୍ଲା, ଭବାନୀପାଟଣା ଏସବୁ ବ୍ଲକ୍ମାନଙ୍କରେ, ଗୋଲାମୁଣ୍ଡା ଏସବୁ ବ୍ଲକ୍ମାନଙ୍କରେ ଆମର କପା ଚାଷ କରାଯାଉଛି।
0: ତ ଏସୁର କାଲକେ ଆମ ଜିଲ୍ଲା କଳାହାଣ୍ଡିନେ କେତେ ହେକ୍ଟର ପରା ଜମିନେ କପା ଚାଷ କରାଯାଇଛି?
1: ଏ ବର୍ଷ ପାଖାପାଖି 75,000 ହେକ୍ଟର ଜମିରେ ଆମର କଳାହାଣ୍ଡି ଜିଲ୍ଲାରେ କପା ଚାଷ କରାଯାଇଛି।
0: ତ ଆପଣ ତ କହିଦେଲେ ଯେ ଆମର କଳାହାଣ୍ଡି ଜିଲ୍ଲାନେ କେତେ ହେକ୍ଟର ଜମିରେ କପା ଚାଷ କରୁଛନ୍, ସେ କଥା କହିଦେଲେ। ତ ଆମର ରାଜ ଆରୁ ଆମର ଜିଲ୍ଲାନେ କପା ଫସଲ ଏକର ପ୍ରତି କେତେ ପରା ଉପଜି ପାରୁଛି ଆଜ୍ଞା, ସେ ବିଷୟରେ ଦୁଇ ପଦ କହିଦିଅ।
1: ଦେଖନ୍ତୁ, ଆମର ଦୀର୍ଘ ଦିନ ହେଲା ଆମ କଳାହାଣ୍ଡି ଜିଲ୍ଲାରେ କପା ଚାଷ କରାଯାଉଛି, ଏବଂ ଏବେ ଆମେ ଦେଖୁଛୁ ଯେ କପା ଚାଷର ଯେଉଁ ଉତ୍ପାଦିକା ହାର, ଏକର ପ୍ରତି ଉତ୍ପାଦିକା ହାର ପାଖାପାଖି କମିଯାଉଛି, ଏବଂ ସାଧାରଣତଃ 5-6 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଚାଷୀଭାଇମାନେ ଅମଳ କରିବାକୁ ସକ୍ଷମ ହେଉଛନ୍ତି। କିନ୍ତୁ କପା ଚାଷ ଯଦି ଆମେ ଯତ୍ନର ସହିତ କରିବା, ଖତ ସାର ପରିଚାଳନା, ରୋଗ ପୋକ ପରିଚାଳନା ଠିକ୍ ଭାବରେ କରିବା, ତାହେଲେ ଗୋଟେ ଏକରରୁ ଆମେ 8-10 କ୍ୱିଣ୍ଟାଲ ପର୍ଯ୍ୟନ୍ତ କପା ଅମଳ କରିପାରିବା।
0: ତ ଆଜ୍ଞା, ଆମର ଚାଷୀ ଭାଇମାନେ ତ କପା ବଢ଼ିଆ କରି ଚାଷ ବି କରିବେ, କିନ୍ତୁ ଗୋଟେ କଥା ଆମେ ଦେଖୁଛୁ ଯେ ଆଜ୍ଞା, କପା ତୁଲ୍ଲା ବେଲେ କେତେଟା ଜିନିଷ୍କେ ଆମେ ସତର୍କ ନେଇ କରି ତୁଲି ପକାସୁଁ, କପା ତୁଲ୍ବାଟା କପା ସଂଗ୍ରହ କଲାବେଳେ ଆମେ କେନ୍ କେନ୍ ବିଷୟ ପ୍ରତି ସତର୍କ ହେଇପାରିଲେ କପାର ଗୁଣାତ୍ମକ ମାନ ବଢ଼ିପାରବା ଆଜ୍ଞା?
1: ଦେଖନ୍ତୁ, ସବୁ କପାର ଗୁଣାତ୍ମକ ମାନ ସମାନ ନଥାଏ। ଆମର କଳାହାଣ୍ଡି ଜିଲ୍ଲାରେ ଯଦି ଆମେ ଦେଖିବା, ସାଧାରଣତଃ ଆମର ଦୀର୍ଘତନ୍ତୁ ବିଶିଷ୍ଟ କପା ଚାଷ କରାଯାଇଥାଏ, ଏବଂ ସେଥିପାଇଁ ଆମର କପା ବିକ୍ରି କରିବାରେ କିଛି ଅସୁବିଧା ନଥାଏ। କିନ୍ତୁ ଗୁଣାତ୍ମକ ମାନ ଯଦି ଆମେ କପାର କହିବା, ସେଥିରେ କେତେଟା କଥା ମୁଁ କହିବି। ଯେମିତି କପା ତନ୍ତୁର ତା'ର ଦୈର୍ଘ୍ୟ, ଏବଂ କପା ତନ୍ତୁର ଦୃଢ଼ତା, ତା'ର ଫାଇନ୍ନେସ୍, ତା'ର ମୋଟେଇ, ଏବଂ ତା'ର ରଙ୍ଗ ଆଉ ମେଚ୍ୟୁରିଟି, ଏଗୁଡ଼ାକ ସବୁ ଗୁଣାତ୍ମକ ମାନ ବୋଲି କୁହାଯାଉଛି।
0: ତ କପା ଗୁଣାତ୍ମକ ମାନ ବିଷୟରେ ତ କହିଦେଲେ ଆଜ୍ଞା, କେନ୍ତା କରି ଆମେ କପା ସଂଗ୍ରହ କଲେ କପାର ଗୁଣାତ୍ମକ ମାନ ଭଲ କରି ରହିପାରିବା ଆଜ୍ଞା?
1: ଦେଖନ୍ତୁ, ଆପଣ ବଢ଼ିଆ ପ୍ରଶ୍ନ ମୋତେ କଲେ ଯେ ଭଲ କରି ଆମେ କପା ଅମଳ କରିବା, ଏବଂ ସେ ସମୟରେ ଅମଳ ସମୟରେ କେତେଟା କଥା ପାଇଁ ଆମେ ଯତ୍ନବାନ ହେବା, ଏବଂ କପା ଫସଲ ଉତ୍ପାଦନ ଯେତେବେଳେ ହେଉଛି, ଆମେ କପା ଫସଲ ଯେତେବେଳେ ଆମେ ପରିଚାଳନା କରୁଛୁ, ସେ ସମୟରୁ ଯଦି ଆମେ ଦୃଷ୍ଟି ଦେବା ବା ଧ୍ୟାନ ଦେବା, ତାହେଲେ ଏଇ ଯେଉଁ ମାନଗୁଡ଼ାକ କହିଲି, କପାର ତନ୍ତୁର ଦୈର୍ଘ୍ୟ, ତା'ର ଦୃଢ଼ତା, ତା'ର ମୋଟେଇ ବା ମାଇକ୍ରୋନିୟର, ଆଉ କପାର ରଙ୍ଗ, ମେଚ୍ୟୁରିଟି, ଏହିସବୁ ଭଲ ମାନର ହୋଇପାରିବ, ଭଲ ଗୁଣର ଆମେ କପା ଅମଳ କରିପାରିବା। ସେଥିପାଇଁ ମୂଳରୁ ଆପଣ ଭଲ ବିହନ ଚୟନ କରନ୍ତୁ। ଯେଉଁ କପାର ତା'ର ତନ୍ତୁର ଦୈର୍ଘ୍ୟ ପାଖାପାଖି 30-32 ମିଲିମିଟର ରହିଛି, ସେହିଭଳି କପା ବିହନ ଆମେ ସଂଗ୍ରହ କରି ଆମେ ଚାଷ କରିବା, ଏବଂ ଚାଷ କଲା ସମୟରେ ଆମେ ଉପଯୁକ୍ତ ପରିମାଣରେ ଖତ ସାର, ଗୋବର ଖତ, ତାପରେ ରାସାୟନିକ ସାର, ତାପରେ ମାଇକ୍ରୋନ୍ୟୁଟ୍ରିଏଣ୍ଟ ବା ଅଣୁସାର, ଏଇଗୁଡ଼ାକ ସବୁ ଆମେ ଠିକ୍ ସମୟରେ ତା ନିର୍ଦ୍ଧାରିତ ମାତ୍ରାରେ ଆମେ ପ୍ରୟୋଗ କରିବା। ଆଉ ଗୋଟେ କଥା, ଯେତେବେଳେ କପା ଆମର ଅମଳ ହେଉଛି, ପ୍ରାୟ 120 ଦିନରୁ 130 ଦିନ ଭିତରେ ପ୍ରଥମ ଥର ଆମେ କପା ତୋଳା ହୋଇଥାଏ, ସେହି ସମୟରେ ଆମେ ଦେଖିବେ ଯେ ବହୁ ସମୟରେ ଗଛ ଲତା ବା ଘାସ ଏଇଗୁଡ଼ା ସବୁ ଜମିରେ ଥାଏ। ତେଣୁ ସେ ସମୟରେ ଯଦି ଆମେ ଜମିକୁ ସଫା ନ ରଖିବା, ତାହେଲେ କପାର ତନ୍ତୁ ସହିତ ଏଗୁଡ଼ାକ ସବୁ କାଠି କୁଟା, ଶୁଖିଲା ଡାଳପତ୍ର ଏଗୁଡ଼ା ମିଶିଯିବାର ସମ୍ଭାବନା ଥାଏ। ତେଣୁ କପା 120 ଦିନରୁ 130 ଦିନ ହେଇଗଲା ଭିତରେ ଆପଣ ଜମିକୁ ପରିଷ୍କାର କରିବା ଦରକାର।
0: ଏଇଟା ତ ବଢ଼ିଆ କରି କହିଦେଲେ ଆଜ୍ଞା। କପା ଅମଲ କରିବାର ପୂର୍ବବର୍ତ୍ତୀ ଯତ୍ନ ଆମେ କେନ୍ତା କରିପାରମା ଆଜ୍ଞା?
1: ପୂର୍ବବର୍ତ୍ତୀ କଥା ମୁଁ କହୁଥିଲି ଯେ ଆମେ କପା ଫସଲ ଯେତେବେଳେ ଆମର 120 ଦିନରୁ 130 ଦିନ ଭିତରେ ପ୍ରଥମ ଥର ତୋଳା ହୁଏ, ସେହି ସମୟରେ ଜମି ପରିଷ୍କାର କରିବା ଦରକାର, ମୁଁ ଯେଉଁଟା କହିଲି। ତାପରେ ଏବେ ଆମେ ଦେଖିବା ଯେ କପା ଅମଳ କଲା ସମୟରେ କେଉଁ କେଉଁ ଦିଗ ପ୍ରତି ଆମେ ଧ୍ୟାନ ଦେବା, ସେ ବିଷୟରେ ଆମେ ଆଲୋଚନା କରିବା। ପ୍ରଥମ କଥା ହେଲା, ସମ୍ପୂର୍ଣ୍ଣ ଭାବରେ ଫୁଟିଥିବା କପା ଆପଣ ତୋଳନ୍ତୁ। କେତେ ସମୟରେ ଦେଖାଯାଏ ଯେ କପାର ଯେଉଁ ବକରା ସମ୍ପୂର୍ଣ୍ଣ ଭାବରେ ଫୁଟିନଥାଏ ବା ଅଧା ଫୁଟିକି ରହିଥାଏ, ଯଦି ଆମେ ତାକୁ ବଳପୂର୍ବକ ସେଇ ତନ୍ତୁରୁ, ବକରାରୁ ତନ୍ତୁ ବାହାର କରିବାକୁ ଚେଷ୍ଟା କରିବା, ତାହେଲେ ସେଗୁଡ଼ାକ ଛିଡ଼ିଯିବ ବା ସେଗୁଡ଼ାକୁ ପରିପକ୍ୱ ତନ୍ତୁ ହୋଇନଥିବ। ତେଣୁ ସମ୍ପୂର୍ଣ୍ଣ ଭାବରେ ଫୁଟିଥିବା ବକରାରୁ ଆମେ କପା ତୋଳିବା। କପା ତୋଳିବା ସମୟରେ ଦେଖିବେ ଆପଣ ଯଦି କାକର ପଡ଼ିଥିବ, ତାହେଲେ ଆପଣ କିଛି ସମୟ ଅପେକ୍ଷା କରନ୍ତୁ, 9:30-9:30 ବେଳକୁ ଆମେ କପା ତୋଳିବାକୁ ଯିବା। ଅଦିନିଆ ବର୍ଷା ଯଦି ହେବାର ସମ୍ଭାବନା ଥାଏ, ତାହେଲେ ଆପଣ କପା ତୋଳିବାକୁ ବନ୍ଦ କରନ୍ତୁ। କପା ଗଛରେ କପା ରହିଲେ ସେଗୁଡ଼ା ବର୍ଷା ହେଲେ ବି ତା ପରବର୍ତ୍ତୀ ସମୟରେ ସେଗୁଡ଼ା ଶୁଖିଯିବ, କିନ୍ତୁ ବର୍ଷା ସମୟରେ ବା କୁହୁଡ଼ିଆ ପାଗ ଯାଇଥିବ, ତାହେଲେ କପା ତୋଳିବା ବନ୍ଦ କରିବା ଦରକାର। ଆଉ ଏହି ସମୟରେ ଦେଖିବେ ଆପଣଙ୍କର କପାରେ ଶୁଖିଲା ଡାଳ ପତ୍ର, କାଠି କୁଟା, ଘାସ ଲଟା, ମଞ୍ଜି ପତ୍ର ତଥା ଅନ୍ୟାନ୍ୟ ମଇଳା ଜିନିଷ କେମିତି ନ ମିଶିବ। କପା ତୋଳିବା ସମୟରେ ମୁଣ୍ଡରେ ଟୋପି କିମ୍ବା କପଡ଼ା ବାନ୍ଧିବା ଦରକାର, ଯେମିତିକି ମୁଣ୍ଡର ବାଳ କପା ସହିତ ନ ମିଶିବ। କପା ସାଇତି ରଖିବା ପାଇଁ ପ୍ଲାଷ୍ଟିକରେ ତିଆରି ଅଖା ବ୍ୟବହାର ନ କରି ମୋଟା କପଡ଼ାରେ ତିଆରି ଅଖା ଆପଣ ବ୍ୟବହାର କରନ୍ତୁ। କପା ତୋଳିସାରିବା ସମୟରେ ଚାଷୀମାନେ ବହୁତ ସମୟରେ ମାଟି ଚଟାଣ ଉପରେ ବା ଅଲଗା ଜାଗାରେ ତାକୁ ଶୁଖାଇବା ପାଇଁ ରଖନ୍ତି, କିନ୍ତୁ ସେମିତି ନ କରିକି ଆମେ କଂକ୍ରିଟ ଚଟାଣ ଉପରେ ରଖିବା, ନହେଲେ ଆମର ଟାର୍ପୋଲିନ୍ ଯେଉଁ ସିଟ୍ ଅଛି ତାକୁ ଭଲ ଭାବରେ ତା ଉପରେ ଆମେ ଶୁଖାଇବାକୁ ବ୍ୟବସ୍ଥା କରିବା, ଯଦ୍ୱାରା କି ଆମର ଧୂଳି ବା ଅନ୍ୟାନ୍ୟ ଜିନିଷ କପାର ତନ୍ତୁ ସହିତ ନ ମିଶିବ। ଆଉ ଗୋଟେ କଥା ମୁଁ ଆପଣଙ୍କୁ ଏଠି କହି ରଖୁଛି, ଯେଉଁ ପ୍ରଥମ ଥର ଯେଉଁ କପା ଆମେ ତୋଳୁଛୁ 120 ଦିନ 130 ଦିନ ଭିତରେ, ସେହି ତନ୍ତୁର ମାନ ସବୁ

0: ଭଲ ହୋଇଥାଏ। ତେଣୁ ପ୍ରଥମ ଥର ଯେଉଁ କପା ତୋଳୁଛନ୍ତି ସେଇଟା ଆପଣ ଅଲଗା ଭାବରେ ରଖନ୍ତୁ ଏବଂ ତାକୁ ଦ୍ୱିତୀୟ ତୃତୀୟ ଥର ଯେଉଁ କପା ତୋଳିବେ ତା ସହିତ ମିଶାନ୍ତୁ ନାହିଁ। ତାଦ୍ୱାରା କି ଆମର ପ୍ରଥମ ଥର ତୋଳିଥିବା କପାର ମୂଲ୍ୟ ଆପଣ ପାଇପାରିବେ। କପା ଶୁଖିବା ପରେ ଏହାକୁ ଖୋଲା ସ୍ଥାନରେ ନ ରଖି କପଡ଼ା ଅଖାରେ ଭର୍ତ୍ତି କରନ୍ତୁ ଏବଂ ଘର ଭିତରେ ଉଚ୍ଚ ସ୍ଥାନରେ ତାକୁ ସାଇତି ରଖନ୍ତୁ। ଏବଂ ଆବଦ୍ଧ କୋଠରୀରେ ଆପଣ କପା ରଖନ୍ତୁ ନାହିଁ, ଯେମିତି ବାୟୁ ଚଳାଚଳ କରିପାରୁଥିବ ସେଭଳି ଜାଗାରେ ଆମେ କପା ରଖିବା। ଆଉ ଆପଣ ପ୍ଲାଷ୍ଟିକ୍ ସୁତୁଲି ବ୍ୟବହାର କରନ୍ତି, ଝୋଟରୁ ଯେଉଁ ସୁତୁଲି ତିଆରି ହୁଏ ତାକୁ ଆମେ ପଖା ବାନ୍ଧିବା ପାଇଁ ଆମେ ବ୍ୟବହାର କରିବା ଉଚିତ।
1: ତ ଏଇଟା ତ ଆପଣ ତିଆର କଥା ମାନେ କହିଦେଲେ, ଆର୍ ଆପଣଙ୍କର କଥା ଶୁଣିକରି ନିଶ୍ଚିତ ଭାବେ ଆମର ଚାଷୀ ଭାଇମାନେ ଆପଣଙ୍କର କଥାକେ କାମରେ ବ୍ୟବହାର କରବେ। ତ କପା ତ ଆମର ଚାଷୀ ଭାଇମାନେ ତୁଲିକରି ସବୁକେ ବସ୍ତାନେ ଭରବେ, ଶୁଖାଶୁଖି କରବେ, ସବୁ କରବେ ଆଜ୍ଞା। ତ ପରିବହନ ଆର୍ ବିକ୍ରି ବଟା ସମୟରେ ଏଇ କପାର ଆର୍ କେନ୍ତା କେନ୍ତା ଯତ୍ନ ପାତନ କଲେ କପାର ଗୁଣାତ୍ମକ ମାନ ଭଲ ରହିପାରବା?
0: ଦେଖନ୍ତୁ, କପାର ତନ୍ତୁ ଆପଣମାନେ ସମସ୍ତେ ଜାଣିଛନ୍ତି ଦେଖିଛନ୍ତି, ଯଦି ଅଲଗା ଜିନିଷ ଧୂଳି ବା କାଠିକୁଟା ଏଗୁଡ଼ା ତା ସଂସ୍ପର୍ଶ ଆସିବ ତାକୁ ଅଲଗା କରିବା ବା ତାକୁ ସଫା କରିବା ବହୁତ କଷ୍ଟକର କାମ। ତେଣୁ ସବୁବେଳେ ଆମେ ସାବଧାନ ହେବା ଦରକାର ଯେ ଏଇ ଜିନିଷ ଆମର କପା ସହିତ କପାର ତନ୍ତୁ ସହିତ ଯେମିତି ନ ମିଶିବ। ପରିବହନ ସମୟରେ ଆମେ ବହୁତ ସମୟରେ ଦେଖୁଛୁ ଚାଷୀ ଭାଇମାନେ ଖୋଲା ଟ୍ରାକ୍ଟରରେ ଅମଳ କରିଥିବା କପାକୁ ଟ୍ରାନ୍ସପୋର୍ଟ କରନ୍ତି ବା ଗୋଟେ ଜାଗାରୁ ଆଉ ଗୋଟେ ଜାଗାରୁ ନିଅନ୍ତି ବା ମଣ୍ଡିକୁ ନିଅନ୍ତି। ସେମିତି ନକରି ଆପଣ, ମୁଁ ଯେମିତି କହିଲି, କପଡ଼ାରେ ତିଆରି ଅଖାରେ କପା ତାକୁ ଭଲ କରି ଧରନ୍ତୁ ଏବଂ ତାକୁ ଘୋଡ଼େଇକରି ଅଖା ଆପଣଙ୍କ ଟ୍ରାକ୍ଟର ହେଉ ବା ଟ୍ରକ୍ରେ ଲୋଡ୍ କଲା ପରେ ତାକୁ ଗୋଟେ ପଲିଥିନ୍ ବା ଆପଣ ଟାର୍ପୋଲିନ୍ ତାକୁ ଭଲ ଭାବରେ ଘୋଡ଼େଇ ଦିଅନ୍ତୁ, ଯଦ୍ୱାରା କି ଏଇ ଜିନିଷ ଆପଣଙ୍କର ବା ଅଲଗା ମଇଳା ଜିନିଷ କପାରେ ମିଶିବ ନାହିଁ। ଆଉ ଯେତେବେଳେ ଆପଣ ବିକ୍ରି ବଟା କରୁଛନ୍ତି ସେତେବେଳେ ମଧ୍ୟ ଆପଣଙ୍କୁ ଏଇ ଜିନିଷଗୁଡ଼ା ପାଇଁ ଦୃଷ୍ଟି ଦେବାକୁ ପଡ଼ିବ। କପାରେ ଥିବା କାଠି କୁଟା ପତ୍ର ଇତ୍ୟାଦିର ପରିମାଣ, ଏଗୁଡ଼ା ସବୁ ମଣ୍ଡିରେ ଯେତେବେଳେ କପା ଆପଣ ନେଇକି ଯାଉଛନ୍ତି ସେତେବେଳେ ସେମାନେ ସେଥିରେ ପରୀକ୍ଷା କରି ଦେଖୁଛନ୍ତି ଆପଣଙ୍କ ଜଳୀୟ ଅଂଶ ପରିମାଣ କେତେ ଅଛି। ସାଧାରଣତଃ ଆମର କପା ତନ୍ତୁର ଜଳୀୟ ଅଂଶର ମାନ ଶତକଡ଼ା 8% ରହିବା ଦରକାର। ଯଦି 8-12% ରହୁଛି ତାହେଲେ ଆପଣଙ୍କର କପା ସେମାନେ ମଣ୍ଡିରେ ବିକ୍ରି କରିପାରିବେ, କିନ୍ତୁ ଶତକଡ଼ା 12%ରୁ ଅଧିକା ଯଦି ଜଳୀୟ ଅଂଶ ରହିବ ତାହେଲେ ଆପଣ ସେହି କପା ବିକ୍ରି ଉପଯୋଗୀ ହେବ ନାହିଁ।
1: ତ ଆମେ ଦେଖୁଛୁ ଯେ ଆଜ୍ଞା ଆମର ଚାଷୀ ଦାଦାମାନେ ପହେଲା କରି ବଢ଼ିଆ କରି ଫୁଟଲା କପା ମାନଙ୍କର ସଙ୍ଗେ ନେଇ ଫୁଟଲା କପା ମାନକେ ପୋଚଡ଼ି ହେଇଯାଇଥିସି, ଅଧା କପା ଅଧା ଫୁଟିସି, ଅଧା ନେଇ ଆର୍ କଲିଆ କଲିଆ ହେଇଯାଇଥିସି, ମୁରଲି ମୁରଲି ହେଇଯାଇଛି, ହେ କପା ମାନକେ ବି ମିଶେଇ ମୂଷା କରି ଏକାସାରି ବିକି ଦେବାର ଲାଗି ଚେଷ୍ଟା କରସନ୍। ତ ଇ କପା ମାନକେ ଆମେ ଅଲଗା ଅଲଗା କରି ରଖିଲେ ବନେ ହେବା କି ଗୋଟେଥି ମିଶେଇ କରି ବିକିଲେ ଠିକ୍ ହେବା? ଆଜ୍ଞା,
0: ମୁଁ ଯେମିତି କହିଲି ଯେ ପ୍ରଥମ ଥର ଯେଉଁ କପା ଆମେ ଫୁଟୁଛି ବା ପ୍ରଥମ ଯେଉଁ କପା ଆମେ ତୋଳା ଯାଉଛି ତାର ଗୁଣାତ୍ମକ ମାନ ସବୁଠୁ ଭଲ
1: ଆଜ୍ଞା,
0: ଏବଂ ତେଣୁ ସେଗୁଡ଼ାକ ଯଦି ଆମେ ଅଲଗା କରି ରଖିବା ତାହେଲେ ସେଗୁଡ଼ା ଅଲଗା କରି ବିକ୍ରି କରିବା ଏବଂ ପରୀକ୍ଷଣ ବେଳେ ସେଗୁଡ଼ାକର ତନ୍ତୁର ମାନ ଭଲ ହୋଇପାରିବ ଏବଂ ଭଲ ଦାମରେ ଆପଣ ସେ କପା ବିକ୍ରି କରିପାରିବେ। ଦ୍ୱିତୀୟ ଥର ତୃତୀୟ ଥର ବା କୌଡ଼ିଆ କପା ଆପଣ ଯେଉଁଗୁଡ଼ା ଭଲ କରି ଫୁଟିନଥିବ ବା ରୋଗ ପୋକ ଲାଗିଥିବ ବା ତନ୍ତୁରେ ଦାଗ ହୋଇଥିବ ସେଭଳି କପାକୁ ଯଦି ଆମେ ଭଲ କପା ସହିତ ମିଶେଇଦେବା ତାହେଲେ ସବୁ କପାର ମାନ କମିଯିବ ଏବଂ ସବୁ ଖରାପ କପାର ଦାମ ହିସାବରେ ସେଗୁଡ଼ାକୁ ବିକ୍ରି ହେବ। ତେଣୁ ପ୍ରଥମ ଥର ତୋଳିଥିବା କପା ତାକୁ ଅଲଗା ରଖନ୍ତୁ, ଦ୍ୱିତୀୟ ତୃତୀୟ ଥର ତୋଳିଥିବା କପାକୁ ଅଲଗା ସାଇତି ରଖିବା ଦରକାର।
1: ତ ଆମେ ତ ଦେଖୁଛୁ ଯେ ଆଜ୍ଞା ଆମର ଅଧା ଚାଷୀ ଭାଇମାନେ କପାକେ କବାର ଝରକା ବନ୍ଦ କରିକିରି କପା ରଖିଥିସନ୍, ଆରୁ ଆର୍ ଗୁଟେ ଆମକେ ଡର ଅଛେ ସବୁବେଳେ ଯେ ଆଜ୍ଞା କେନ୍ତା କରି ନିଆଁ ଦାଉରୁ ରକ୍ଷା କର୍ମୁ, କେନ୍ତା କରି ଜୁଏ ନେଇ ଲାଗ୍ବା, ସେଇ ପାଶେ ଆମେ କେନ୍ତା କେନ୍ତା ସତର୍କ ମନେ ହେଲେ ଆମର କପା ଭଲସେ ରହିପାର୍ବା? ଆଜ୍ଞା,
0: ତେଣୁ ସବୁବେଳେ ମୁଁ ଆଗରୁ ତ ଅଲଗା କଥା କହିଛି ଆପଣଙ୍କୁ, କେମିତି ଉଚ୍ଚା ଜାଗାରେ ଘର ଭିତରେ ରଖିବେ, ଆପଣଙ୍କର ବାୟୁ ଚଳାଚଳ ଯେମିତି କରୁଥିବ ସେଭଳି ଜାଗାରେ ରଖିବେ।
1: ତ ଆମେ ଦେଖ୍ସୁ ଯେ ଆଜ୍ଞା ଆମର ଅଧା ଚାଷୀ ଦାଦା ମାନେ ଛୋଟ ଛୋଟ ବସ୍ତା ନେବି କପାକେ କୁଚି କୁଚି ଆରୁ ଗୋଡ଼େନେ ମାଡ଼ି ମାଡ଼ି କରି ଭରିଥିସନ୍, ତ ଏନ୍ତା କରି ଭରିଦେଲେ ଆମର କପାର ଗୁଣାତ୍ମକ ମାନ ଠିକ୍ ରହିବା କି? ଆଜ୍ଞା,
0: ନିଶ୍ଚିତ ଭାବରେ ଆପଣ ବଢ଼ିଆ ପ୍ରଶ୍ନ କଲେ ଯେ ବହୁତ ସମୟରେ ଚାଷୀ ଭାଇମାନେ ଗୋଟାଏ ଅଖାରେ ଅଧିକ କପା ଭରିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ତାକୁ ମାଡ଼ିକି ବା ବିଭିନ୍ନ ପ୍ରକାର କାଠ ତିଆରି ଜିନିଷରେ ତାକୁ ଇଏ କରିକି ତାକୁ ଚାପ ପକାଇକି କପା ଭର୍ତ୍ତି କରିବାକୁ ଚେଷ୍ଟା କରିଥାନ୍ତି ଏବଂ ଏହାଦ୍ୱାରା କପାର ମାନ ବହୁତ ପରିମାଣରେ କ୍ଷତିଗ୍ରସ୍ତ ହୁଏ। କପାର ତନ୍ତୁ ବହୁତ ସୂକ୍ଷ୍ମ ଏବଂ ଯଦି ଆମେ ଜବରଦସ୍ତି ଭର୍ତ୍ତି କରିବାକୁ ଚେଷ୍ଟା କରିବା, ଗୋଡ଼ରେ ମାଡ଼ିଦେବା, ତାହେଲେ ଆପଣ ଛିଡ଼ିଯିବ କପା। ଯଦି ତନ୍ତୁର ମାନ, ମୁଁ ତନ୍ତୁର ଦୈର୍ଘ୍ୟ କଥା କହିଲି, 32 mm ଅଧିକା ହେଲେ ସେଗୁଡ଼ା ଉଚ୍ଚମାନର କପା। ଯଦି ଆପଣ ଆମେ ଭରିବା ସମୟରେ ଯଦି ସତର୍କତା ଅବଲମ୍ବନ ନ କରିବା କପାର ତନ୍ତୁ ଛିଡ଼ିଯିବ ତାହେଲେ ସେ ନିମ୍ନମାନର ତୋଳା ପୁଣି ହୋଇଯିବ।
1: ଆଜ୍ଞା, ତ ଆର୍ ଗୋଟେ କଥା ଆମେ ଦେଖୁଛୁ ଯେ ଆଜ୍ଞା ଇ କପାର ତନ୍ତୁ ରଙ୍ଗ ଆରୁ ତାର ଦୃଢ଼ତା କେନ୍ତା ଥିଲେ ଆଜ୍ଞା କପା ବିକି କରି ଆମେ 2 ପଇସା ଭଲ କରି ପାଇପାର୍ମା? ଆଜ୍ଞା,
0: କପାର ଦୃଢ଼ତା କଥା ଯେଉଁ କହିଲେ ସେଇଟା ତାର ଜେନେଟିକ୍ ପ୍ରପର୍ଟି, ଯେଉଁଟା ବିହନ ଅନୁସାରେ ତାର ଦୃଢ଼ତା ରହିବ ଏବଂ ବହୁତ ସମୟରେ ଆପଣଙ୍କର ଜଳବାୟୁ ଉପରେ, ଆପଣଙ୍କର ବୃଷ୍ଟିପାତକୁ ନେଇକରି ବା ଫସଲ ପରିଚାଳନା ଉପରେ ମଧ୍ୟ ଏଇ ଯେଉଁ ଷ୍ଟ୍ରେଙ୍ଥ ବା ଦୃଢ଼ତା କହୁଛନ୍ତି ସେଇଟା ପରିବର୍ତ୍ତନ ହୋଇଥାଏ। ତେଣୁ ଫସଲ ପରିଚାଳନାଟାକୁ ଆମେ ଗୁରୁତ୍ୱ ଦେବା ଦରକାର, ଠିକ୍ ସମୟରେ ଖତ ସାର ବ୍ୟବହାର କରିବା ଠିକ୍ ମାତ୍ରାରେ, ତାପରେ ଆପଣ ଘାସ ଲଟା ବଛାବଛି କରିବା କଥା, ତାପରେ କପା ଯେଉଁ ତୋଳିବା ସମୟରେ ତାକୁ ଆମେ ଠିକ୍ ଯତ୍ନରେ ତୋଳିବା, ସବୁ ପ୍ରକାର କାମ ଯଦି ଆମେ ଠିକ୍ ବୈଜ୍ଞାନିକ ପଦ୍ଧତିରେ କରିବା ଏବଂ ଯତ୍ନ ସହିତ କରିବା ତାହେଲେ କପାର ଯେଉଁ ତନ୍ତୁର ଦୃଢ଼ତା ଆମେ ଠିକ୍ରେ କରିପାରିବା।

0: ପୋଷଣ କଥା, ଯେଉଁ ଆମେ ଖାଦ୍ୟ ସାର ପରିଚାଳନା କଥା କହୁଛେ, ଯଦି ଆମେ ଧରନ୍ତୁ ପଟାସ ସାର ବ୍ୟବହାର ନ କରିବା, ପଟାସ ସାର ସାଧାରଣତଃ ତନ୍ତୁର ଦୃଢ଼ତା ବଢ଼ାଇଥାଏ, ତେଣୁ ପଟାସ ସାର ଠିକ ପରିମାଣରେ ଠିକ ସମୟରେ ଆମେ ତାକୁ ପ୍ରୟୋଗ କରିବା, ଅଧିକ ଯବକ୍ଷାରଜାନ ସାର ବ୍ୟବହାର କରିବା ନାହିଁ, ରୋଗ ପୋକ ଦାଉରୁ ଆମେ ଫସଲ ନିୟନ୍ତ୍ରଣ କରିବା, ରକ୍ଷା କରିବା, ତାହେଲେ ଆମର ତନ୍ତୁର ଦୃଢ଼ତା ବଢ଼ିପାରିବ। ଆଉ ଯେଉଁ ଉଜ୍ଜଳତା କଥା କହିଲେ, ଯେଉଁ ଲଶ୍ଚର ଆମେ କହୁଛୁ, ଭଲ ମାନର କପା ତୁଳା ସବୁବେଳେ ସ୍ୱଚ୍ଛ ଏବଂ ଉଜ୍ଜଳ ଦେଖାଯାଏ।
1: ତ ଆର୍ କେନ୍ କେନ୍ ବିଷୟ ପ୍ରତି ସତର୍କ ହେଇକରି କପା ଅମଲ କରିଲେ ବନେକରି ଦୁଇ ପଇସା ପାଇପାରବେ, ସେ ବିଷୟରେ ଦୁଇପଦ କହି ଦିଅ ନାହିଁ।
0: ଦେଖନ୍ତୁ, ଏବେ ଯେଉଁ ଆମେ ଆଲୋଚନା କଲୁ, ପ୍ରଥମ କଥା ହେଉଛି କପାର ମାନ, ଯେଉଁଟା ଆମେ କହୁଛୁ ତନ୍ତୁର ଦୈର୍ଘ୍ୟ, ତା'ର ପରିପକ୍ୱତା, ତା'ର ଷ୍ଟ୍ରେଙ୍ଗଥ୍ ବା ଲଶ୍ଚ ରଙ୍ଗ, ଏଇଟା ଫସଲ ପରିଚାଳନା ମୂଳରୁ ହିଁ କରାଯିବା ଦରକାର। ଶେଷ ଆଡ଼କୁ କଲେ ଆମେ ସେଟାକୁ ଆଉ ଥରେ ଯଦି ମାନ ଖରାପ ହୋଇଯିବ ତାହେଲେ ଆମେ ତାକୁ ପରିବର୍ତ୍ତନ କରିପାରିବା ନାହିଁ। ତେଣୁ ଚାଷୀ ଭାଇମାନଙ୍କୁ ମୁଁ ସବୁବେଳେ କହି ଆସୁଛି ଯେ ଆମର ଫସଲ ପରିଚାଳନା ପଦ୍ଧତି, ଯେଉଁଟା ଆମର ଆଜିକାର ଟପିକ୍ ଅଛି, କପା ତୁଳାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ପରିଚାଳନା ପଦ୍ଧତି, ତେଣୁ ଫସଲ ପରିଚାଳନା ଉପରେ ଗୁରୁତ୍ୱ ଦେବା ଦରକାର, ଖତ ସାର ଠିକ୍ ସମୟରେ ବ୍ୟବହାର କରିବା ଦରକାର, ରୋଗ ପୋକ କେମିତି ନ ଲାଗିବେ ତା'ର ବ୍ୟବସ୍ଥା କରାଯିବା ଦରକାର, ଏବଂ ଅମଳ କରାଯିବା ପାଇଁ ଆପଣଙ୍କର 15 ଦିନ ଅତ୍ୟନ୍ତ ତାକୁ ଛାଡ଼ନ୍ତୁ, ଯେମିତି କହିଲି 120 ଦିନ ପରେ ହିଁ ପ୍ରଥମ ଥର କପା ଅମଳ ହେବ, ଏବଂ ତାକୁ ଅମଳ କରିସାରିଲେ ଅଲଗା କରି ରଖନ୍ତୁ, ପ୍ଲାଷ୍ଟିକ ଅଖା ବ୍ୟବହାର କରନ୍ତୁ ନାହିଁ, କପା ତୋଳିବା ସମୟରେ ମୁଣ୍ଡରେ ଟୋପି ଦିଅନ୍ତୁ ବା କପଡ଼ା ବାନ୍ଧନ୍ତୁ, ମୁଣ୍ଡର ବାଳ ବା ଦେହର ବାଳ ଯେମିତି କପାରେ ନ ମିଶେ, ଠିକ୍ ଭାବରେ ଫୁଟିଥିବା କପାକୁ ତୋଳନ୍ତୁ, ଗୁଣିଆ ହେଇଥିବ ଯେମିତି କପା ବା ରୋଗ ପୋକ ଦ୍ୱାରା ଆକ୍ରାନ୍ତ ହେଇଥିବ କପା, ତାକୁ ଆମେ ଭଲ କପା ସହିତ କେବେ ମିଶାଇବା ନାହିଁ, ଏବଂ କାକର ଛାଡ଼ିଗଲା ପରେ ଆମେ ଜଳୀୟ ଅଂଶ କମିଗଲା ପରେ କପା ତୋଳିବା ଆରମ୍ଭ କରିବା ଦରକାର। କପାକୁ 2-3 ଟାଣ ଖରାରେ ଭଲକରି ଶୁଖାଇବା ଦରକାର, ଏବଂ ଶୁଖାଇବା ସମୟରେ ଆମେ ଯେମିତି କାଠିକୁଟା ମାଟି ସଂସ୍ପର୍ଶ ଯେମିତି ନ ଆସେ ତାର ବ୍ୟବସ୍ଥା କରିକି ସିମେଣ୍ଟ କଂକ୍ରିଟ ଚଟାଣରେ ଆମେ ଶୁଖାଇବା, ନହେଲେ ଆମେ ଟାର୍ପଲିନ୍ ସିଟ୍ ଉପରେ କପାକୁ ଭଲ ଭାବରେ ଶୁଖାଇବା। ଏବଂ ଚାଷୀମାନଙ୍କୁ ଏଇଥିରେ ମୁଁ ଗୋଟେ କଥା କହିବାକୁ ଚାହୁଁଛି, ମୁଁ ବହୁତ ସମୟରେ ଦେଖିଛି ଗାଁମାନଙ୍କରେ ଯେ ଗାଁର ଯେଉଁ ରାସ୍ତା ବା ଦାଣ୍ଡ ପାଖରେ ହିଁ ସେମାନେ କପାକୁ ଶୁଖାଇବା ବ୍ୟବସ୍ଥା କରିଥାନ୍ତି, ଏହାଦ୍ୱାରା ଗାଡ଼ି ମଟର ଚାଲିବା ସମୟରେ ବା ଗାଈ ଗୋରୁ ଗଲା ସମୟରେ ଯେଉଁ ଧୂଳି ଉଡ଼ି କପାରେ ମିଶିଯିବାର ସମ୍ଭାବନା ଥାଏ, ତେଣୁ ରାସ୍ତାରୁ ଟିକେ ଛାଡ଼ିକିରି ଆପଣ ତାକୁ ଶୁଖାଇବାର ବ୍ୟବସ୍ଥା କରନ୍ତୁ, ତାହେଲେ ଆମ କପାର ମାନ ଠିକ୍ ରହିପାରିବ।
1: ତ ଏଇଟା ତ ତିଆରି କରି ବୁଝେଇଦେଲେ ଆଜ୍ଞା, ତ ଆମର ଚାଷୀ ଭାଇମାନେ କପା ତୁଳାନେ ଗୁଣାତ୍ମକ ମାନ ବୃଦ୍ଧି ଲାଗି ଫସଲ କେନ୍ତା କରି ପରିଚାଳନା କରିବେ ସେ ବିଷୟରେ ଅଧିକ ଜାଣିବାର ଲାଗି ଆପଣ ସଙ୍ଗେ କେନ୍ତା କରି ଯୋଗାଯୋଗ କରିପାରିବେ ଆଜ୍ଞା?
0: ଦେଖନ୍ତୁ, ଆମର ଯେଉଁ ପ୍ରଥମରୁ କହିଛି ଆମର ଯେଉଁ କପା ଗବେଷଣା କେନ୍ଦ୍ର ଭବାନୀପାଟଣାରେ ଅଛି, ଏଇଟା ସମନ୍ୱିତ ସଂଯୋଜିତ କପା ଗବେଷଣା କେନ୍ଦ୍ର, ଆମର ଯେଉଁ ରିଜିନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର ଅଛି, RRTTS ଯାହା କହୁଛୁ, ଆର୍କାବଲି ପଡ଼ାରେ, ସେଥିରେ ଆମେ ଏଇ କପା ଗବେଷଣା କେନ୍ଦ୍ର ଅଛି। ଆପଣ ଆମର କପା ଗବେଷଣା ପାଇଁ ଆମର ଫାର୍ମ ଅଛି, ତେଣୁ ଯେଉଁ ଚାଷୀ ଭାଇମାନେ କପା ଚାଷ ସମ୍ବନ୍ଧରେ ଅଧିକ ଜ୍ଞାନ ଜାଣିବା ପାଇଁ ଚାହୁଁଛନ୍ତି, ଆମର ବୈଜ୍ଞାନିକମାନଙ୍କ ସହିତ ସେମାନେ ଯୋଗାଯୋଗ କରିପାରିବେ, ଆମର କେନ୍ଦ୍ରକୁ ସେମାନେ ଆସିଲେ ଆମେ ତାଙ୍କୁ ଉଚିତ ପରାମର୍ଶ ମଧ୍ୟ ଦେଇପାରିବୁ। ଏବଂ ମୋ ସହିତ ଯଦି ଆପଣ କଥା ହେବାକୁ ଚାହିଁବେ, ତାହେଲେ ମୋ ନାଁ ହେଉଛି ଡକ୍ଟର ଭବାନୀ ଶଙ୍କର ନାୟକ, ମୁଁ ଭାରପ୍ରାପ୍ତ ଅଧିକାରୀ ହିସାବରେ ଅଛି ଆପଣଙ୍କର ସେହି କପା ଗବେଷଣା କେନ୍ଦ୍ରରେ, ଏବଂ ମୋର ମୋବାଇଲ ନମ୍ବର ମଧ୍ୟ ଆପଣ ନୋଟ୍ କରିପାରିବେ, 9437321675।
1: ତ ଯାହା ହଉ ଆଜ୍ଞା, ଆପଣ ଆମର ବୈଠକକୁ ଆସିଲେ, ଆଉ କପା ତୁଳାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଫସଲ ପରିଚାଳନା ପଦ୍ଧତି କେନ୍ତା ହେବା କଥା ସେ ବିଷୟରେ ଟିକିନିକି କରି ବୁଝାଇଦେଲେ। ତ ଆପଣ ଆମକେ ସମୟ ଦେଇଥିବାରୁ, ଆପଣ ଆମର ସଙ୍ଗେ କଥାବାର୍ତ୍ତା ହେବାର ସୁଯୋଗ ମିଳିଥିବାରୁ, ଆପଣଙ୍କ ଆମର ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ଜୁହାର ଜୁହାର।
2: ଶୁଣିଲି ରେ ଭେ, ଜିନ୍ ଜିନ୍ କଥା ମନେ ନେ ଆସୁଥିଲା, କେନ୍ତା କରି ଚାଷବାସ କଲେ ବନେ କରି ଆମେ ଲାଭ ପାଇପାରମୁ କପାନୁନ, ସବୁ ଗୋଟେ ଗୋଟେ କରି ପ୍ରଶ୍ନ ପଚାରିଲୁ ଆମର ବିଶେଷଜ୍ଞ ଆଜ୍ଞା କେ, ଯେ ଆଜ୍ଞା ବି ହେନ୍ତା ଉତ୍ତର ଦେଲେ, ଆଜ୍ଞା କେ ବି ଧନ୍ୟବାଦ ଗୋଟେ ଦଉ
1: ଦଉ ଧନ୍ୟବାଦ ତ ଦେଲୁ ବୋଲୁ, ମାତ୍ର ଅସଲି କଥା ଗୋଟେ ରହିଲା।
2: ଅସଲି କଥା ବୋଲେ ଆମର ଚାଷୀ ଭାଇ ଭଉଣୀ ମାନଙ୍କର ସାଙ୍ଗେ କଥା ହେବାଟା, ତ ଚାଷୀ ଭଉଣୀ ଗୁଟକର ସାଙ୍ଗେ ମୁଇଁ କଥା ହେଇଥିଲି, କେନ୍ତା କରି ଚାଷବାସ କରୁଛନ୍, କେ ଚାଷ କରୁଛନ୍, ମୁଇଁ କଥା ହେଇଛେ, ତୁଇ ଶୁନ।
3: ନାନୀ ଆପଣଙ୍କର ପରିଚୟ ଟିକେ ଦିଅନ।
4: ଅସିନା ବେଗ, ଗାଁ ରାଇସିଂପୁର, ପଞ୍ଚାୟତ ଗୋଡ଼ାରୀ ପଦ।
3: ନାନୀ ଆମେ ଶୁଣିଲୁ ଯେ ଆପଣ ମକା ଖୁବ ସୁନ୍ଦର କରି ଚାଷ କରୁଛନ୍, ଆପଣ ଏଇଟା ମକା କେତେ ବର୍ଷ ହେଲା ଚାଷ କରୁଛନ୍?
4: 15-16 ବର୍ଷ ହେଲା। ଆଗେ ବାଇଗନ ପାତଲ ଘଣ୍ଟା କରୁଥିଲେ, ସେଥି ନେଇ ପୁଷେଲା କେ ଏଇଟା।
3: ନାନୀ ମିଠା ମକା କରୁଛ କି ଦେଶୀ
4: ମକା କରୁଛ? ଦେଶୀ ମକା ନାଇଁ, ଖାଲି ମିଠା ମକା।
3: ମିଠା ମକା ଯେନ୍ କରୁଛ ନାନୀ, ବିକ୍ରି ବଟା ଠିକ ହଉଛେ?
4: ହଁ ଠିକ ହଉଛେ।
3: ହଁ, ମିଠା ମକା କରବା ଲାଗି ମଞ୍ଜି କେନୁ କିଣୁଛ?
4: ଟାଉନ ନୁ ଆନୁଛ, ସେ ନଉଛେ ଗୋଟେ କେଜି ମଞ୍ଜିକେ 3000।
3: ହଁ, 3000 ଟଙ୍କା ଗୋଟେ କେଜି ମଞ୍ଜିକେ। ଆଚ୍ଛା, ଇ ଯେନ୍ ମକା ବାହାରୁଛେ ଇଥିନୁ କାଁ ଯେ ତମେ ବିହନ ନେଇ କରବାର?
4: ଗଛ ହେବ ଫଲ ଫଲିବ, ସେ ମାନେ କାଁ ଔଷଧ ଖଣ୍ଡେ ଫରେଇ କଲେ ସେଟା ହଉଛେ, ଏଇଟା ନେଇ।
3: ଓହୋ, ଆଚ୍ଛା, ଗଛ ହେବା ମାତ୍ର ଫଲ ନେଇ ଫଲେ?
4: ଗଛ ହେଇଯିବା ଫଲ ନେଇ।
3: ଓହୋ, ସେ ବିହନ ଆଣିଲେ ଏକା ଫଲ ଭଲ ଫଲୁଛି?
4: ହଁ
3: ହଁ। ଇ ଯେନ୍ ଚାଷ କରୁଛ, ଇ ମକା ଚାଷ ନେ ରୋଗ ପୋକ ଲାଗୁଛେ କି? ନି
4: ରୋଗ, ସବୁ ଖାଲି କିରା କିରା ଦେଖୁଛ କି ନାଇଁ

0: ବିଲେଇ ଦେଲା ଆମେ ଏତି ଗୋଟେ ପଇସା ନେଇ ବିକି ଖାଇ ସବୁ ଲୋକକେ ଛାଡ଼ି ଦେଲୁ ଯେ ତମେ ନିଅ ଆରୁ ତମର ଗାଏ ବୋଇଲିକେ ଦେହ ଭାଙ୍ଗି କରି ବୋଇଲି
1: କିରା ଲାଗିଲେ କିଛି କୃଷି ବିଶେଷଜ୍ଞ ମାନଙ୍କର ପରାମର୍ଶ ନଉଛ କି ନିଜେ ଏକା ଉଷୁ କଷା ଆଣୁଛ?
0: ନିଜେ ଏକା କିନି ଦଉଛୁ ଡେପି ପଟାସ ଆରୁ ଜିନ୍ ସାର ଆରୁ ୟୁରିଆ ମିଶାଇ କରି ତିନିଟା ହେଇ କରି ଦୁଇଥର ଦଉଛୁ। ଦୁଇଥର ନେଇ ଦେଲେ କେବେ ହବନି, ଏବେ ଆଙ୍କର ବା ଏତକି ହେଲେ ଗୋଟେ ଥର ଦେମୁ ଆର ଟିକେ ଏତକି ହେଲେ ଆର ଗୋଟେ ଥର ଦେମୁ ଆର ଉଷ ମାରମୁ ଏତକି ପତେ ଆର ନେଇ ମାରୁ ନା।
1: କେତେ କେତେ ଦିନ ଛାଡ଼ି କରି ଦଉଛ?
0: ମାସେକ
1: ଥରେ ଥରେ ଖତ ସାର ଦଉଛ? ଯେ ନାନୀ ଇଥିନା ତମର ପାଣିର ବ୍ୟବସ୍ଥା କେନ୍ତା କରିଛ? ଏଇ ତମର ମକା ବେର୍ନେ
0: ଅଛି ନା ଗୋଟେ କୁଆଁ ଗୋଟେ ଅଛି ବଡ଼ଟା ଆରୁ ଦୁଇଟା ବୋରିଂ ଅଛି ପାତାଲ ବୋରି। ହଁ
1: ହଁ ହଁ ତ ସେନେ କେନ୍ତା କରି ପାନ ଦଉଛ?
0: କିଛି ମୋଟର କିଛି ଲାଗିଛି
1: ଆର କିଛି ନୂଆ ପଦ୍ଧତି ନେ କରିଛ କି ଲିଫ୍ଟ ଇରିଗେସନ କି ହେନ୍ତା କିଛି କରିଛ କି?
0: ନାଇଁ।
1: ଆପଣଙ୍କର ଇନେ କାଣା ସମସ୍ୟା ଅଛି ନାନୀ? କିରା ପତେଙ୍ଗା ଛଡା ଆର ମକା କାଣା ସମସ୍ୟା ଅଛି କି?
0: କିଛି ନାଇଁ ନା, ବରା ହେଇକରି ଖାଉଛେ ରାତି ଆରୁ ଦିନେ ନେ କିରା କରି ଲାଗିଗଲା ଏଇଟା ଏଇ ବାରକେ ଆରୁ ଏସୁ ଲାଗିଗଲା, ନହେଲେ କେନ୍ ବର୍ଷେ ନେଇ ଲାଗେ। ଏସୁ ଏକା ଲାଗିଗଲା।
1: ବିକ୍ରି ବଟା ଠିକ ହଉଛେ? କେନେ ବିକ୍ରି ବଟା କରୁଛ? ଏଇଟା
0: ବଜାରେ ଭୈନି ପାଟନା ଆରୁ ସେଥିନେ ଏକା ଆମେ ବିକୁଛୁ। ପାଞ୍ଚଟା ବି ନଉଛନ୍, ଯେନ୍ ନେଇକିନି ରୁଙ୍ଗନା ଲୋକମାନେ ଛଅଟା ବି ନଉଛନ୍ ପଚାଶ ଟଙ୍କା କଥା କହିଲେ। ହେଲେ ସବୁ ତ ଗୋଟେ ସେଟ ନେଇ ନା ଏଡ଼କିଟା ଗୋଟେ ଆର ଗୋଟେ ଦେଇ ଦଉଛୁ।
1: ଆପଣ ଚାଷ ଏଇଟା କେନ୍ତା କରି କରୁଛନ୍? କିଛି ମେସିନ୍ ରଖିଛନ୍ କି ଟ୍ରାକ୍ଟର ପାୱାର ଟିଲର କାଣା ରଖିଛନ୍ କି?
0: ହେଟା ଭୂତି ବି ଲଗଉଛୁ ନା, ଟ୍ରାକ୍ଟର ବି ଲଗଉଛୁ, ନେଲେ ହଲ ବି ତ ସବୁ। ହଁ ହଁ
1: ହଁ ନାନୀ, ତମକେ ମକା ଚାଷ ନେ ଠିକ ଲାଭ ହଉଛେ ତ?
0: ଠିକ ହଉଛେ।
1: ଆପଣ ମକା ଚାଷ କରି କରି ଖୁସି ନେ ଅଛନ୍ ତ ନାନୀ?
0: ଖୁସି ନେ ଅଛନ୍।
1: ଯା ହଉ ନାନୀ, ଏଜ ଆପଣଙ୍କ ସାଙ୍ଗେ କଥା ହେଇ କରି ବହୁତ ଖୁସି ଲାଗଲା। ଆପଣ ଏନ୍ତା ମକା ଚାଷ କରୁଥନ୍, ଏନ୍ତା ଖୁସି ନେ ରହନ୍, ଆପଣଙ୍କର ପରିବାରର ଉନ୍ନତି ହଉ, ଇଟା ଏକା ଆମେ ଭଗବାନ ପାଖେ ପ୍ରାର୍ଥନା କରୁଛୁ।
2: ଶୁଣିଲି ନାନୀ, ଇ ଚାଷୀ ନାନୀ, ଇ ଚାଷୀ ଦଦା, ଯେନ୍ ହିପା ସେ ଅଣ୍ଟା ଭିଡ଼ି କରି ଚାଷ କରୁଛନ୍, ଆମେ ସବେ ଯଦି ଇ ଚାଷ କାମରେ ଭିଡ଼ି ପର୍ମୁ ବେଲେ ନାନୀ ଆମର ଅସୁବିଧା କେବେ ନାଇଁ।
3: ସତ କଥା ରେ ଭେ, ଏତକି ସୁନ୍ଦରା ସୁନ୍ଦରା କଥା ଜାଣିଲୁ ବୈଠକ ନୁନ୍, ସବୁ ମନ ନେ ଭରି କରି ଯୋଉ ଆର କାମେ ନେ ବି ଲଗାମୁ
2: ବୋଲୁ,
3: ମାତର ସମିଆ ହେଲା ଏଜ
2: ବିଲ ତ ହେଲା ବୋଲନ,
3: ବୈଠକ ଛାଡ଼ବାକେ ପଡ଼ବା
2: ପଡ଼ବା।
3: ତ ଯିବା ଆଗନୁନ୍ ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ଆମର ଚାଷୀ ଭାଇ କକା ଦଦା ମା ଭଉଣୀ ମାନେ ସବକେ ଗୁଲାପି ନାନୀ
2: ଆର ମୁଇଁ ଗୁରୁବାରୁ ଦଦାର
4: ଜୁହାର।

0: আচ্ছা দাশবাবু, আপনার ঘরটা
1: 1970 ରେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ। ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ଼ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍। ଗୀତ ରଚନା ମେହବୁବ।

ଆକାଶବାଣୀ ଭବାନୀ ପାଟଣ ଆଞ୍ଚଳିକ ଗୀତକ୍ରମରେ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତ। କଣ୍ଠଦାନ କରିଛନ୍ତି ନମିତାରାଣୀ ପଟ୍ଟନାୟକ। ଶିଳ୍ପୀଙ୍କ କଣ୍ଠରେ ଆରମ୍ଭରେ ଆସନ୍ତୁ ଶୁଣିବା ବିପିନ ବିହାରୀ ଦାସଙ୍କ ରଚନା।

ଆଞ୍ଚଳିକ ବିତକ୍ରମରେ ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପ୍ରଚାର କରୁଛୁ ନାଟକ ଭକ୍ତବତ୍ସଳ ଜଗନ୍ନାଥ, ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର, ପରିଚାଳନା ରବୀନ୍ଦ୍ର କୁମାର ଦାସ।

0: ପାଟି ଖୋଲ, ମୁଁ ପାଣି ଦଉଛି। ହଁ, ଏବେ ଶୋଇପଡ଼, ମୁଁ ତ ମାଆଙ୍କ ପାଖରେ ଅଛି।
1: ସବୁ ସେଇ ଆଲ୍ଲାର ଇଚ୍ଛା, ସବୁ ସେଇ ଆଲ୍ଲାର ଇଚ୍ଛା।
2: ସବୁ ଚେଷ୍ଟା କଲା ପରେ ବି ସାଲବାଗ ମୋର ଭଲ ହେଲାନି ଗୋପାଳ, ଏବେ କ'ଣ କରିବି କହ। ଏ ଦୁଃଖିନୀ ଲଳିତାର ଏକମାତ୍ର ସାହା ଭରସା ଜଗନ୍ନାଥ ମହାପ୍ରଭୁ ବି ମୋ ପାଇଁ ଆଜି ପଥର ହେଇଗଲେ। ପୁଅ,
0: କିଏ କହିଲା ମାଉସୀ ସିଏ ପଥର? ସିଏ ସବୁ ଦେଖୁଛନ୍ତି, ସବୁ ଜାଣୁଛନ୍ତି, ସିଏ ପରା ଅନାଥର ନାଥ ଜଗନ୍ନାଥ।
2: ହଁ ବାପ, ସିଏ ସବୁ ଦେଖୁଛି, ସବୁ ଜାଣୁଛି। ତା ନ ହେଇଥିଲେ କ'ଣ ବିଧବା ହିନ୍ଦୁ ଝିଅ ଲଳିତା ଆଜି ସାଜିଥାନ୍ତା ଚବନ ଲାଲ ବେଗର ବେଗମ?
0: ଛି ମାଉସୀ, ସେ ପଛ କଥାକୁ ଆଉ ଭାବୁଛ କାହିଁକି? ବରଂ ତୁମ ଏକୋଇର ବଳା ସାଲ ବେଗ କେମିତି ଭଲ ହବ ସେ କଥା ଚିନ୍ତା କର।
2: ତାର ସେ ଦୁଃଖ ଯନ୍ତ୍ରଣା ମୁଁ ଦେଖିପାରୁନି ପୁଅ, ଏତେ କଷ୍ଟ ସାତ ଶତ୍ରୁକୁ ନ ହଉରେ ପୁଅ।
0: ମୋ ମନ କିନ୍ତୁ କହୁଛି ସାଲ ବେଗ ନିଶ୍ଚୟ ଭଲ ହେଇଯିବ।
2: ଯେତେ ତାକୁ କହିଲି ପ୍ରଭୁ ଚକାଡୋଳାଙ୍କର ଶରଣ ନି, ସେ କ'ଣ ଶୁଣିଲା?
0: ସେ ଶୁଣିବ ମାଉସୀ, ତା ବେଳ ଆସିଲେ ସେ ଠିକ୍ ଶୁଣିବ। ତମେ ଆଉ ଥରେ ଚେଷ୍ଟା କର ନା। ମାଉସୀ, ମୁଁ ଏବେ ଆସୁଛି।
2: ସବୁଦିନ ଏମିତି ଆସୁଥିବୁ ରେ ପୁଅ, ତତେ ଦେଖିଲେ ମୋର ଦୁଃଖ କଷ୍ଟ ମୁଁ ସବୁ ଭୁଲିଯାଏ।
0: ମୁଁ ନିଶ୍ଚୟ ଆସିବି ମାଉସୀ, ତମକୁ ଆଉ ସାଲବେଗ ଭାଇକୁ ନ ଦେଖିଲେ ମୋତେ କ'ଣ ଭଲ ଲାଗିବ? ମୁଁ ଆସୁଛି।

0: କି ତୁ କହିଦଉଛି ମା, ଭଲ ନହେଲେ ନା ତମରି ଆଗରେ ମୁଁ ଆତ୍ମହତ୍ୟା କରିବି।
1: ଝିଅ ପୁଅ, ଏ କାଳ କଥା ପୁଣି ତୁଣ୍ଡରେ ଧରୁଛୁ? ମୋ ଠାକୁର ଏତେ ନିଷ୍ଠୁର ନୁହନ୍ତି ରେ, ସେ ନିଶ୍ଚୟ ମୋ ଦୁଃଖ ଶୁଣିବେ। ସେ ନିଶ୍ଚୟ ତତେ ଭଲ କରିଦେବେ ବାପା।

0: ମୁଁ ଗୋପାଳ, ସିଏ ଜଗନ୍ନାଥ।
1: ନା ରେ, ମୋର କିନ୍ତୁ ମନେ ହେଲା ସତେ ଯେମିତି ଶ୍ରୀକୃଷ୍ଣଙ୍କର ରୂପରେ ତୁ ମୋ ପାଖକୁ ଆସିଥିଲୁ।
0: ହଉ ହେଲା ବାବା, ମୁଁ ଆସିଥିଲି, ଆଉ କିଛି କହିବୁ?
2: ସିଏ କ'ଣ କହିବ, ମୁଁ କହୁଛି ଆଫଗାନ ଯୁଦ୍ଧରେ ସେ ହାତ ହେଇ ଚିତ୍କାର କଲାବେଳେ ତୁ ତାକୁ ଉଦ୍ଧାର କରି ମୋ ପାଖକୁ ଆଣିଥିଲୁ, ତାପର ଠାରୁ ତ ଛାଇ ପରି ତୁ ତାକୁ ଜଗି ରହିଛୁ।
0: ସବୁ ସେଇ ଚକାଡୋଳାରେ ଇଚ୍ଛା ମାଉସୀ, କଥାରେ ନାହିଁ, କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ।
1: ସେଇ ଚକାଡୋଳାଙ୍କ ଦୟାରୁ ମୁଁ ଆଜି ଜୀବନ ପାଇଛି। କେତେ ନିନ୍ଦା ମୁଁ ତାଙ୍କୁ କରିଛି, କେତେ ପରିହାସ କରିଛି, ହେଲେ ଶେଷରେ ତାଙ୍କରି ଦୟା, ତାଙ୍କରି ଦୟାରୁ ମୁଁ ଆଜି ପୁନର୍ଜନ୍ମ ପାଇଛି।
2: ନେ ବାବା, ପ୍ରଭୁ ଜଗନ୍ନାଥଙ୍କର ତୁଳସୀ ଜଳ ଟିକେ ପାଇଦେ।
1: ଦିଅ ମା।
2: ହେ ପ୍ରଭୁ ଚକାଡୋଳା, ତୁଇ ମୋ ଧନର ସା ଭରସା ପ୍ରଭୁ, ତୋ ପଦସେବାରୁ ତାକୁ ଯେମିତି ବଞ୍ଚିତ ନ କରୁ ପ୍ରଭୁ।
0: ସେ ଭୟ କର ନା ମାଉସୀ, ସାଲ ବେଗ ଯେ ଜଗନ୍ନାଥଙ୍କର ପରମ ଭକ୍ତ, ସିଏ କ'ଣ କେବେ ତାଙ୍କ ପଦସେବାରୁ ବଞ୍ଚିତ ହେଇପାରେ?
1: ଭାଇ ଗୋପାଳ, ମୋତେ ଯଦି ସାହାଯ୍ୟ କରନ୍ତୁ, ତତେ ସାଥି କରି ମୁଁ ଟିକେ ଶ୍ରୀକ୍ଷେତ୍ର ଯାଇ ପ୍ରଭୁକୁ ଦର୍ଶନ କରନ୍ତି।
0: ଏଇ କଥା ତ, ଶ୍ରୀକ୍ଷେତ୍ରକୁ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବୁ, ଏଠାରୁ ଆନନ୍ଦର କଥା ଆଉ କ'ଣ ଅଛି?
1: ହେଲେ ଗୋପାଳ, ମୋ ପ୍ରତି ଉତ୍କଳର ରାଜା ପ୍ରଜା ଆଉ ପ୍ରଭୁଙ୍କ ସେବକମାନଙ୍କର ଯେଉଁ ମନୋଭାବ ଅଛି, ମୁଁ ଶ୍ରୀକ୍ଷେତ୍ରକୁ ଯାଇପାରିବି ତ?
0: ଆରେ, ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ପରା ସମସ୍ତଙ୍କ ପାଇଁ, ସାରା ବିଶ୍ୱବାସୀ ପରା ସେଇ ବଡ଼ଦାଣ୍ଡରେ ଠୁଳ ହୁଅନ୍ତି, ତତେ ପୁଣି ବାଧା ଦେବ କିଏ?
1: ମା, ମା, ମୁଁ ତାହେଲେ ଯିବି। ମା,
2: ଯା ଧନ, ମୁଁ ଆଶୀର୍ବାଦ କରୁଛି ପ୍ରଭୁ ଚକଟଳା ତୋ ବିପଦ ଆପଦରେ ତତେ ସାହା ହୋଇଥାନ୍ତୁ।
0: ଚାଲ ଭାଇ, ଆମେ ଆଗ ବୃନ୍ଦାବନ ଯାଇ ବୃନ୍ଦାବନ ବିହାରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରି ତାପରେ ଶ୍ରୀକ୍ଷେତ୍ର ଯାତ୍ରା କରିବା।
1: ଆଗ ବୃନ୍ଦାବନ ଯିବା?
0: ହଁ, ଶୁଣିଲି ଯବନମାନଙ୍କ ଆକ୍ରମଣ ଭୟରେ ଜଗନ୍ନାଥଙ୍କୁ ପଣ୍ଡାମାନେ ଶ୍ରୀକ୍ଷେତ୍ରରୁ ଅନ୍ୟ କେଉଁ ଅଜଣା ସ୍ଥାନକୁ ନେଇଯାଇଛନ୍ତି।
1: ନା ନା ଗୋପାଳ, ଏହା କେବେ ହେଇନପାରେ। ମୋ ପ୍ରଭୁଙ୍କ ପାଇଁ ମୁଁ ପୁଣି ଥରେ ଅସ୍ତ ଧରିବି। ଗୋପାଳ,
2: ତୁ ଚିନ୍ତା କରନା ସାଲ ବେଗ, ଜଗତର ନାଥ ଜଗନ୍ନାଥଙ୍କର ପୁଣି କିଏ କ୍ଷତି କରିବ?
0: ଆଉ କିଛି ନ ଭାବି ବେଗେ ବାହାରି ପଡ଼, ବୃନ୍ଦାବନରେ ଗୋପୀନାଥଙ୍କ ଦର୍ଶନ ସାରି ସେଠୁ ସିଧା ଶ୍ରୀକ୍ଷେତ୍ରକୁ ଯାତ୍ରା କରିବା।
1: ହେ ପ୍ରଭୁ ଚକାଟୋଳା, ହେ ହତଭାଗ୍ୟ ସାଲ ବେଗର, ତମେ ହିଁ ସାହା ଭରସା ପ୍ରଭୁ, ତମେ ହିଁ ସାହା ଭରସା।

0: ମୋର କିଛି ଅସୁବିଧା ହେଇନି, ବରଂ ହେ ଗୈରିକ ବସନଧାରୀକୁ ଅନେକ ତୀର୍ଥଯାତ୍ରୀ ଦୟା କରିଛନ୍ତି, ଖାଇବାକୁ ବି ଦେଇଛନ୍ତି।
1: ସତେ?
0: ହଁ, ସବୁ ସେହି ଚକାଟଳାର ଦୟା।
1: ସାଲବେଗ,
0: କ'ଣ ହେଲା, ଏମିତି ଚମକି ପଡ଼ିଲୁ ଯେ?
1: ଆକାଶରେ ଖଣ୍ଡ ଖଣ୍ଡ କଳାମେଘ ଦେଖି ମନେ ପଡ଼ିଗଲା ଯେ ଆଷାଢ଼ ମାସ ହେଇଯାଇଛି।
0: ଆଷାଢ଼ ମାସ? ଏ ମାସରେ ପରା ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ହୁଏ।
1: ଆଜି ତ କୃଷ୍ଣପକ୍ଷର ଦଶମୀ ତିଥି, ଆଉ ମାତ୍ର 7 ଦିନ ରହିଲା ରଥଯାତ୍ରା। ପ୍ରଭୁ ଜଗନ୍ନାଥ, ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ରଥ ଉପରେ ବିଜେ କରିବେ। ସାରା ବିଶ୍ୱର ଲକ୍ଷ ଲକ୍ଷ ନରନାରୀ ନନ୍ଦୀ ଘୋଷରେ ଚକାଡୋଳାଙ୍କ ଦର୍ଶନ ଲାଭ କରି ଧନ୍ୟ ହେବେ।
0: ପ୍ରଭୁ ମୋର ରଥରେ ବିଜେ ହେବେ, ମୁଁ ଯିବି, ମୁଁ ଯିବି ଗୋପାଳ, ମୁଁ ଚକାଡୋଳାଙ୍କୁ ଦର୍ଶନ କରି ମୋ ଜନ୍ମକୁ ସାର୍ଥକ କରିବି।
1: ଯିବା ତ ନିଶ୍ଚୟ, ହେଲେ ଏ ବର୍ଷ ଆମେ କ'ଣ ରଥଯାତ୍ରା ଦେଖିପାରିବା? ବୃନ୍ଦାବନରୁ ପୁରସ୍ତମ ପ୍ରାୟ 750 କୋଶ ବାଟ ହବ, ଏଇ 7 ଦିନ ଭିତରେ ଆମେ କ'ଣ ଯାଇ ପହଞ୍ଚି ପାରିବା?
0: ନା, ତୁ ମୋତେ ମନା କରନା ଗୋପାଳ, ମୁଁ ନିଶ୍ଚୟ ଯିବି, ମୋ ପ୍ରଭୁଙ୍କୁ ମୁଁ ନନ୍ଦୀଘୋଷ ଉପରେ ଦେଖି ମୁକ୍ତି ଲାଭ କରିବି।
1: ତୋ ଆଗ୍ରହରେ ମୁଁ ବାଧା ଦେବି କାହିଁକି? ଯଦି ପ୍ରକୃତରେ ତୁ ତାଙ୍କ ଭକ୍ତ ହେଇଥିବୁ, ସେ ନିଶ୍ଚୟ ତତେ ଦର୍ଶନ ଦେବେ।
0: ହେ ପ୍ରଭୁ ମହାବାହୁ, ଅନାଥର ନାଥ ଜଗନ୍ନାଥ, ସତରେ ଯଦି ତମେ ଭକ୍ତାଧୀନ ଏ ଦିନ ଅକିଞ୍ଚନକୁ ଦର୍ଶନ ଦେବ ଦୟାମୟ, ମୁଁ ଶ୍ରୀକ୍ଷେତ୍ରରେ ନ ପହଞ୍ଚିଲା ଯାଏ ତମେ ନନ୍ଦୀଘୋଷରେ ମୋତେ ଅପେକ୍ଷା କରିବ। ପ୍ରଭୁ ଅପେକ୍ଷା କରିବ।
2: ଇଏ କ'ଣ ହେଲା ପଢ଼ିହାରୀ, ଦିନେ କାଳେ ଯାହା ଶୁଣା ନଥିଲା କି ଦେଖା ନଥିଲା, ଆଖି ପୁଣି ଏଇଆ ଦେଖିଲା?
3: ମୁଁ ତ କିଛି ଭାବିପାରୁନି ହେ ପୂଜା ପଣ୍ଡେ, 3 ଦିନ ଆସି ହେଇଗଲା, ତଥାପି ନନ୍ଦୀଘୋଷ ହାତେ ବି ଘୁଞ୍ଚିଲାନି, ସେସବୁ 16 ଜଣା ହାତୀ ମଧ୍ୟ ରଥ ଟାଣି ପାରିଲେନି, କାଳେ ଆର କ'ଣ ଇଚ୍ଛା ଅଛି ସେ କଥା କିଏ ବା କହିବ।
2: ଠାକୁରାଜ ତ 2 ଦିନ ହେଲା ଅକ୍ଷୟ ପିଆ ମହାପ୍ରଭୁଙ୍କ ପାଖରେ ଅଧିଆ ପଡ଼ିଛନ୍ତି, ଦେଖାଯାଉ କ'ଣ ସ୍ୱପ୍ନାଶ ହେଉଛି।
3: ହେ ପୂଜା ପଣ୍ଡାଏ, ଏ ମୁଁ ଭାବୁଛି ପୂଜା ପରେ କିଛି ଆଉ ଅନ୍ୟାୟ ଅନୀତି ହେଲା କି,
2: ନହେଲେ କୋଉ ଭକ୍ତ ପାଇଁ ହୁଏତ କାଳିଆ ଅପେକ୍ଷା କରିଛି।
3: କ'ଣ ହେଇଛି କି ରାଜଗୁରୁ ଆପଣ? ମହାରାଜା କ'ଣ ଚାଲି ଚାଲି ବଡ଼ଦାଣ୍ଡରେ ଆସୁଛନ୍ତି ରାଜଗୁରୁ ଆପଣ?
4: ଆଶ୍ଚର୍ଯ୍ୟ ସମ୍ବାଦ,
3: ଆଶ୍ଚର୍ଯ୍ୟ ସମ୍ବାଦ,
4: ହଁ ଆଶ୍ଚର୍ଯ୍ୟ ସମ୍ବାଦ ପାଇବ ପଡ଼ିହାରି, ହେ ମହାରାଜାଙ୍କୁ ପ୍ରଭୁଙ୍କର ସ୍ୱପ୍ନାଦେଶ ହେଇଛି।
3: ସ୍ୱପ୍ନାଦେଶ? ଏଇ ତ ମହାମନ୍ତ୍ରୀଙ୍କ ସହିତ ମହାରାଜ ଆସିଲେଣି।
5: ମୋ ଜୟ ଜ୍ଞାନର କ୍ଷାନ୍ତ ହୁଅ ପୂଜା ପଣ୍ଡେ, ଅପେକ୍ଷା କର ଆଉ ଦେଖ ଏବେ କ'ଣ ହେବାକୁ ଯାଉଛି।
0: ହେ ପ୍ରଭୁ ଭକ୍ତବତ୍ସଳ ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ, ପ୍ରଭୁ ଭକ୍ତବତ୍ସଳ ନାମ ତୁମର ସାର୍ଥକ ହେଉ।
2: ପ୍ରଭୁଙ୍କର କି ଆଦେଶ ହେଲା ଛାମୁ?
0: ତାଙ୍କର ପରମ ଭକ୍ତ ସାଲବେଗ ବୃନ୍ଦାବନରୁ ଚାଲି ଚାଲି ଆସୁଛନ୍ତି ନନ୍ଦୀଘୋଷ ଉପରେ ପ୍ରଭୁଙ୍କ ଦର୍ଶନ ପାଇଁ, ଆଉ ଭକ୍ତର ଇଚ୍ଛାରେ ପ୍ରଭୁ ଏଇ ବଳଗଣ୍ଡିରେ ଆଜିକୁ 3 ଦିନ ହେଲା ଅଟକି ରହିଛନ୍ତି।
3: ଭକ୍ତ ସାଲବେଗ?
2: ଯବନ ସେନାପତି ସାଲବେଗ?
3: ଲାଲବେଗ ପୁଅ ସାଲବେଗ?
0: ହଁ, ସେଇ ଯବନ ସାଲବେଗ ହେଉଛନ୍ତି ପ୍ରଭୁଙ୍କର ପରମ ଭକ୍ତ, ପ୍ରଭୁଙ୍କ ଆଦେଶରେ 18 ନଳା ଠାରୁ ତାଙ୍କୁ ପାଛୋଟି ଆଣିବାକୁ ହେବ।
4: ଏଇ ଦେଖନ୍ତୁ ମହାରାଜ, ପାଗଳ ଭଳି କି ଜଣେ ଏଇ ଆଡ଼କୁ ଛୁଟି ଆସୁଛି, ସାଙ୍ଗରେ ତାର ଗୋଟିଏ ଦିବ୍ୟ କାନ୍ତି ବାଳକ।
2: ହଁ ମହାରାଜ, ଗେରୁଆ ବସ୍ତ୍ର ସାଙ୍ଗକୁ ଗଳାରେ ରୁଦ୍ରାକ୍ଷ ମାଳା, ଲଲାଟ, ବକ୍ଷଦେଶ ଆଉ ହାତରେ ଚନ୍ଦନ ଚିତା, ଇଏ ଭକ୍ତ ସାଲବେଗଙ୍କ ବ୍ୟତୀତ ଆଉ କେହି ନୁହନ୍ତି ମହାରାଜ।
0: କାହାନ୍ତି କାହାନ୍ତି ମୋର ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥ, ଆହା କି ସୁନ୍ଦର, କି କମନୀୟ ମୋ ପ୍ରଭୁଙ୍କର ରୂପ। ହେ ପ୍ରଭୁ ଦୟାମୟ, ଅନାଥର ନାଥ ଜଗନ୍ନାଥ, ତମ ପାଦପଦ୍ମ ଦର୍ଶନ କରି ମୋ ଜନ୍ମ ସାର୍ଥକ ହେଇଛି। ପ୍ରଭୁ ସତରେ କ'ଣ ତମେ ଅକିଞ୍ଚନ ସାଲବେଗ ପାଇଁ

0: ତିନି ଦିନ ହେଲେ ଏ ବଡ଼ଦାଣ୍ଡରେ ପଡ଼ି ରହିଥିଲା।
1: ହଁ ଭକ୍ତ ଶିରୋମଣି, ଏହା ନିରାଟ ସତ୍ୟ।
0: ମହାରାଜ, ଆପଣ ମୋର ପ୍ରଣାମ କ୍ଷେନା କରନ୍ତୁ। ମହାଭାଗ, ମୋର ଦୋଷ ମାର୍ଜନା କରନ୍ତୁ।
1: ତମେ ଏ କ'ଣ କରୁଛ ଶାଲା ବେଗ? ତୁମେ ଯେ ପ୍ରଭୁ ଚକାଡୋଳାଙ୍କର ପରମ ଭକ୍ତ, ସମସ୍ତଙ୍କର ନମସ୍ୟ।
2: ଜୟ ଭକ୍ତ ଶ୍ରେଷ୍ଠ ଶାଲା ବେଗଙ୍କ, ଜୟ ମହାରାଜ ନରସିଂହଦେବଙ୍କ।
0: ନା ନା ନା, କୁହ କୁହ ଭକ୍ତବୃନ୍ଦ, ଭକ୍ତ ବତ୍ସଳ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଜୟ।

0: ପ୍ରଚାର କଲୁ ନାଟକ ଭକ୍ତ ବତ୍ସଳ ଜଗନ୍ନାଥ। ଏଥିରେ ଅଂଶଗ୍ରହଣ କରିଥିବା ଶିଳ୍ପୀମାନେ ହେଲେ ସାଲବେକ ଭୂମିକାରେ ରବୀନ୍ଦ୍ର କୁମାର ଦାସ, ଗୋପାଳ ପୁଷ୍ପିତା ମନ୍ତ୍ରୀ, ପୂଜା ପଣ୍ଡା ବାବାଜୀ ଚରଣ ମହାରଣା, ପଢ଼ିହାରୀ ଗିରିଶ ଚନ୍ଦ୍ର ନାୟକ, ରାଜଗୁରୁ ମାଣିକଚାନ୍ଦ ମିତ୍ର, ନରସିଂହ ଦେବ, ସରୋଜ କୁମାର ବେହେରା ଏବଂ ଲଳିତା ଗୀତା ରାଓ। ନାଟକଟିକୁ ରଚନା କରିଥିଲେ ନାରାୟଣ ଚନ୍ଦ୍ର ରାୟ ମହାପାତ୍ର ଓ ପରିଚାଳନା କଲେ ରବୀନ୍ଦ୍ର କୁମାର ଦାସ।
1: ଶୁଣୁଥିଲେ ନାଟକ ଭକ୍ତ ବତ୍ସଳ ଜଗନ୍ନାଥ, ରଚନା କରିଥିଲେ ନାରାୟଣ ଚନ୍ଦ୍ର ରାୟ ମହାପାତ୍ର, ପରିଚାଳନାରେ ଥିଲେ ରବୀନ୍ଦ୍ର କୁମାର ଦାସ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ କର୍ଣ୍ଣାଟକୀ ଶୈଳୀରେ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଡକ୍ଟର ଏମ୍ ବାଲମୁରଲୀ କ୍ରିଷ୍ଣା। ଶିଳ୍ପୀ ପରିବେଷଣ କରିଛନ୍ତି ଆଦିତାଲରେ ରାଗ କେଦାରମ୍ ଏବଂ ରାଗ କୌମାରୀ। ଶିଳ୍ପୀଙ୍କୁ ଭାଓଲିନରେ ସଙ୍ଗତ କରିଛନ୍ତି ଭି ଭି ସୁବ୍ରମଣ୍ୟମ୍ ଏବଂ ମୃଦଙ୍ଗମ୍ରେ କାଞ୍ଜୋର ଉପେନ୍ଦ୍ରନ୍।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଆପଣ ଶୁଣୁଛନ୍ତି କର୍ଣ୍ଣାଟକୀ ଶୈଳୀରେ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ଡକ୍ଟର ଏମ୍ ବାଲମୁରଲୀ କ୍ରିଷ୍ଣା। ଶିଳ୍ପୀ ଏଥର ପରିବେଷଣ କରିଛନ୍ତି ରୂପକ ତାଲରେ ରାଗ ପାନ୍ଥୁବରଲି। ଶିଳ୍ପୀଙ୍କୁ ଭାଓଲିନରେ ସଙ୍ଗତ କରିଛନ୍ତି ଆନ୍ନା ଭରପୁର ରାମସ୍ୱାମୀ ଏବଂ ମୃଦଙ୍ଗମରେ ଶ୍ରୀନୁସାନମ ଭି ରାଜାରାଓ।

ଆକାଶବାଣୀ ଭବାନୀପାଟଣା। ସମୟ ରାତି 11:45। ଆସନ୍ତୁ ଜାଣିନେବା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:10 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଚେତନା ଚିନ୍ତନ 6:30। ସକାଳ 6:35 ଶୁଣିପାରିବେ ଶ୍ରୀମଦ୍ ଭାଗବତ କଳାହାଣ୍ଡି ସାହିତ୍ୟରେ ଲୋକକଥା, ଏହି ଶୀର୍ଷକ ଓଡ଼ିଆ ଆଲୋଚନା ଶୁଣିବେ ସକାଳ 7:25। ଆଲୋଚିକା ହେଲେ ଦେବହୂତି କର ଚାଷର କଥା 7:40। ସଙ୍ଗୀତ ଲହରୀରେ ଆଧୁନିକ ଗୀତ ପ୍ରଚାର କରିବୁ 7:45। ସକାଳ 8:30 ଶୁଣିବେ ଗୀତ ଗୀତାଞ୍ଜଳିରେ ଭକ୍ତି ଗୀତ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। 9:00 କେତୋଟି ହିନ୍ଦୀ କଥା ଚିତ୍ର ଗୀତ ଏବଂ 9:30 କେତୋଟି ଓଡ଼ିଆ କଥା ଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ, କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ଯାଏ ବିଦାୟ ଦିଅନ୍ତୁ, ଶୁଭରାତ୍ରି, ଜୟ ହିନ୍ଦ୍।